ଆକାଶବାଣୀ ସମ୍ବଲପୁର, ସମୟ ସକାଳ 5:56, 30 ସେକେଣ୍ଡ। ଆଜି ସୋମବାର, 1948 ଶତାବ୍ଦ, ଶ୍ରାବଣ ମାସର ପଞ୍ଚମ ଦିନ, 2026 ମସିହା ଜୁଲାଇ ମାସର 27 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ ଯୋଗେ। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ଏଫ୍ଏମ୍ ମହାନଦୀ ଯୋଗେ ମଧ୍ୟ ଶୁଣିପାରିବେ।

କାର୍ଯ୍ୟକ୍ରମ ଶେଷରେ ପ୍ରମୋଦ କୁମାର ମିଶ୍ରଙ୍କ ରଚନାରୁ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଫକୀର କୁମାର ମେହେର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆଜିର ଭାବନାରେ ଶୁଣନ୍ତୁ ଶିବାନୀ ଲାଲଙ୍କ ଉପସ୍ଥାପନା।
1: ସଂଘଛଧ୍ୱଂ ସମ୍ବଦଧ୍ୱଂ ସମ୍ବୋ ମନାଂସି ଜାନତାଂ ଦେବାଭାଗଂ ୟଥା ପୂର୍ବେ ସଂଜାନାନା ଉପାସତେ। କଥାରେ ଅଛି ଏକତା ହିଁ ବଳ, ପ୍ରକୃତରେ ଏକଥା ହିଁ ସତ୍ୟ ଅଟେ। ପ୍ରକୃତରେ ନିଜେ କୌଣସି କାମ କରିବାକୁ ସଂକଳ୍ପ କଲେ ଇଚ୍ଛାଶକ୍ତି ବଳରେ ସଫଳତା ମିଳିଥାଏ। ଗୋଟିଏ ଛୋଟ ବାଲ୍ଟିରେ ପାଣି ଥିଲେ ମଧ୍ୟ ଗୋଟିଏ ଆଙ୍ଗୁଠିରେ ଟେକି ହୁଏ ନାହିଁ, ମାତ୍ର ଚାରୋଟି ଆଙ୍ଗୁଠିକୁ ଯୋଡ଼ିଦେଲେ ପାଣି ଭର୍ତ୍ତି ଥିବା ବଡ଼ ବାଲ୍ଟି ମଧ୍ୟ ଟେକି ହୋଇଯାଏ। ଖଣ୍ଡିଏ ଲମ୍ବା କାଠିର କିଛି ଅଂଶ ଭାଙ୍ଗିଦେଇ ଆମେ ଦାନ୍ତ କାଠି ରୂପେ ବ୍ୟବହାର କରିଥାଉ, ମାତ୍ର ସେମିତି ଅନେକ ଖଣ୍ଡ କାଠି ଯଦି ଗୋଟିଏ ବିଡ଼ାରେ ବନ୍ଧା ହୋଇଥିବ ସେ ବିଡ଼ାକୁ ଭାଙ୍ଗିବା କଷ୍ଟ ହୋଇଯାଏ। ଏଥିରୁ ଜଣାପଡ଼େ ଏକତା ହିଁ ସଂଗଠନ, ଏକତା ହିଁ ଶକ୍ତି ଅଟେ। ଆମେ ପୁରୁଣା କାଳରେ ଗୋଟେ କାହାଣୀ ଶୁଣିଛୁ। ଜଣେ ମରଣାସନ୍ନ ବ୍ୟକ୍ତି ତାଙ୍କର ପୁଅମାନଙ୍କୁ ଡାକି ଖଣ୍ଡିଏ ଖଣ୍ଡିଏ କାଠି ଭାଙ୍ଗିବାକୁ କହିଥିଲେ ଏବଂ ତାଙ୍କ ପୁଅମାନେ ସହଜରେ କାଠିଗୁଡ଼ିକୁ ଭାଙ୍ଗି ପାରିଥିଲେ। କିନ୍ତୁ ଯେତେବେଳେ ସେ କାଠିଗୁଡ଼ିକୁ ବିଡ଼ା କରିଥିଲେ ଏବଂ ବିଡ଼ାଟିକୁ ଭାଙ୍ଗିବାକୁ କହିଥିଲେ, ସେତେବେଳେ ସେମାନେ ବିଡ଼ାଟିକୁ ଭାଙ୍ଗିବାରେ ଅସମର୍ଥ ହୋଇଥିଲେ ଏବଂ ସେହି ବ୍ୟକ୍ତି ଜଣକ ମୃତ୍ୟୁ ପୂର୍ବରୁ ପିଲାମାନଙ୍କୁ ଏକତା ହିଁ ବଳ ଏହି କଥା ଶିଖାଇବାକୁ ଚାହୁଁଥିଲେ। ଏକତା ହେଉଛି ମିଳିମିଶି ରହିବା, ପରସ୍ପରକୁ ସହଯୋଗ କରିବା, ଲକ୍ଷ୍ୟ ପାଇଁ ଏକାଠି କାମ କରିବା। ଶକ୍ତି ହେଲା ସଫଳତା ହାସଲ କରିବାର କ୍ଷମତା, ତେଣୁ ଏକତା ହିଁ ଶକ୍ତି। ଏହାର ଅର୍ଥ ହେଉଛି ଆମେ ଏକାଠି କାମ କଲେ ଆମର ଶକ୍ତି ବହୁଗୁଣିତ ହୋଇଥାଏ। ଆମ ଦେଶ ଭାରତବର୍ଷ ବହୁ ଭାଷା, ବହୁ ଧର୍ମ, ସଂସ୍କୃତି ଏବଂ ପରମ୍ପରାର ଦେଶ। ଏକତା ହିଁ ଆମ ଦେଶର ସବୁଠାରୁ ବଡ଼ ଶକ୍ତି। ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଏକତା ଭାରତକୁ ସ୍ୱାଧୀନତା ଦେଇଥିଲା। ନୀତିଦିନିଆ ଜୀବନରେ ମଧ୍ୟ ଏକତାର ଗୁରୁତ୍ୱ ଅଧିକ। ପରିବାରରେ ଏକତା ରହିଥିଲେ ସୁଖ ଶାନ୍ତି ବଢ଼େ, ଅନେକ ସମସ୍ୟାର ସମାଧାନ ହୋଇଯାଏ। ଜଣେ ଲୋକ ଯଦି ଗୋଟିଏ ଓଜନ ବୋହିପାରୁନାହିଁ ତାଙ୍କ ସଙ୍ଗେ ଆଉ

0: ଚାରି ଜଣ ମିଶିଗଲେ ତାକୁ ସହଜରେ ବୋହି ନେଇପାରିବେ। ସଂଗଠନ ହିଁ ହେଉଛି ବଳ। ଏକତା ଯେତେ ମଜବୁତ ହୁଏ ସଂଗଠନ ଓ ତାର ବଳ ସେତେ ମଜବୁତ ହୁଏ। ଇଂରାଜୀରେ ଗୋଟିଏ କଥା କୁହାଯାଇଛି, ୟୁନାଇଟେଡ୍ ୱି ଷ୍ଟାଣ୍ଡ, ଡିଭାଇଡ୍ ୱି ଫଲ୍। ଏହି ସଂଗଠନର ଦୁଇଟି ଦିଗ ଅଛି, ସକାରାତ୍ମକ ଏବଂ ନକାରାତ୍ମକ। ସକାରାତ୍ମକ ଦିଗଟି ହେଲା ଏକତା ଦ୍ୱାରା ସମାଜକୁ ଶୃଙ୍ଖଳିତ କରି ଜୀବନ ଧାରଣର ମାନ ବୃଦ୍ଧି କରିବା। ନକାରାତ୍ମକ ଦିଗଟି ହେଲା ଯଦି ସମାଜରେ ମଣିଷର ଜୀବନ ଧାରଣର ପ୍ରକ୍ରିୟା ବିରୁଦ୍ଧରେ ଯଦି ଶକ୍ତି କାମ କରେ ତେବେ ସେପରି ଆସୁରିକ ଶକ୍ତିକୁ ସେହି ସାଂଗଠନିକ ଏକତା ଦ୍ୱାରା ବିନାଶ କରିବା। କ୍ଷୁଦ୍ର କୀଟ ଉଇ ଅଳ୍ପ ଅଳ୍ପ କରି ରଚଇ ବାଲ୍ମୀକ ଘର, ମୁଁ ହିଁ ସେହିପରି ଗଢ଼ିବି ଯତ୍ନେ ସଂଗଠନ ନିରନ୍ତର। ତେଣୁ ଆମେ ଜାତି, ଧର୍ମ, ଭାଷା କିମ୍ବା ଆଞ୍ଚଳିକ ଭେଦଭାବ ଭୁଲି ପରସ୍ପରକୁ ସମ୍ମାନ କରିବା, ସହଯୋଗ କରିବା, ଏକତାର ବାର୍ତ୍ତା ପ୍ରଚାର କରିବା। ଏକତା ହେଉଛି ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିର ମୂଳମନ୍ତ୍ର।
1: ଆଜିର ଭାବନାରେ ଶୁଣିଲେ ଶିବାନୀ ଲାଲଙ୍କ ଉପସ୍ଥାପନା।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 454 ଭାଗ।

ବିଶ୍ୱାମିତ୍ର, ଦୁର୍ବାସା, ବଶିଷ୍ଠ, ଭୃଗୁ ଏବଂ ଅଙ୍ଗିରାଦି ଋଷିମାନେ କୃଷ୍ଣଙ୍କ ଦର୍ଶନରେ ଆସି ଦ୍ୱାରକା ନିକଟବର୍ତ୍ତୀ ପିଣ୍ଡାରକ ନାମକ ତୀର୍ଥରେ ପହଞ୍ଚିଛନ୍ତି। ଯଦୁକୁମାରମାନେ ଜାମ୍ବବତୀ ସୁତ ଶାମ୍ବକୁ ଗର୍ଭବତୀ ନାରୀ ବେଶରେ ସଜ୍ଜିତ କରି ସେମାନଙ୍କ ନିକଟକୁ ଯାଇ ପଚାରିଛନ୍ତି, ଏ ସ୍ତ୍ରୀ ଲୋକଟି କନ୍ୟା କି ପୁତ୍ର ପ୍ରସବ କରିବ କୁହନ୍ତୁ। ଧୃଷ୍ଟତା ଦେଖି ଋଷିମାନେ କ୍ରୁଦ୍ଧ ହୋଇ କହିଛନ୍ତି, ଏହି କଳ୍ପିତା ନାରୀ ଯଦୁକୁଳ ନାଶକ ଲୌହ ମୂଷଳ ଅବଶ୍ୟ ପ୍ରସବ କରିବ।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 454ତମ ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ରଥାରୂଢ଼ ଚତୁର୍ଦ୍ଧ ମୂର୍ତ୍ତିଙ୍କର ଆଜି ନୀଳାଦ୍ରି ବିଜେ ହେବା। ମହାପ୍ରଭୁମାନେ ଗୋଟି ପହଣ୍ଡିଥି ଯାଇକିରି ଶ୍ରୀମନ୍ଦିର ରତ୍ନବେଦୀଥି ବିଜେ କରବେ। ଶ୍ରୀମନ୍ଦିର ପ୍ରଶାସନ ତରଫ ଧାରିଯାଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଆଜି ଉପରବେଳା ରଥନ ଚାରମାଳ ବନ୍ଧା ହୋଇକରି ସିଂହାସନ ମାଜଣା ହେବା। ତା ଋତୁରୁ ପୁଷ୍ପାଞ୍ଜଳି ଅର୍ପଣ ହୋଇକରି ବିଜେ କାହାଳି ବାଜିବା, ସେନ୍ତା ଉପରବେଳା ପହଣ୍ଡି ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ମିଳିଛି। ନୀଳାଦ୍ରି ବିଜେ ସର୍ବାର ଉତ୍ତରୁ ମହାପ୍ରଭୁମାନଙ୍କ ରଥଯାତ୍ରା ଶେଷ ହେବା। ଆଇବାକାଳିଠାରୁ ଭକ୍ତମାନେ ନୀଳାଚଳ ଅବଢ଼ା ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶ୍ନପତ୍ର ପ୍ରଘଟ ଘଟଣାଥି ଗୋଟିଏ ଜରୁରୀ ନିଷ୍ପତ୍ତି ନେଇଛନ୍। ପରୀକ୍ଷାର୍ଥୀ ସଂସ୍କାର ଆନ୍ବାର ଲାଗି ଇନ୍ଫୋସିସ୍ର ସହପ୍ରତିଷ୍ଠାତା ନନ୍ଦନ ନିଲେକାନୀଙ୍କ ନେତୃତ୍ୱଥି ପ୍ରଧାନମନ୍ତ୍ରୀ ଗୋଟିଏ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍। ସାମାଜିକ ଗଣମାଧ୍ୟମ ଜରିଆ ଗୋଟିଏ ଭିଡ଼ିଓ ବାର୍ତ୍ତା ଜାରି କରିକିରି ପ୍ରଧାନମନ୍ତ୍ରୀ କହିଛନ୍, ଦେଶ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଲାଗି କେନ୍ଦ୍ର ସରକାର ଭିନ୍ ଭିନ୍ ସମୟାର୍ଥୀ ପଦକ୍ଷେପମାନ

0: ନେଉଛନ୍। ଏହି ଟାସ୍କଫୋର୍ସ ପରୀକ୍ଷା ସଂସ୍କାର ଉପରେ ଜୋର୍ ଦେବା, ଟାସ୍କଫୋର୍ସର ରିପୋର୍ଟ ଆଧାରତୀ ଯେତେ ଜଲ୍ଦି ହେବା, ଆଇବା ଦିନେ ହେବାର୍କେ ଥିବା ପରୀକ୍ଷାମାନଙ୍କର ବିଶ୍ୱସନୀୟତାକେ ନିଶ୍ଚିତ କରିବା ଲାଗି ପଦକ୍ଷେପ ନିଆଯିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: विद्यार्थियों के भविष्य के लिए भारत सरकार लगातार अनेकविध कदम उठा रही है। हमारी परीक्षा पद्धति विश्वस्त हो, हमारी परीक्षा पद्धति में सबसे ज्यादा टेक्नोलॉजी का उपयोग हो, इन सारी बातों को ध्यान में रखते हुए एक हाई पावर टास्क फोर्स बनाने का निर्णय किया है, जो एग्जामिनेशन रिफॉर्म की तरफ फोकस करेगा और जल्द से जल्द आने वाली परीक्षाओं की विश्वसनीयता को सुनिश्चित करने का काम इसके रिपोर्ट के आधार पर कर दिया जाएगा।
0: ଭାରତୀୟ ସଂସ୍କୃତି ସାମୁହିକ ଭାଗିଦାରୀକେ ଶକ୍ତିର ଉତ୍ସ ଭାବେ ନିଆଯାଇସି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆବାସୀ ଜରିଆ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀମାନଙ୍କ ସାଙ୍ଗେ ଗଲାକାଲି ଶ୍ରୀ ମୋଦି ଆଲୋଚନା କରିକି କହିଛନ୍, ବିକାଶର ପ୍ରକ୍ରିୟାନୁ ଆଗରୁ ବାଦ୍ ପଡ଼ିଥିବା ଲୋକକୁ ବିକାଶର ଧାରାଥି ସାମିଲ କରବାର ସରକାରଙ୍କ ପ୍ରାଥମିକତା ଆଏ। ଏହି କାର୍ଯ୍ୟକ୍ରମ ଭାରତର ଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ଓ ସାହସର ପ୍ରତିଫଳନ। ସରକାର ଦେଶର ଜୁଆନ ପିଢ଼ି, ଖାସ୍ କରି ଟୁକେଲ ଛୁଆମାନଙ୍କର ଆତ୍ମବିଶ୍ୱାସ, ସାହସ ଓ ପ୍ରତିବଦ୍ଧତାକେ ସାକାର କରିବା ଲାଗି ଚେଷ୍ଟା ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍। ଏନ ଜନାଇ ଦିଆଯାଇପାରେ ଯେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗଲାମାସ 4 ତାରିଖରୁ 30 ତାରିଖ ତକ ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର 74 ଗାଁକେ ନେଇକରି ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳର 8 ବଜେନୁ ୟୁନିଟ୍ 2 ଭୁବନେଶ୍ୱର ଅଶୋକନଗର ନଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟର ସାଧାରଣ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜୀକରଣ କରିଥିବା ଆଗ୍ରହୀ ଲୋକେ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଓ ନିଜର ଅଭିଯୋଗ ପତ୍ର ସାଙ୍ଗେ ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇପାରିବେ। ଆଘର ମନ୍ତ୍ରୀ ଆଉ ବିଜୁ ଜନତା ଦଳର ବରିଷ୍ଠ ନେତା ସୁଶାନ୍ତ ସିଂଙ୍କର ଗଲାକାଲି ରାତି ଭୁବନେଶ୍ୱରର ଗୋଟିଏ ଘରୋଇ ହାସ୍ପାତାଲର ପରଲୋକ ହୋଇଯାଇଛି। ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀନୁ ବିଧାୟକ ଭାବେ ନିର୍ବାଚିତ ହୋଇକରି ବିଜେଡି ସରକାରଙ୍କ ମନ୍ତ୍ରିମଣ୍ଡଳଥି ଭିନ୍ ଭିନ୍ ବିଭାଗର ମନ୍ତ୍ରୀ ପଦ ତୁଲାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଲ ଆଇବା ମାସେ ପହିଲା ହପ୍ତାଥି ବାହାରିବା, ଇତାର ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଲ ବିଲ୍ ବାହାରିବା ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଅବଜେକ୍ଟିଭ୍ ଆଉ ସବ୍ଜେକ୍ଟିଭ୍ ଉତ୍ତର ଖାତାମାନଙ୍କ ଡିଜିଟାଲ୍ ମୂଲ୍ୟାୟନ ଶେଷ କ୍ଷେପେ ପହଞ୍ଚିଛି। ସବ୍ଜେକ୍ଟିଭ୍ ଖାତାର ମୂଲ୍ୟାୟନ ପହିଲା ଥର ଲାଗି ଅନ୍ସ୍କ୍ରିନ୍ଥି କରାଯାଇଛି। ଡିଜିଟାଲ୍ ଭାଲୁଏସନ୍ କାମ କଟକ, ଭୁବନେଶ୍ୱର ଓ ସମ୍ଭଲପୁରନ ଚାଲିଛି। 400 ଜଣ ଶିକ୍ଷକ ଏହି କାମରେ ସାମିଲ ଅଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରନ ଗଲାକାଲି ରଥ ଉପରେ ଅଧରପଣା ନୀତି କରାଯାଇଛି। ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁସାରେ ମହାପ୍ରଭୁମାନଙ୍କୁ ଅଧରପଣା ଲାଗି କରାଯାଇଥିବା ବେଳେ ଇତାକେ ଦେଖିବାର ଲାଗି ହଜାର ହଜାର ଶ୍ରଦ୍ଧାଳୁ ଠୁଲ ହୋଇଥିଲେ। ତିନି ରଥ ଉପରେ 3 ଲେଖା ମାଟି ହାଣିଥି ପଣା ଭୋଗ କରାଯାଇଥିଲା। ଅଧରପଣାକେ ମହାପ୍ରଭୁଙ୍କୁ ଭୋଗ ଲଗାଯାଇକରି ରଥ ଅଲଗା ଦେବଦେବୀ ଆଉ ଅଶରୀରୀମାନଙ୍କୁ ସମର୍ପଣ କରାଯାଇଥିଲା। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାନ ଭାରୋତ୍ତୋଳନ୍ତି ମୀରାବାଇ ଚାନୁ ଦେଶ ଲାଗି ପହିଲା ସ୍ୱର୍ଣ୍ଣପଦକ ଜିତିଛନ୍। 190 କେଜି ଭାରୋତ୍ତୋଳନ କରିକରି ସେ ନୂଆ ରେକର୍ଡ କରିଛନ୍। ତାଙ୍କର ଏହି ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତାକେ ଲାଗିକରି ଥିବା ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ବନିଥିବା ଲଘୁଚାପ ଅବପାତି ବଦଳିଛେ। ଆଇବା କାଲି ତକ୍ ଇଟା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଥି ରାଜ୍ୟ ଆଇବା 2 ଦିନ ତକ୍ ଜବର ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜବରନୁ ଅତି ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେଆଡ଼େ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ସହିତ ରାଜ୍ୟର 15 ଜିଲ୍ଲାର ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ମ୍ୟାଲେରିଆର ଚିହ୍ନଟ ଓ ଚିକିତ୍ସା ଏ ବିଷୟରେ କହିବେ ଡାକ୍ତର ଅମରେଶ ପଣ୍ଡା। 7:30 ପରିବେଶ ସୂଚନାରେ ଶୁଣିବେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ସକାଳ 7:35 ସମୟରେ। ଗୀତିକାର ଦୁର୍ଗାମାଧବ ପଣ୍ଡାଙ୍କ ରଚନାରୁ ଶୁଣିବେ କେତୋଟି ଗୀତ। କଣ୍ଠଶିଳ୍ପୀମାନେ ହେଲେ ସୁଶାନ୍ତ କୁମାର ପାଣି ଏବଂ ମନସ୍ୱିନୀ ପଟ୍ଟନାୟକ। ସଙ୍ଗୀତ ସଂଯୋଜନା ଶଙ୍କର ପ୍ରସାଦ ପ୍ରଧାନ। ସକାଳ 7:50 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଗୀତାଞ୍ଜଳି ପଢ଼ ଓ ଦିଲୀପ କୁମାର ପଣ୍ଡା। ଶୁଣିପାରିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀରେ ନୀଳାଦ୍ରି ବିଜେ ରିଲେ କରିବା ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30 ସମୟରେ। ସକାଳ 8:45 ସୁଗମ ସଙ୍ଗୀତ, ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ହେଲେ ମିତ୍ରଭାନୁ ବିଶ୍ୱାଳ, ବିଜୟଲକ୍ଷ୍ମୀ ଦାସ ଓ ଶ୍ରୀକାନ୍ତ ମୋହନ ବାରିକ। ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ, ଦିନ 12:30। ଦିନ 1:05 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା, ମମତା ପାଇକରାୟ ଏବଂ ସୁଭାସିନୀ ଶତପଥୀ। ଘର ସଂସାର କାର୍ଯ୍ୟକ୍ରମରେ ଆଜି ରହିଛି ମନୋରମା, ଏଥିରେ ରହିଛି ଆଲୋଚନା ଓଡ଼ିଆ ସାହିତ୍ୟରେ ନାରୀ ଏକ ଦଳିତ ଅନୁଭବ, ଆଲୋଚିକା ଅନନ୍ୟା ବେହେରା। ଶୁଣିପାରିବେ ଦିନ 1:20 ସମୟରେ। ଦିନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକଝକା, ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ପିଙ୍ଗ। ଅପରାହ୍ନ 4:00 ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରତରଂ। 4:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ରସିକ ଭୋଇ, ରାମେଶ୍ୱର ମାକର, ଧରଣୀଧର ପଣ୍ଡା ଓ ପ୍ରେମନାଥ ବାରିକ। ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ପାଲା, ପରିବେଷଣ ବୃନ୍ଦାବତୀ ମରାଇ ଏବଂ ସାଥୀ। ଯୁବବାଣୀ କାର୍ଯ୍ୟକ୍ରମରେ ଆଜି ରହିଛି ମଞ୍ଚ ଶବ୍ଦମଞ୍ଚ, ଏଥିରେ ନାଟ୍ୟଶିଳ୍ପୀ ଶୁଭମଙ୍କ ସହ ସାକ୍ଷାତକାର ଶୁଣିପାରିବେ ସନ୍ଧ୍ୟା 5:30 ସମୟରେ। ସନ୍ଧ୍ୟା 6:10 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କର ନୀଳାଦ୍ରୀ ବିଜେ ନୀତି ଆଜି ଅନୁଷ୍ଠିତ ହେଉଛି। ସକାଳୁ ତିନି ରଥରେ ମଙ୍ଗଳାଳତି ନୀତି ଶେଷ କରାଯିବା ସହ ଅନ୍ୟାନ୍ୟ ଦୈନନ୍ଦିନ ନୀତି କରାଯାଇ ସନ୍ଧ୍ୟାଧୂପ ନୀତି ଶେଷ ହେବ। ଏହାପରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନ ଏବଂ ଡୋରି ଲାଗି ହେବ। ଗୋଟିପହଣ୍ଡିରେ ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ। ଏହାପରେ ଗୋଟିପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗମ୍ଭୀରାକୁ ବିଜେ କରାଯିବ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ନୀଳାଦ୍ରୀ ବିଜେ ନୀତି ଗତକାଲି ଅନୁଷ୍ଠିତ ହୋଇଛି। ରଥ ଉପରେ ଠାକୁରଙ୍କ ଅଧରପଣା ଏବଂ ଚାହାଣୀ ମଣ୍ଡପରେ ମହାଲକ୍ଷ୍ମୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଭେଟ ପରମ୍ପରା ଅନୁଯାୟୀ ପାଳନ କରାଯାଇଛି। ବିଜେ ପାଣିଗ୍ରାହୀ ଦୈତା ସେବାୟତ ଧାଡ଼ିପହଣ୍ଡିରେ ଠାକୁରଙ୍କୁ ରତ୍ନ ସିଂହାସନ ଉପରେ ବିଜେ କରାଇଛନ୍ତି। ପରୀକ୍ଷା ପରିଚାଳନାରେ ସଂସ୍କାର ଲକ୍ଷ୍ୟ ନେଇ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି। ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାକୁ ସୁରକ୍ଷିତ, ସ୍ୱଚ୍ଛ, ବିଶ୍ୱସନୀୟ ଏବଂ ପ୍ରଶ୍ନପତ୍ର ପ୍ରଘଟ ରୋକିବା ନେଇ କମିଟି ତର୍ଜମା କରିବା ସହ ସରକାରଙ୍କୁ ତାଙ୍କର ସୁପାରିଶ ପ୍ରଦାନ କରିବେ। ଏହାର ଆଧାରରେ ସରକାର ପରୀକ୍ଷା ପରିଚାଳନା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କମିଟିରେ ଅନ୍ୟ ପାଞ୍ଚ ଜଣ ସଦସ୍ୟ ରହିଛନ୍ତି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଗତ କରାଯିବ। ନୂତନ ବିଲ୍ରେ 2024 ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗୃହରେ ବିଲ୍କୁ ଆଗତ କରିବେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତା ମାମଲାରେ କଠୋର ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଏବଂ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ ସଂକ୍ରାନ୍ତ ଚିଠା ପ୍ରସ୍ତାବକୁ ଗତ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏଥିପାଇଁ ପଞ୍ଜୀକରଣ କରିଥିବା ଆଗ୍ରହୀ ବ୍ୟକ୍ତି ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ସହ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ମହାବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ଯୁକ୍ତ ତିନି ପ୍ରଥମ ବର୍ଷ ନିୟମିତ ପାଠପଢ଼ା ଆରମ୍ଭ ହେଉଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟର 1055 ମହାବିଦ୍ୟାଳୟରେ 287,000 ଯୁକ୍ତ ତିନି ସିଟ୍ ଉପଲବ୍ଧ ରହିଛି। ସେଥିମଧ୍ୟରେ ଏପର୍ଯ୍ୟନ୍ତ 237,200 ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଭୁବନେଶ୍ୱରଠାରେ ଚିକିତ୍ସାଧୀନ ଥିଲେ। ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରୁ ବିଜେଡି ପକ୍ଷରୁ ଏକାଧିକ ଥର ସେ

0: ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାଂସଦ ମନମୋହନ ସାମଲ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଟିଟିଲାଗଡ଼ଠାରେ ଏକ ର୍ୟାଲିରେ ଅଂଶଗ୍ରହଣ କରିବା ସହ ସେଠାରେ ନବନିର୍ମିତ ନଗର କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନରସିଂହ ମାଡ଼କାମି ଯୋଗଦେଇ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ପରସ୍କର ମଧ୍ୟରେ ସଂହତି ରକ୍ଷା ଉପରେ ଆହ୍ୱାନ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଉପକଣ୍ଠ ପାଞ୍ଚପଡ଼ା ଶିବଦୁର୍ଗା ସରକାରୀ ହାଇସ୍କୁଲ ପରିସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଏବଂ ପରିସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛି। 48 କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ମୀରାବାଇ ଚାନୁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମୋଟ 190 କିଲୋଗ୍ରାମ ଭାରୋତ୍ତୋଳନ କରି ଚାରୋଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ପ୍ରତିଷ୍ଠା କରିବା ସହ ଏହି ବର୍ଗରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି। ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 27 ଜିଲ୍ଲାରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, ମ୍ୟାଲେରିଆର ଚିହ୍ନଟ ଓ ଚିକିତ୍ସା ଏ ବିଷୟରେ କହିଛନ୍ତି ଡାକ୍ତର ଅମ୍ବରୀଶ ପଣ୍ଡା।
2: ମ୍ୟାଲେରିଆ ରୋଗୀକୁ ଆମେ ଚିହ୍ନିବା କିପରି? ପ୍ରଥମ ହେଲା, କମ୍ପ ଦେଇ ଜ୍ୱର ହେବ, ଲୋକ ଥରିବ, ଲୋକ କହିବ ଯେ ତାକୁ ଆମେ କମ୍ବଳ ଦେଇକରି ଘୋଡ଼ାଇ ଦେଇଥିଲୁ। ଦୁର୍ବଳ ହୋଇପଡ଼ିବ, ଭୀଷଣ ମୁଣ୍ଡ ବିନ୍ଧିବ, ବାନ୍ତି ହେବ ଏବଂ ପରିସ୍ରା କମିଯିବ। ଶିଶୁମାନଙ୍କର କ୍ଷେତ୍ରରେ ଅନେକ ସମୟରେ କାଶ ହେବ, ସର୍ଦ୍ଦି ହେବ। ଆମେ ଭାବିବା ଯେ ଏଇଟା ରେସ୍ପିରେଟରୀ ଇନଫେକ୍ସନ୍, କିନ୍ତୁ ତାକୁ ପରୀକ୍ଷା କଲେ ମ୍ୟାଲେରିଆ ବାହାରିବ। ଛାତିରେ କଫ ଭର୍ତ୍ତି ହୋଇ ରହିପାରେ। ମ୍ୟାଲେରିଆ ଅଞ୍ଚଳରେ ଯେଉଁଠି ମ୍ୟାଲେରିଆ ପ୍ରବଳ ଭାବରେ ରହୁଛି, ସେଠି ଅନେକ ସମୟରେ ଲୋକମାନଙ୍କୁ ଝାଡ଼ା ହୁଏ। ଯେତେ ଝାଡ଼ାର ଔଷଧ ଦେଲେ ମଧ୍ୟ ସେଇଟା ଭଲ ହୁଏନି, କିନ୍ତୁ ଆମେ ଯଦି ପରୀକ୍ଷା କରିବା ତାହେଲେ ସେଇଟା ମ୍ୟାଲେରିଆ ବୋଲି ଜଣାପଡ଼ିବ। ଜ୍ୱର ସହିତ କିମ୍ବା ଜ୍ୱର ନଥାଇ ମଧ୍ୟ ଲୋକ ପ୍ରଳାପ କରେ, ଅବାନ୍ତର କଥାବାର୍ତ୍ତା କରେ ଏବଂ ଅବାନ୍ତର ବ୍ୟବହାର କରେ। ଏହି କ୍ଷେତ୍ରରେ ଯଦି ଆମେ ଦେଖିବା ଯେ 5-7 ଦିନ ତଳେ ତାକୁ ଜ୍ୱର ହୋଇଥିଲା, ଯେକୌଣସି ଜ୍ୱର ହୋଇଥିଲା, ତାପରେ ସେ ପ୍ରଳାପ କରୁଛି, ତାହେଲେ ଆମେ ସନ୍ଦେହ କରିବା ଯେ ତାକୁ ସେରେବ୍ରାଲ ମ୍ୟାଲେରିଆ ହେଲାଣି। ରୋଗୀର ପରିସ୍ରା କମିଯିବ, ହଳଦିଆ ହୋଇଯିବ, ରକ୍ତ ଭଳିଆ ବାହାରିବ, ଅନେକ ସମୟରେ ରକ୍ତ ବି ବାହାରେ। ସେହି କେସ୍ରେ ଆମେ ତାକୁ ବ୍ଲାକ୍ ୱାଟର ଫିଭର କହୁ। ସେଇଟା ଗୋଟେ ଅତି ସିରିୟସ୍ କଣ୍ଡିସନ୍, ଏଇଟା ମ୍ୟାଲେରିଆ ଯୋଗୀ ହୁଏ, ଏଇଟା ପ୍ଲାଜ୍ମୋଡିୟମ୍ ଫାଲ୍ସିଫର୍ମ ଭଳିଆ। ତାକୁ ସାଙ୍ଗେ ସାଙ୍ଗେ ଆମେ ଭର୍ତ୍ତି କରିବା ଦରକାର। ଲିଭରରେ ଅନେକ ସମୟରେ ତା ଲକ୍ଷଣ ଦୁର୍ବଳ ହୋଇପଡ଼େ, ଆଉ ଦୁର୍ବଳ ହୋଇପଡ଼ିଲେ ଲିଭର ସେଲ୍ ଗୁଡ଼ାକ ଫଙ୍କସନ୍ କରିପାରେନି, ତାର ଗ୍ଲୁକୋଜ୍ ଲେଭେଲ୍ କମିଯାଏ, ଲୋକଟାକୁ ବାନ୍ତି ହୁଏ, ଏପିଲେପ୍ସି ହୁଏ ବା ମୂର୍ଚ୍ଛାରୋଗ ହୁଏ। ଆଉ ଏଇ ଗ୍ଲୁକୋଜ୍ ଲେଭେଲ୍ କମିଯିବା ଦ୍ୱାରା ଲୋକଟା ପଡ଼ିଯାଏ। ଚିହ୍ନଟ ପ୍ରଥମ ହେଲା ଯେ ରକ୍ତ ପରୀକ୍ଷା। ରକ୍ତ ପରୀକ୍ଷା ବିଭିନ୍ନ ପ୍ରକାରର ଅଛି। ଯଦି ଆମେ ରକ୍ତକୋଷରେ ପ୍ଲାଜ୍ମୋଡିୟମ୍ ଭକ୍ସିଫରମ୍ କିମ୍ବା ଓଭେଲ୍ କିମ୍ବା ମ୍ୟାଲେରିଆ ଜୀବାଣୁ ଦେଖୁ, ତାହେଲେ ଆମେ ତାକୁ କହୁ ମ୍ୟାଲେରିଆ। ଏହି ପୁରୁଣା ପଦ୍ଧତି ଅନୁସାରେ ମ୍ୟାଲେରିଆ ଖାଲି ଆମେ ଗୋଟେ କାଚ ସ୍ଲାଇଡ୍ ଉପରେ ନେଉଥିଲେ, ବର୍ତ୍ତମାନ ଆମର ଇମ୍ୟୁନୋଏସେ ଆଉ ବିଭିନ୍ନ ସିଷ୍ଟମ୍ ବାହାରିଛି, ସେ ଭିତରୁ କିବିସି, ଏଭିଏଭ୍ ଏବଂ ଆମର ଇମ୍ୟୁନୋଏସେ ସିଷ୍ଟମ୍ ରହିଛି। ଏହିଗୁଡ଼ାକ ଯଦିଓ କଷ୍ଟଲି, କିନ୍ତୁ ଏଗୁଡ଼ାକ ରୋଗ ଚିହ୍ନିବାରେ ବହୁତ ସାହାଯ୍ୟ କରେ। ଆଉ ବର୍ତ୍ତମାନ ଆଣ୍ଟିବଡ଼ି ଆଣ୍ଟିଜେନ୍ ଟାଇଟର ମ୍ୟାଲେରିଆର ବାହାରିଲାଣି। ଏହି ଟାଇଟର ଦ୍ୱାରା ଆମେ ଯେଉଁଠି ମ୍ୟାଲେରିଆ ଜୀବାଣୁ ଆକ୍ରାନ୍ତ ହୋଇଥିବ ତାର ବ୍ଲଡ଼ର ଆଣ୍ଟିବାୟୋଟିକ୍ ଟାଇଟର କରୁ। ଟାଇଟର କରିକି ଯଦି ପ୍ରତ୍ୟେକ ଗୋଟେ ଲେଭେଲ୍ରୁ ବେଶୀ ବାହାରିଲା, ଆମେ ଭାବୁଁ ଯେ ତା ଦେହରେ ମ୍ୟାଲେରିଆ ଅଛି। ତାପରେ ଆମେ ଚିକିତ୍ସା କେମିତି କରିବା? ରୋଗୀର ଚିକିତ୍ସା ପ୍ରଥମ ହେଲା ଯେ ଚିକିତ୍ସାରେ ଗୋଟେ ଔଷଧ, ଗୋଟେ ରୋଗୀର କଣ୍ଡିସନ୍। ରୋଗୀର କଣ୍ଡିସନ୍ ପାଇଁ ତାକୁ ସବୁବେଳେ ଭର୍ତ୍ତି କରିବା, ସଫିସିଏଣ୍ଟ ଫ୍ଲୁଇଡ଼୍ ଦେବା, ଗ୍ଲୁକୋଜ୍ ଦେବା, ଲୁଣ ଚିନି ପାଣି ଦେବା, ଆଉ ହସ୍ପିଟାଲରେ ଭର୍ତ୍ତି କରି ଡ୍ରିପ୍ ଦେବା।

0: ଦେବା, ବିଭିନ୍ନ ଫ୍ଲୁଇଡ୍ ଦେବା, ଆଉ ରକ୍ତଚାପକୁ ମେଣ୍ଟେନ୍ କରିବା ପାଇଁ ସବୁବେଳେ ଆମେ ତାକୁ ଠିକ୍ କରି ରଖିବା। ଯଦି ବ୍ଲାକ୍ ୱାଟର୍ ଫିଭର୍ ହୁଏ ତାହେଲେ ଆମେ ଷ୍ଟିରଏଡ୍ ତାକୁ ଦେବା। ଷ୍ଟିରଏଡ୍ ଦେଇ ସାରିଲା ପରେ ତାକୁ ପେସେଣ୍ଟର ଜେନେରାଲ କଣ୍ଡିସନ୍ ଠିକ୍ ହେବ। କ୍ୱିନିନ୍ ଏବଂ ଆର୍ଟିସୁନେଟ୍ କମ୍ପାଉଣ୍ଡ ବାହାରିବା ଦ୍ୱାରା ମ୍ୟାଲେରିଆକୁ ଅନେକାଂଶ ଆମେ ରୋକିପାରିଛୁ, ରୋଗୀକୁ ଭଲ କରିପାରିଛୁ, ଆଉ ସେହି ଅନୁସାରେ ଗ୍ଲୁକୋଜ୍ ଆଉ ଇତ୍ୟାଦି ଦେଇ ସାରିଲା ପରେ ରୋଗୀ ଭଲ ହୋଇପାରୁଛି। କିନ୍ତୁ ତାକୁ କରିବା ପାଇଁ ଆମକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିବ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ମ୍ୟାଲେରିଆର ଚିହ୍ନଟ ଓ ଚିକିତ୍ସା, ଏ ବିଷୟରେ କହିଲେ ଡାକ୍ତର ଅମରୀଶ ପଣ୍ଡା।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନନ୍ଦନ ନୀଲେକାନିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ କେନ୍ଦ୍ର ସରକାର। ଆମେରିକା ଓ ଇରାନ ଯୁଦ୍ଧବିରତି ସମୟରେ କୂଟନୈତିକ ଆଲୋଚନା ଜାରି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ମୀରାବାଇ ଚାନୁ ଏବଂ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ରେ ଜିମ୍ବାୱେକୁ ପରାସ୍ତ କରି ଭାରତ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ବିଶିଷ୍ଟ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ ନନ୍ଦନ ନୀଲେକାନିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବା ବିଷୟ ଘୋଷଣା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଟାସ୍କ ଫୋର୍ସ ପରୀକ୍ଷା ସଂସ୍କାର ଉପରେ ଧ୍ୟାନ କେନ୍ଦ୍ରିତ କରିବ ଏବଂ ଏହାର ରିପୋର୍ଟକୁ ଭିତ୍ତି କରି ଆଗାମୀ ପରୀକ୍ଷାଗୁଡ଼ିକ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀ ମୋଦି କହିଛନ୍ତି ଦେଶର ପରୀକ୍ଷା ବ୍ୟବସ୍ଥା ବିଶ୍ୱାସଯୋଗ୍ୟ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ କରିବା ଲାଗି ବ୍ୟବସ୍ଥା କରାଯିବ। ଏହି ଟାସ୍କଫୋର୍ସରେ ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ, ଆଇଆଇଟି ଚେନ୍ନାଇର ନିର୍ଦ୍ଦେଶକ ଭି କାମକୋଟି, ପୂର୍ବତନ ଶିକ୍ଷା ସଚିବ ଅନିତା କରୱାଲ ଏବଂ ଅମ୍ରିତଲାଲ ମୀନା ସଦସ୍ୟ ରହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ସଂସଦରେ ପରୀକ୍ଷା ସମ୍ବନ୍ଧୀୟ ନୂଆ ନିୟମ ଆଣିବା ଲାଗି କଠୋର ଦଣ୍ଡବିଧାନ ସମ୍ବଳିତ ସଂଶୋଧନ ବିଧେୟକ ଉପସ୍ଥାପନ କରାଯିବ। ଭବିଷ୍ୟତରେ କୋଟି କୋଟି ଛାତ୍ରଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ଶ୍ରୀ ମୋଦି ସରକାରଙ୍କ ପ୍ରତିବଦ୍ଧତା ବିଷୟ ଦୋହରାଇଛନ୍ତି।
2: लेकिन हमें भविष्य के लिए सोचना है। हमारी परीक्षा पद्धति ट्रांसपेरेंट हो, हमारी परीक्षा पद्धति में सबसे ज्यादा टेक्नोलॉजी का उपयोग हो, इन सारी बातों को ध्यान में रखते हुए विश्व प्रसिद्ध टेक्नोलॉजी एक्सपर्ट श्रीमान नंदन नीलेकणी जी के नेतृत्व में एक हाई पावर टास्क फोर्स बनाने का निर्णय किया है जो एग्जामिनेशन रिफॉर्म की तरफ फोकस करेगा और जल्द से जल्द आने वाली परीक्षाओं की विश्वसनीयता को सुनिश्चित करने का काम इसके रिपोर्ट के आधार पर कर दिया जाएगा।
1: ଲୋକସଭାରେ ଆଜି କେନ୍ଦ୍ର ସରକାର ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାରେ ଆଜିର କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି, କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ

0: ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ବିସ୍ତୃତ ଭାବେ ବୁଝିବାର ତାଙ୍କର ପ୍ରାଥମିକତା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।
1: आज सुबह चार्ज लिया हूं, पूरा डिटेल्स हमको देखना है, निर्णय लेना है, इस सब के बारे में इन्फॉर्मेशन लेने का और पूरा मिनिस्ट्री समझने का कोशिश मैंने किया। मुझे विषय नया है और सीनियर ऑफिसर्स से मैंने डिटेल में बातचीत करने का कोशिश किया हूं। ये बहुत बड़े डिपार्टमेंट है, इसलिए पूरा समझ के मैं आपके साथ बात
0: करूंगा। ଦୁଇ ସପ୍ତାହର ସାମରିକ ପଦକ୍ଷେପ ପରେ ଆମେରିକା ଓ ଇରାନ୍ ମଧ୍ୟରେ ଦ୍ୱିତୀୟ ଦିନ ପାଇଁ ଯୁଦ୍ଧବିରତି ବଳବତ୍ତର ରହିଛି। ଉଭୟ ପକ୍ଷ ଯୁଦ୍ଧବିରତି ସମୟରେ ନିଷ୍କର୍ଷରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଜ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଭିନ୍ନ ସ୍ତରରେ ଆଲୋଚନାକୁ ଆଗକୁ ନେବା ଲାଗି କୂଟନୈତିକ ଉଦ୍ଦେଶ୍ୟ ରଖି ଏହି ପଦକ୍ଷେପ ନେଇଛନ୍ତି। ତେବେ ଇରାନ୍ ଆକ୍ରମଣ ବିରୋଧରେ ଆମେରିକାର କ୍ଷେପଣାସ୍ତ୍ରର କାର୍ଯ୍ୟକାରିତା ହ୍ରାସ ପାଇଥିବା ପ୍ରସଙ୍ଗକୁ ସେ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ସେନା ମୁଖପାତ୍ର କହିଛନ୍ତି, ତେହେରାନ୍ ଜବାବୀ ଆକ୍ରମଣ ବନ୍ଦ ରଖିଛି। ଗତ ଦୁଇ ଦିନ ହେବ ଆମେରିକା ଆକ୍ରମଣ କରିନଥିବାରୁ ଇରାନ୍ ମଧ୍ୟ କୌଣସି ପ୍ରତି ଆକ୍ରମଣ କରିନଥିବା ସେ ସ୍ୱଷ୍ଟ କରିଛନ୍ତି। ଇତିମଧ୍ୟରେ ହର୍ମୁଜ୍ ପ୍ରଣାଳୀରେ ପରିଚାଳନାଗତ ବ୍ୟବସ୍ଥା ନେଇ ତେହେରାନ୍ରେ ଇରାନ୍ ଓ ଓମାନ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଏହିସବୁ ପରିସ୍ଥିତି ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଆସନ୍ତାକାଲି ୱାଶିଂଟନ୍ ଗସ୍ତ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିଭିନ୍ନ ଆଞ୍ଚଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ହର୍ମୁଜ୍ ପ୍ରଣାଳୀରେ ଏକ ତୈଳବାହୀ ଜାହାଜ ନୌବାହିନୀ ଦ୍ୱାରା ବିଛାଯାଇଥିବା ମାଇନ୍ସ ସହ ଧକ୍କା ଖାଇବାରୁ ବିସ୍ଫୋରଣ ଘଟିଛି। ଇରାନ୍ ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ଜଳମାର୍ଗରେ ନ ଯାଇ ଅନ୍ୟ ମାର୍ଗରେ ଯାତ୍ରା କରୁଥିବା ବେଳେ ସମ୍ପୃକ୍ତ ତୈଳବାହୀ ଜାହାଜ ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ସମ୍ପୃକ୍ତ ଜଳମାର୍ଗରେ ବାଣିଜ୍ୟିକ ଜାହାଜ ଯାତାୟତ ସ୍ୱାଭାବିକ ଥିବା ଇରାନ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫ୍ରାନ୍ସ ଏବଂ ସ୍ପେନ୍ରେ ଜଙ୍ଗଲ ନିଆଁ ବିସ୍ତୃତ ଅଞ୍ଚଳକୁ ବ୍ୟାପିବା ପରେ 3 ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି। କେବଳ ଫ୍ରାନ୍ସରେ 2,20,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ଜଣାପଡ଼ିଛି। ଆଟ୍ଲାଣ୍ଟିକ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ଦ୍ରୁତଗତିରେ ଜଙ୍ଗଲ ନିଆଁ ବ୍ୟାପୁଥିବା ବେଳେ ସହର ମଧ୍ୟକୁ ପ୍ରାୟ 15 କିଲୋମିଟର ବ୍ୟାପିଥିବା କୁହାଯାଇଛି। ସେଠାକାର ପ୍ରଶାସନ ପକ୍ଷରୁ ଏହି ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ପୁଲିସ୍ ସହାୟତାରେ ଲୋକମାନଙ୍କୁ ସଚେତନ କରାଯିବା ସହ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି। ସ୍ପେନ୍ରେ 75,000 ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ 30,000 ଲୋକଙ୍କୁ ଘର ଭିତରେ ରହିବା ଲାଗି ସେଠାକାର ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ୱାସ୍ ଖେଳାଳି ଅନହତ ସିଂଙ୍କୁ 2026 ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଏହାକୁ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିବା ସହ ଏହା ଯୁବପିଢ଼ିଙ୍କ ମଧ୍ୟରେ ସ୍କ୍ୱାସ୍ ଖେଳକୁ ଆହୁରି ଅଧିକ ଲୋକପ୍ରିୟ କରିବ ବୋଲି କହିଛନ୍ତି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 48 କିଲୋଗ୍ରାମ ବର୍ଗରେ ସେ ମୋଟ 190 କିଲୋଗ୍ରାମ ଭାରୋତ୍ତୋଳନ କରି ଏହି ରେକର୍ଡ କରିଛନ୍ତି। 31 ବର୍ଷୀୟ ମୀରାବାଇ ଚାନୁ କ୍ଲିନ୍ ଏବଂ ଜର୍କରେ 105 କିଲୋଗ୍ରାମ ଭାରୋତ୍ତୋଳନ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତି। 2018 ଏବଂ 2022 ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ କ୍ରମାଗତ ଭାବେ ତୃତୀୟ ସ୍ୱର୍ଣ୍ଣପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୀରାବାଇ ଚାନୁଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ମୀରାବାଇଙ୍କ ଉତ୍ସର୍ଗୀକୃତ ମନୋଭାବ ଏବଂ ଧୈର୍ଯ୍ୟ ତାଙ୍କୁ ଏହି ସଫଳତା ଦେଇଛି। ପ୍ରଧାନମନ୍ତ୍ରୀ ମୀରାବାଇଙ୍କ ଏହି ସଫଳତାକୁ ଭାରତର ଭାରୋତ୍ତୋଳନ କ୍ଷେତ୍ରରେ ଏକ ଅଭୂତପୂର୍ବ ଅଧ୍ୟାୟ ସୃଷ୍ଟି ହୋଇଥିବା କହିଛନ୍ତି। ଏଥିସହିତ ଭାରତ ଭାରୋତ୍ତୋଳନରେ 2 ରୌପ୍ୟ ପଦକ ହାସଲ କରିଛି। ଚାନାମ୍ବାମ୍ ରିଷିକାନ୍ତ ସିଂ ପୁରୁଷ 60 କିଲୋଗ୍ରାମ ବର୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ରୌପ୍ୟ ପଦକ ଜିତିଥିବା ବେଳେ 65 କିଲୋଗ୍ରାମ ବର୍ଗରେ ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ମୁଷ୍ଟିଯୁଦ୍ଧରେ ଭାରତର ଯଦୁମଣି ସିଂ ପାକିସ୍ତାନର ସୁମମା ରେହମାନଙ୍କୁ ପରାସ୍ତ କରି ପୁରୁଷ 55 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଥିବା ବେଳେ ପ୍ରୀତି ପାୱାର ମାଲେସିଆର ଖେଳାଳିଙ୍କୁ ପରାସ୍ତ କରି 54 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ 4 ସ୍ୱର୍ଣ୍ଣ 2 ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛି।

0: ତିନିଟିକିଆ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଆୟୋଜକ ଜିମ୍ବାୱେକୁ 35 ରନ୍ରେ ପରାସ୍ତ କରି 3-0 ସିରିଜ୍ ବିଜୟୀ ହୋଇଛି। ଗତକାଲି ହରାରେଠାରେ ଅନୁଷ୍ଠିତ ମ୍ୟାଚ୍ରେ 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 157 ରନ୍ ସ୍କୋର କରିଥିଲା। ଭାରତର ମୟଙ୍କ ଯାଦବ 3 ଏବଂ ୟଶ ଠାକୁର 2 ୱିକେଟ୍ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 5 ୱିକେଟ୍ ବିନିମୟରେ 192 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ କରିଥିବା ବେଳେ ଇଶାନ କିଶାନ 26 ବଲ୍ରୁ 29 ରନ୍ ସ୍କୋର କରିଥିଲେ। ପାଣିପାଗ, ଓଡ଼ିଶା ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ବ୍ୟତୀତ ପୂର୍ବ ଉତ୍ତରପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ, କୋଙ୍କଣ, ଗୋଆ, କେନ୍ଦ୍ରୀୟ ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବିଭାଗ ଅନୁମାନ କରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନନ୍ଦନ ନୀଲେକାନୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ କେନ୍ଦ୍ର ସରକାର। ଆମେରିକା ଓ ଇରାନ ଯୁଦ୍ଧ ବିରତି ସମୟରେ କୂଟନୈତିକ ଆଲୋଚନା ଜାରି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ମୀରାବାଇ ଚାନୁ ଏବଂ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ରେ ଜିମ୍ବାୱେକୁ ପରାସ୍ତ କରି ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ପ୍ରାୟ ଚାଷୀମାନେ ପନିପରିବା ହିସାବରେ କେନ୍ଦ୍ର କେତେ କିସମର ଫସଲ ଚାଷ କରୁଛନ୍। ପନିପରିବା ଫସଲ ଭିତରେ ଜହ୍ନି ଫସଲଟା ଗୋଟିଏ ବନେ ଲାଭଦାୟକ ଫସଲଟିଏ। ଠିକ୍ ସମୟକେ ଯଦି ବଜାରର ଚାହିଦା ଜାଣିକରି ଯଦି ଜହ୍ନି ବାହାର କରିପାରୁଛନ୍ ବୋଲେ କେତେ କେତେ ଫାଇଦା ମିଳିପାରସି। ଯେନ୍ ଚାଷୀ ଭାଇମାନେ ଯଦି ଜହ୍ନି ଚାଷ୍ କର୍ବାକେ ଯାଉଛନ୍ ବେଲେ ଯେନ୍ ଜାଗାର ପାନ୍ଟା ପବନ୍ଟା ଠିକ୍ ଥିବାର କଥା କେନ୍ଥିଲେ ବେଲେ ଜହ୍ନି ଫସଲ ଲାଗି ବୋଲିକିରି ଆମର ଯେନ୍ ପାକ୍ଟା ଅଛେ ପ୍ରାୟ ତାପମାତ୍ରା 25-30 ଡିଗ୍ରୀ ସେଲସିୟସ୍ ଭିତରେ ଯଦି ହେଇଥିବା ବେଲେ ଜହ୍ନି ଫସଲଟା କେତେ କେତେ ଉପକି ପାର୍ସି। ଯେତେବେଲେ ଜହ୍ନି ଗଛ୍ଟା ଛୋଟ୍ଥିସି ଇ ସମୟକେ ଯଦି ଅତ୍କା ଗରମ ହେଇଯିବା ବେଲେ ବେଲେ 38 ଡିଗ୍ରୀ ସେଲସିୟସ୍ ଯଦି ଅତ୍କା ହେଇଯିବା ବେଲେ ବି ଫୁଲ୍ମାନେ ସବୁ ଏନ୍ରା ଫୁଲ୍ମାନେ ଫୁଟି ଯାଇସି। ଯେନ୍ଥିଲେ ବୋଲିକିରି ଯେତ୍କି ଅମଲ ହେବାର କଥା ମିଳିନିପାରେ। ଆର୍ ବେଶୀ ଯଦି ଶୀତ ହେଇଯିବା ବେଲେ ବି ଜହ୍ନି ଫସଲଟା କେତେ କେତେ ନୁକସାନ ହେଇଯାଏସି। ଯେନ ଚାଷୀମାନେ ଯଦି ବର୍ଷା ନ କି ଯେନ୍ ଡୁଲିନ ଚାଷ୍ କର୍ବାକେ ଯାଉଛନ୍ ସେନ ମାଟ୍ଟା ନିଗଡ଼ା ଉଷାସ ଆର ବାଲିଆ ଦୁର୍ଷା ମାଟ ଯଦି ହେଇଯିବା ବେଲେ ସେ ଜାଗାନ ଯଦି ଜହ୍ନି ଚାଷ୍ କରିବେ ବେଲେ କେତେ କେତେ ଫାଇଦା ମିଳିପାର୍ସି। ହେଲେ ଚାଷୀମାନେ ଗୋଟେ ଜିନିଷ୍କେ ନିଘା ଦେବେ ଯେ ଯେତେବେଲେ ବି ଯେନ୍ତି କିସମର ଚାଷ୍ କର୍ବାକେ ଯାଉଛନ୍ ପହଲାନୁ ଭଲ ନୁକୁ ନିରୋଲ ବିହନ ଯୋଗାଡ଼ କରିବେ। ଉନ୍ନତ କିସମର କି ଶଙ୍କର କିସମ ଯଦି ଚାଷ୍ କରିବେ ବେଲେ ସେନୁ ଏତକା ଫାଇଦା ମିଳିପାରସି। କେତେବେଲେ ବେଲେ ସୋଚ ଯଦି ଚାଷ୍ କରିବେ ଆରୁ ଠିକ୍ ବିହନ ଯଦି ନେଇ ବାଛିବେ ବେଲେ ଖର୍ଚ୍ଚାକେ ଖର୍ଚ୍ଚା ହେଇଯାଏସି ଆରୁ ମେହନତି ବି ବେଶୀ ଲାଗ୍ସି। ଯେନ୍ଥିଲାଗି ବୋଲିକିରି ଯେତ୍କି ଖର୍ଚ୍ଚା ଆର୍ ମେହନତିକି ହିସାବ କଲେ କେତେ କେତେ ନୁକସାନ ହେଇଯାଏସି। ଚାଷୀମାନେ ଯଦି ଜହ୍ନି ଚାଷ୍ କର୍ବାକେ ଯାଉଛନ୍ ବେଲେ ଜହ୍ନିର ଉନ୍ନତ କିସମ ଭିତରେ ଯେନ୍ଟାକି କମ୍ ଦିନ ଭିତରେ ହେସି କମ୍ ଦିନିଆ ଫସଲ ହିସାବରେ ସାତପତ୍ରୀ ଧାରା ଇ କିସମମାନେ ଅଛେ। ହେନ୍ତା ମଜଲି କିସମ ଭିତରେ ପୁଷା ନାସଦାର ଜାଗୃତି ଆରୁ ଯେନ୍ଟାକି ଡେରି କିସମ ବେଶୀ ସମୟ ଲାଗ୍ସି ସେ ଭିତରେ ଦେଖ୍ବାରେ ଗଲେ CO1, CO2 ଇ କିସମମାନେ ବାଛିକରି ଆନ୍ବେ। ହେନ୍ତା ଶଙ୍କର କିସମ ବିହନ ଯଦି ଚାଷ୍ କର୍ବାକେ ଯାଉଛନ୍ ବେଲେ ଶଙ୍କର କିସମ ଜହ୍ନି ଭିତରେ ଦେଖ୍ବାରେ ଗଲେ PKM1 ଲତା ଗ୍ରୀନ ଗୋଲ୍ଡ ଗୌରବ ଇ କିସମମାନେ ଚାଷ୍ କରିପାରିବେ। ବିହନ ଯେତେବେଲେ ଯୋଗାଡ଼ କରୁଛନ୍ 1 ଏକର ଜମିନ ଚାଷ୍ କର୍ବାର୍ ଲାଗି ବୋଲିକିରି 1.5 କେଜି ବିହନ ଦରକାର ପଡ଼୍ସି। ହେଲେ ଚାଷୀମାନେ ଯେତେବେଲେ ବି ବିହନ ଯୋଗଛନ୍ ଯୋଗାବାର ଆଗରୁ ବିହନକେ ବିଶୋଧନ କରିଦେବେ। କେଥିଲେ ବେଲେ ବିହନ ଯଦି ବିଶୋଧନ ନେଇ କରିକି ଯୋଗେଇଦେବେ ବେଲେ ବିହନ ନୁହେଇକରି ଯେନ୍ ରୋଗ ଲାଗିଥିସି ପଛେ ଫସଲଟା କେତେ କେତେ ନୁକସାନ ହେଇଯାଏସି। ସେଥିଲାଗି ବୋଲିକିରି ବିହନ ବିଶୋଧନ କର୍ବାର୍ଟା ଗୋଟେ ମୁଖ୍ୟ ଖବର ହିସାବରେ ନେବେ। ବିହନ ବିଶୋଧନ କର୍ବାର୍ ଲାଗି ବୋଲିକିରି 1 କେଜି ବିହନ ସାଙ୍ଗେ 3 ଗ୍ରାମ ହିସାବରେ ଥିରାମ ନେତ କ୍ୟାପ୍ଟେନ୍ ଉଷୋକେ ଭଲ ଭାବେ ସାନି ଦେବେ। ଯେତେବେଲେ ବି ଚାଷୀମାନେ ବିହନକେ ଯୋଗାବାର୍କେ ଯାଉଛନ୍ ତାର ଆଗନୁ 6-8 ଘଣ୍ଟା ତକ ବିହନକେ ବୁତରେଇକରି ଯୋଗାଇବେ ବେଲେ ଘାକେ ଗଜା ହେଇପାର୍ସି। ଯେନ୍ ଜମିନ ଚାଷ୍ କର୍ବାକେ ଯାଉଛନ୍ ବର୍ଷା ହଉ କି ଜମି ହଉ କି ଡୁଲି ହଉ ସେନର୍ ମ୍ୟାଟ୍କେ ଭଲ ଭାବେ 3-4 କାସ ଜୁତି ନେଇକରି ମ୍ୟାଟ୍କେ ଗୁଣ୍ କରିଦେବେ। ମ୍ୟାଟ୍ଟା ଗୁଣ୍ ହେଇସାରିଲା ଉତାରୁ ଧାଡ଼ିକେ ଧାଡ଼ି ଯେନ୍ତା ଅର୍ ମନାକେ ମନ୍ଦା 1.2 ମିଟର ଦୂରିଆ ରହିପାର୍ବା ସେ ହିସାବେ ଗୋଟେ ଗୋଟେ ଢୁଡ଼ାମାନେ କୁଡ଼ି ନେବେ। ଢୁଡ଼ାମାନେ ଯେତେବେଳେ ଚାଷୀମାନେ କୁଡ଼ିବେ 45 ସେଣ୍ଟିମିଟର ବେଲେ 1.5 ଫୁଟ୍ ଲମ୍ବା ଆରୁ ଦେଢ଼ ଫୁଟ ଚଉଡ଼ା ଆର ଫୁଟେନୁ ଦେଢ଼ ଫୁଟ ତକ ଗୁହେର କରିକିରି ଗୋଟେ ଢୁଡ଼ା ମାନେ କୁଡ଼ି ନେବେ। ଗୋଟେ ଗାଡ଼କି ପିଛା 2 କେଜି ସଡ଼ା ଗୋବର ଖତ ନାଇଁ ତ କମ୍ପୋଷ୍ଟ ଖତକେ ଭରି ନେବେ। ଯେତେବେଳେ ବି ଚାଷୀମାନେ କମ୍ପୋଷ୍ଟ ଖତ କି ଗୋବର ଖତ ଦଉଛନ୍, ସେ ସମୟକେ ମୂଲସାର ହିସାବରେ ରାସାୟନିକ ସାର ଯେନ୍ ରଖିଥିବେ ସେଟାକେ ସେ ଖତ ସାଙ୍ଗେ ମିଶେଇ ନେଇକିରି ଭିତରେ ପକେଇଦେବେ ଆର୍ ତାରୁ ତାରୁ ଗୁଣ ମ୍ୟାଟ୍କେ ଉପରେ ଡାବି ନେବେ। ବିହନକେ 6-8 ଘଣ୍ଟା ବୁତରି ନେଇଥିବେ ଘାକେ ଗଜା ହେଇପାରବା। ପ୍ରାୟତଃ ଚାଷୀମାନେ ଏହାରି ଯଦି ଯୋଗାଇବେ ବେଲେ ବର୍ଷା ମାସେ ପାନ୍ ଦେବାର ଘିଟେ ପଡ଼େ ଆର୍ ଯୋଗାଇ ସାରିଲା ଉତ୍ତାର ଯଦି ପାନ୍ ପୁରା ନି ବର୍ଷିବା ବେଲେ ସାଙ୍ଗେ ସାଙ୍ଗେ ପାନ୍ ଟିକେ ଉପରେ ଉପରେ ଝିଟି ନେବେ। କେତେବେଳେ ବେଲେ ମ୍ୟାଟ୍ଟା ତ ଓଲ୍ ଥିବା ଆରୁ ବିହନଟା ବି ବୁତରି ସେଥିବା, ସେଥିଲାଗି ବୋଲିକିରି ଗଜା ହେବା ଲାଗି ଅସୁବିଧା ନେଇ ହୁଏ। ଯେତେବେଳେ ଯୋଗାବେ ବିହନଟା ଯେନ୍ତା 3-4 ସେଣ୍ଟିମିଟର ଗୁହେରେ ରହିପାରବା ଆରୁ ମନାକ 4-5 ବିହନ ଯୋଗାଇ ନେବେ। ଯେନ୍ତା ବିହନ ଯୋଗାଇ ସାରିଲା ଉତାରୁ 8-10 ଦିନ ଗଲା ପରେ ଟିକେ ନିଘା ଦେବେ। ଯଦି ମନାର ଯଦି 2-3 ଗଜ ଅଛେ ଭଲ ଗଜ ଥିବା ସେଟାକେ ରଖିବେ ଆରୁ ବେମରିଆ ଦୁର୍ବଳିଆ ଗଜ ଥିବା ବେଲେ ସେଟାକି ଘିଚି କରି ଫିକି ନେବେ। ଏନ୍ତା ହିସାବରେ ଯଦି ଚାଷୀମାନେ ଚାଷ କରିବେ ବେଲେ ଜନିନୁ କେତେ କେତେ ଫାଇଦା ପାଇପାରିବେ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନାରେ ଶୁଣନ୍ତୁ, ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୁଳ ଏ ବିଷୟରେ କହିଛନ୍ତି ଡକ୍ଟର ସମାପିକା ଦାସ।
3: ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଜୀବଜନ୍ତୁ ଏବଂ ପକ୍ଷୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମ ଓଡ଼ିଶାର ଚିଲିକା ହ୍ରଦକୁ ଲାଗୁନ କୁହାଯାଏ। ପ୍ରତିବର୍ଷ ହଜାର ହଜାର କିଲୋମିଟର ଅତିକ୍ରମ କରି ଲକ୍ଷ ଲକ୍ଷ ବନ୍ୟପକ୍ଷୀ ଶୀତ ଋତୁ ଆରମ୍ଭରେ ହିମାଳୟ ପାର୍ବତ୍ୟମାଳା, ଉତ୍ତର ୟୁରେସିଆ, କାସ୍ପିଆନ୍ ଅଞ୍ଚଳ, ସାଇବେରିଆ, କାଜାକିସ୍ତାନ, କୈଳାସ ହ୍ରଦ, ଋଷର ଗ୍ରାମାଞ୍ଚଳରୁ ଶୀତ ଋତୁ ଆରମ୍ଭରେ ଚିଲିକାରେ ପହଞ୍ଚିଥାନ୍ତି। ଚିଲିକାରେ ପକ୍ଷୀମାନଙ୍କ ପାଇଁ ଅନୁକୂଳ ତଥା ଯଥେଷ୍ଟ ଖାଦ୍ୟର ସୁବିଧା ଥିବାରୁ ପ୍ରତିବର୍ଷ ଶତାଧିକ ପକ୍ଷୀମାନଙ୍କର ସମାଗମ ହୋଇଥାଏ। ଚିଲିକାଠାରୁ ବିଶାଳ ପକ୍ଷୀ ଆଶ୍ରୟସ୍ଥଳ ଭାବେ କର୍ଣ୍ଣାଟକ ରାଜ୍ୟର କାବେରୀ ନଦୀର ରଙ୍ଗନାଥ ଖୁବ୍ ପ୍ରସିଦ୍ଧ। ଏଠାକୁ ବିଶ୍ୱର ସବୁଠାରୁ ଅଧିକ ବିଦେଶାଗତ ପକ୍ଷୀ ପ୍ରତିବର୍ଷ ଆସିଥାନ୍ତି। ସେହିଭଳି ଟେକ୍ସାସ ସହରକୁ ସବୁଠାରୁ ବେଶୀ ବିଦେଶାଗତ ପକ୍ଷୀ ଆସିଥାନ୍ତି। ଆଲାସ୍କାକୁ ବିଦେଶାଗତ ପକ୍ଷୀମାନଙ୍କର ଅଫିସ୍ ବୋଲି କୁହାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି, ଆର୍କଟିକ୍ ଟର୍ନ ପକ୍ଷୀ ବିଶ୍ୱରେ ସର୍ବାଧିକ ଦୂରତା ଗ୍ରୀନଲାଣ୍ଡରୁ ଆଣ୍ଟାର୍କଟିକାର ୱେଡେଲ୍ ସି ଅର୍ଥାତ୍ ସାଉଥ୍ ପୋଲ୍ଠୁ ନର୍ଥ ପୋଲ୍ ଅର୍ଥାତ୍ ବ୍ରିଡିଂ ଗ୍ରାଉଣ୍ଡରୁ ଫିଡିଂ ଗ୍ରାଉଣ୍ଡକୁ ଯାତ୍ରା କରିଥାନ୍ତି। ଏହାର ଦୂରତ୍ୱ 90,000 କିଲୋମିଟର ଦୂରତା। ଆଲପାଇନ୍ ସୁଇଟ୍ ପକ୍ଷୀଟି କୌଣସି ସ୍ଥାନରେ ବିଶ୍ରାମ ନ ନେଇ 6 ମାସ ପର୍ଯ୍ୟନ୍ତ ଉଡ଼ିପାରେ। ଏହାକୁ ଡେଣା ପକ୍ଷୀ କୁହାଯାଏ। ହଂସରାଳିମାନେ ଆକାଶମାର୍ଗରେ 8,000 ମାଇଲ ପର୍ଯ୍ୟନ୍ତ ଆମର ଜେଟ୍ ବିମାନ ପରି ବହୁତ ଉର୍ଦ୍ଧ୍ୱକୁ ଉଡ଼ିପାରନ୍ତି। ରେନ୍ ବୋଲି ପକ୍ଷୀଟିଏ ତାର ଛୋଟିଆ ଥଣ୍ଟରେ 700 ପ୍ରକାର ଗୀତର ସୁର ପ୍ରକାଶ କରିଥାଏ, ତେଣୁ ତାକୁ ଗାୟକ ପକ୍ଷୀ ମଧ୍ୟ କୁହାଯାଏ। ଗାଲାପୋଗାସ୍ ଥିବା କୁନି ପକ୍ଷୀ ଯାହାକୁ ଫିଞ୍ଚେସ୍ କୁହାଯାଏ, ଏହି ପକ୍ଷୀଟି ଡାର୍ୱିନ୍ଙ୍କ ଥିଓରି ପାଇଁ ଜୀବନର ଗହନ କଥା ଶିଖାଇଦେଲା। ବୈଜ୍ଞାନିକମାନଙ୍କର ତଥ୍ୟ ଅନୁସାରେ ପକ୍ଷୀମାନଙ୍କର ଉଦ୍ଭବ କାଳ 160 ବର୍ଷ ହୋଇଥିବା ବେଳେ ମାନବ ଜାତିର ଉଦ୍ଭାବନ 7 ନିୟୁତ ବର୍ଷ। ଅଳ୍ପକେ କହିଲେ ପକ୍ଷୀମାନେ ବିଶ୍ୱ ପ୍ରକୃତିର ଅଳଙ୍କାର ସଦୃଶ। ଯେଉଁ ପକ୍ଷୀମାନେ ଆମ ରାଜ୍ୟର ଅତିଥି ଭାବେ କିଛି କାଳ ପାଇଁ ଆସି ଆମ ରାଜ୍ୟର ପର୍ଯ୍ୟଟନର ବିକାଶଧାରାକୁ ଆଗକୁ ବଢ଼େଇଛନ୍ତି, ସେମାନଙ୍କ ସୁଖ ସୁବିଧା ସମ୍ପର୍କରେ ଜାଣିବା ଆମର କର୍ତ୍ତବ୍ୟ। ଚିଲିକାକୁ ବିଶ୍ୱର ଏକ ଆକର୍ଷଣ କ୍ଷେତ୍ରର ମାନ୍ୟତା ଦେବା ପାଇଁ ହେଲେ ଆମକୁ ଅନନ୍ୟ ପ୍ରାଣୀ ବା ପକ୍ଷୀମାନଙ୍କର ଆଗମନ ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। 2024ର ଏକ ରିପୋର୍ଟରୁ ଜଣାଯାଇଛି ଯେ ଚିଲିକାକୁ ଆସୁଥିବା ଅତିଥି ପକ୍ଷୀମାନଙ୍କ ସଂଖ୍ୟା 187 ପ୍ରଜାତି ତଥା 11,37,759 ହୋଇଥିବା ବେଳେ 2025 ମସିହାର ରିପୋର୍ଟରୁ ଜଣାଯାଇଛି ଯେ ପକ୍ଷୀମାନଙ୍କର ସଂଖ୍ୟା 10,87,226 ତଥା 109ଟି ପ୍ରଜାତି ଥିଲା। ମାନେ ସମୀକ୍ଷାରୁ ଜାଣି ହେଉଛି ଯେ ସଂଖ୍ୟା ବଢ଼ିବା ପରିବର୍ତ୍ତେ କମୁଛି। ପକ୍ଷୀ ଗବେଷକମାନେ ଅତିରିକ୍ତ ଉଷ୍ଣ, ହିମ ଜଳବାୟୁ ଓ ବାତ୍ୟା ଇତ୍ୟାଦି ସହିତ ପ୍ଲାଷ୍ଟିକ୍ ଓ ରାସାୟନିକ ସାର ଓ ବାଷ୍ପର ପ୍ରଭାବରୁ ମୁକ୍ତ କରି ପକ୍ଷୀମାନଙ୍କୁ ସୁରକ୍ଷା ଓ ସେମାନଙ୍କର ବଂଶବୃଦ୍ଧି ପାଇଁ ସେଟ୍ କଫି ଏଗ୍ରୋକୋଲୋଜି ଦ୍ୱାରା ସଫଳ ହୋଇପାରିଛନ୍ତି। ପକ୍ଷୀମାନଙ୍କର ବଂଶ ହ୍ରାସ ପରି ଗମ୍ଭୀର ସଙ୍କଟକୁ ଘନ କଫି ଗଛର ଛାଇ ତଳେ ପକ୍ଷୀମାନଙ୍କର ଖାଦ୍ୟ ଓ ଜଳଭାଗ ଥିବା ସନ୍ତସନ୍ତିଆ ଭୂମି ପ୍ରସ୍ତୁତି ଦ୍ୱାରା ପକ୍ଷୀ ଖାଦ୍ୟ ଓ ବାସଗୃହ ସୃଷ୍ଟି କରି ପ୍ରତିହତ କରାଯାଇପାରେ। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି ମଧ୍ୟ ବାର୍ଡ ପପୁଲେସନ୍ ବୃଦ୍ଧି ପାଇଁ ପ୍ରଚୁର ଆହାର, ବିଚରଣ ଭୂମି, ଘଞ୍ଚ ଉଦ୍ୟାନ ଓ ଗବେଷଣା ପ୍ରୋତ୍ସାହନ ବ୍ୟବସ୍ଥା କରୁଛନ୍ତି। ଇଥାକା ନ୍ୟୁୟର୍କର କର୍ନେଲ ୟୁନିଭର୍ସିଟିର ପକ୍ଷୀ ପରିସଂଖ୍ୟାନ କେନ୍ଦ୍ରର ବିଶିଷ୍ଟ ଇକୋଲୋଜିଷ୍ଟ ଆମାଣ୍ଡା ରୋଡୱାର୍ଡ ଦୈନିକ ଇଂରାଜୀ ସମ୍ବାଦପତ୍ର ଲେଖା ମାଧ୍ୟମରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ପକ୍ଷୀମାନଙ୍କର ଦ୍ରୁତ ହ୍ରାସ ସହିତ ଦୂରାଗତ ପକ୍ଷୀମାନଙ୍କର ବିବିଧ ସମସ୍ୟା ତଥା ବଂଶବୃଦ୍ଧିରେ ବ୍ୟାଘାତ, ମରୁଡ଼ି, ମହାବାତ୍ୟା, ବନାଗ୍ନି, ଜଙ୍ଗଲ ଧ୍ୱଂସ, ରାସାୟନିକ ବିଷ ଫସଲ ପାଇଁ ପ୍ରୟୋଗ, ବାୟୁମଣ୍ଡଳୀୟ ବିଷାକ୍ତ ଗ୍ୟାସ୍, ବିସ୍ଫୋରଣ ପ୍ରଭୃତି କାରଣରୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି। ବେଳ ଥାଉ ଥାଉ ସତର୍କ ନହେଲେ ପକ୍ଷୀ ସମ୍ପଦ ପୃଥିବୀରୁ ବିଲୁପ୍ତ ପ୍ରାୟ ହୋଇଯିବ।
1: ପରିବେଶ ସୂଚନାରେ ଶୁଣିଲେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୁଳ, ଏ ବିଷୟରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛି ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଗୀତରଚନା ଦୁର୍ଗା ମାଧବ ପଣ୍ଡା, ସଙ୍ଗୀତ ସଂଯୋଜନା ଶଙ୍କର ପ୍ରସାଦ ପ୍ରଧାନ, କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି ଓ ମନସ୍ୱିନୀ ପଟ୍ଟନାୟକ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ସୁଶାନ୍ତ କୁମାର ପାଣିଙ୍କ କଣ୍ଠରେ ଏହି ଗୀତଟି।

ଗୀତିକାର ଦୁର୍ଗାମାଧବ ପଣ୍ଡାଙ୍କ ରଚନାରୁ ଶୁଣିଲେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। କଣ୍ଠଶିଳ୍ପୀମାନେ ଥିଲେ ସୁଶାନ୍ତ କୁମାର ପାଣି ଓ ମନସ୍ୱିନୀ ପଟ୍ଟନାୟକ। ସଙ୍ଗୀତ ସଂଯୋଜନା ଶଙ୍କର ପ୍ରସାଦ ପ୍ରଧାନ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗୀତାଞ୍ଜଳି ପୋଢ଼ଙ୍କ କଣ୍ଠରେ। ଗୀତ ରଚନା ପ୍ରେମରାଜ କୁମାର ପ୍ରଧାନ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର, ସମୟ ସକାଳ 8 ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିପାରିବେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: developed villages as foundation of Viksit Bharat. IMD forecasts very heavy rainfall in Odisha and Chhattisgarh today. And India's weightlifting queen Mirabai Chanu wins third successive Commonwealth Games gold medal in women's 48kg category. Rishikant Singh bagged silver in men's 60kg class. And with that, we end the morning news. Have a nice day.
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ ଆଜି ଏଥିରେ ବିଷୟ ରହିଛି ନୀଳାଦ୍ରି ବିଜେ ଆଲୋଚନା କରିଛନ୍ତି ରାମଚନ୍ଦ୍ର ଦାସ ମହାପାତ୍ର ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ

ପୁରୁଷୋତ୍ତମର ପାବନ ପୀଠରେ ଅଧିଷ୍ଠିତ ଶ୍ରୀଜଗନ୍ନାଥଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହୋଇଛି ତାଙ୍କର ସମଗ୍ର ରୀତି ନୀତି ପୂଜା ପଦ୍ଧତି ଓ ପରମ୍ପରା ମଧ୍ୟରେ। ସେହି ଅନନ୍ତ ଅସୀମ ପରମବ୍ରହ୍ମ ପରମ ପୁରୁଷ ନୀଳାଦ୍ରି ବିହାରୀ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରରେ ବିରାଜମାନ ଭକ୍ତର ଉଦ୍ଧାରଣ ପାଇଁ ଲୀଳାମୟ ପ୍ରଭୁ ଭକ୍ତ ଗହଳରେ ନବଦିନାତ୍ମକ ଲୀଳା କରନ୍ତି କେବଳ ସେହି ଭକ୍ତର ମାନ ଉଦ୍ଧାରଣ ନିମନ୍ତେ। ସମସ୍ତଙ୍କୁ ପାବକତ୍ୱର ସ୍ପର୍ଶ ଦେଇ ପୂତ ଓ ପବିତ୍ର କରି ପତିତ ପାବନ ନାମକୁ ସାର୍ଥକ କରି ସେ ପୁଣି ଫେରିଆସନ୍ତି ରତ୍ନ ସିଂହାସନକୁ।

0: ବାହୁଡ଼ା ଯାତ୍ରା ସାରି ବଡ଼ଦାଣ୍ଡରେ ସୁନାବେଶ ଅଧରପଣା ଏବଂ ଅନ୍ୟାନ୍ୟ ନୀତି ସମାପ୍ତ କରି ପ୍ରଭୁ ନୀଳାଦ୍ରି ବିଜେ କରନ୍ତି। ସେହିଦିନ ସନ୍ଧ୍ୟା ଧୂପ ସରିବା ପରେ ବିଜେ କାହାଳୀ ବାଜି ପହଣ୍ଡି ଆରମ୍ଭ ହୁଏ। ସୁଦର୍ଶନ ବଡ଼ ଠାକୁର ଓ ସୁଭଦ୍ରା ଯଥାବିଧି ପହଣ୍ଡି ହୋଇ ସିଂହାସନକୁ ଆସନ୍ତି। ଠାକୁରମାନଙ୍କ ପ୍ରବେଶ କାଳରେ ଜଗମୋହନଠାରେ ପ୍ରସାଦ ଲାଗି ଘଷାବିଡ଼ିଆ ମଣୋହି ବନ୍ଦାପନା ଜଗନ୍ନାଥ ରଥ ଉପରୁ ଚାରମାଳ ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀଙ୍କ ଭୋଗମଣ୍ଡପକୁ ବିଜେ। ପ୍ରଭୁଙ୍କର ମନ୍ଦିର ପ୍ରବେଶ କାଳରେ ଲକ୍ଷ୍ମୀଙ୍କର ଦ୍ୱାର ବନ୍ଦ କରିବା ଏବଂ ପ୍ରଭୁଙ୍କ ସେବକ ଆଉ ମହାଲକ୍ଷ୍ମୀଙ୍କ ସେବିକାମାନଙ୍କ ମଧ୍ୟରେ ପରମ୍ପରାଗତ ବଚନିକା ଇତ୍ୟାଦି ଅନେକ ରୀତିନୀତି ପାଳିତ ହୁଏ। ତାପରେ ପ୍ରଭୁଙ୍କର ନୀଳାଦ୍ରି ବିଜେ ହୁଏ। ଏହିସବୁ ନୀତି ସମ୍ପର୍କରେ ଆଲୋଚନା କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଆଲୋଚନା କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଠାରୁ ରଥଯାତ୍ରାର ପରମ୍ପରା ଆରମ୍ଭ ହୁଏ ଏବଂ ନୀଳାଦ୍ରି ବିଜେରେ ଶେଷ ହୁଏ। ଏଇ ଯେଉଁ ଏକ ମାସ ଯାତ୍ରା, ଏହାର ଶେଷ ଦିନକୁ ନୀଳାଦ୍ରି ବିଜେ କୁହାଯାଏ। ସେହି ନୀଳାଦ୍ରି ବିଜେ ଦିନ ପ୍ରଭୁ ଜଗନ୍ନାଥଙ୍କର ରଥ ଉପରେ ପ୍ରଥମ ସକାଳୁ ଆଳତୀ, ଅବକାଶ, ବଲ୍ଲଭ, ସକାଳ ଧୂପ ଏବଂ ମହାସ୍ନାନ, ତାପରେ ମଧ୍ୟାହ୍ନ ଧୂପ, ସଂଧୂପ ସରିବା ପରେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ପାଇଁ ପଣ୍ଡା, ପୁଷ୍ପାଳକ ଏବଂ ମୁଦିରସ୍ତଙ୍କ ହାତରେ ଆମର ତୁଳି ଲାଗି କରାଯାଏ ଏବଂ ଡୋର ଲାଗି କରାଯାଏ। ମୁଦିରସ୍ତ ସେ ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କର ପହଣ୍ଡି କାର୍ଯ୍ୟ ଆରମ୍ଭ କରାଯାଏ। ସେହିଦିନ ପ୍ରଥମେ ଯେଉଁ ଜଗନ୍ନାଥଙ୍କ ରଥରେ ତାଙ୍କର ପ୍ରତିନିଧି ଅଛନ୍ତି ଏବଂ ବଳଭଦ୍ରଙ୍କ ରଥରେ ରାମକୃଷ୍ଣ ଯେଉଁ ବଳଭଦ୍ରଙ୍କ ପ୍ରତିନିଧି ଅଛି, ପ୍ରଥମେ ପ୍ରତିନିଧିମାନଙ୍କର ପହଣ୍ଡି ଆରମ୍ଭ ହୁଏ ରଥ ଉପରୁ। ତାପରେ ସୁଦର୍ଶନଙ୍କର ସୁଭଦ୍ରାଙ୍କ ରଥରୁ ପହଣ୍ଡି ଆରମ୍ଭ ହୁଏ। ତାପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୁଏ। ତାପରେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ଆରମ୍ଭ ହୁଏ। ଏହି ନୀଳାଦ୍ରି ବିଜେ ଦିନ ବିଶେଷ କରି ପ୍ରଭୁ ଜଗନ୍ନାଥ ଯେତେବେଳେ ଚାର ଉପରକୁ ଆସନ୍ତି, ତାଙ୍କର ମସ୍ତକରେ ଯେତେବେଳେ ଟାହିଆ ଲାଗେ, ତାପରେ ପ୍ରଭୁ ଜଗନ୍ନାଥ ଅପେକ୍ଷା କରନ୍ତି ଏବଂ ସେ ସମୟରେ ସିଂହଦ୍ୱାର ବନ୍ଦ ହୋଇଯାଏ। ଅନ୍ୟ ଠାକୁରମାନେ ଗଲା ସମୟରେ ସିଂହଦ୍ୱାର ଖୋଲା ଥାଏ। ତାପରେ ବଳଭଦ୍ର, ସୁଭଦ୍ରା ପଳାନ୍ତି, ଜଗନ୍ନାଥ ଗଲାବେଳକୁ ସିଂହଦ୍ୱାରଟି ବନ୍ଦ କରିଦିଆଯାଏ।

ସେ ଗୁଣ୍ଡିଚା ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ସେ ନ ନେଇ ସିଏ ଭାଇ ଭଉଣୀ ସମସ୍ତେ ମିଶି ତିନି ରଥରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ। ମହାଲକ୍ଷ୍ମୀଙ୍କୁ ନ ନେଇଥିବାରୁ ମହାଲକ୍ଷ୍ମୀଙ୍କର ପ୍ରଭୁଙ୍କ ଉପରେ କୋପ କରି ଯେତେବେଳେ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ହେଇ ଚାର ଉପରେ ତାଙ୍କର ମସ୍ତକରେ ଟାହିଆ ବନ୍ଧା ହୁଏ, ସିଏ ସେଠି ଆମର ମନ୍ଦିରର ଚାହାଣି ମଣ୍ଡପ ଅଛି, ସେଠି ଲକ୍ଷ୍ମୀ ସେଠି ଚାହାଣି ମଣ୍ଡପରେ ବନ୍ଦାପନା କରାଯାଏ। ଲକ୍ଷ୍ମୀ ଚାହାଣି ମଣ୍ଡପରେ ଦର୍ଶନ କରି ପ୍ରଭୁ ଜଗନ୍ନାଥଙ୍କ ଦୁଆରକୁ ବନ୍ଦ କରି ସେ ଚାଲିଯାଆନ୍ତି। ତାପରେ ଜାଣନ୍ତି ଯେ ପ୍ରଭୁ ବର୍ତ୍ତମାନ ଆସିଲେ। ତାପରେ ବହୁତ କଷ୍ଟରେ ପହଣ୍ଡି ହେଇ ପ୍ରଭୁ ଜଗନ୍ନାଥ ସିଂହଦ୍ୱାରକୁ ଯାଆନ୍ତି, ତାପରେ ସିଂହଦ୍ୱାର ଖୋଲା ହୁଏ। ଏହିପରି ଭାବରେ ପ୍ରଭୁ ଜଗନ୍ନାଥ ପହଣ୍ଡି ହେଇ ଯେତେବେଳେ ଯାଇ ଆମର ଜୟବିଜ ଦ୍ୱାରରେ ଭିତରକୁ ପଶିବାକୁ ଚେଷ୍ଟା କରନ୍ତି, ସେ ଦ୍ୱାର ମହାଲକ୍ଷ୍ମୀ ଆଉ ଖୋଲନ୍ତି ନାହିଁ ଏବଂ ପ୍ରଭୁ ତାଙ୍କୁ ବହୁ ଦୁଃଖ କଷ୍ଟ ଜଣାଇ ଏବଂ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ମା ଲକ୍ଷ୍ମୀ ସେ ଦ୍ୱାରକୁ ଖୋଲନ୍ତି ଏବଂ ତାପରେ ଯେଉଁ ବିବାହ ଗଇଁଠାଳ ଥାଏ, ତାଙ୍କର ଯେଉଁ ବନ୍ଦାପନା ଥାଏ, ତାପରେ ମହାଲକ୍ଷ୍ମୀଙ୍କ ପାଖକୁ ଜଗନ୍ନାଥ ପହଣ୍ଡି ହେଇ ଆମର ଭଣ୍ଡାର ଘର ନିକଟରେ ମହାଲକ୍ଷ୍ମୀ ବସିଥାନ୍ତି। ସେଠିକି ନିଜେ ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରି ଦୈତାପତିମାନେ ନେଇ ସେ ସ୍ଥାନରେ ପହଞ୍ଚିବା ପରେ ସେଠୁ ଗଇଁଠାଳ ଫିଟେ ଏବଂ ଭିତର୍ଚ ମହାପାତ୍ରଙ୍କ ଦ୍ୱାରା ରସଗୋଲା ମଧ୍ୟ ଭୋଗ କରାଯାଏ। ସେହି ରସଗୋଲା ମହାଲକ୍ଷ୍ମୀଙ୍କୁ ଜଗନ୍ନାଥ ଖୋଇ ଖୁସି କରାଇ ତାପରେ ପହଣ୍ଡି ହେଇକିରି ରତ୍ନ ସିଂହାସନକୁ ବିଜେ କରନ୍ତି।

ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ହେଇ ପହଣ୍ଡି ବିଜେରେ ଦୈତାପତି ଏବଂ ପଣ୍ଡା ପୁଷ୍ପାଳକ ଏମାନେ ଡୋରେରେ ରୁହନ୍ତି ଏବଂ ମହାଲକ୍ଷ୍ମୀଙ୍କ ତରଫରୁ ମହାଜନ ଏବଂ ତାଙ୍କ ସହିତ ସେପଟେ ଭିତର୍ଚ୍ଚ ମହାପାତ୍ର ମହାଲକ୍ଷ୍ମୀଙ୍କ ତରଫରୁ ରୁହନ୍ତି ଏପଟେ ଦୈତାପତିମାନଙ୍କ ତରଫରୁ ଆପଣଙ୍କର ବିଦ୍ୟାପତି ପତି ମହାପାତ୍ର ସିଏ ରୁହନ୍ତି ଏବଂ ଭିତରେ ଯେଉଁ ଲକ୍ଷ୍ମୀନାରାୟଣ କଳି କରାଯାଏ ସେପଟେ ଦେବଦାସୀ ଲକ୍ଷ୍ମୀଙ୍କ ତରଫରୁ ରୁହନ୍ତି ଏବଂ ଏପଟେ ବଚନିକା ହୁଏ ଦୈତାପତି ଜଗନ୍ନାଥଙ୍କ ତରଫରୁ ରହି ଏହି ବଚନିକା କାର୍ଯ୍ୟ ଶେଷ କରନ୍ତି। ଏହିପରି ଆମର ଯେଉଁ ଲକ୍ଷ୍ମୀନାରାୟଣ ଭେଟ ଏବଂ ଲକ୍ଷ୍ମୀନାରାୟଣ କଳି ଏବଂ ନୀଳାଦ୍ରି ବିଜେ ଏହି ନୀତି ଏହିପରି ଭାବରେ ସମାପନ କରାଯାଏ।

ଯେହେତୁ ମହାପ୍ରଭୁ ସମନ୍ୱୟ ଚେତନାର ପ୍ରତିଭୂ, ତେଣୁ ବହୁତ୍ୱରେ ଏକତ୍ୱର ପ୍ରଚାର କରିଚାଲିଛନ୍ତି ସେ। ଜଗନ୍ନାଥ ଦେବ ଯୋଗୀଜନର ଧ୍ୟାନଗମ୍ୟ ଓ ବିଶ୍ୱବନ୍ଦିତ ହେଲେ ହିଁ ତାଙ୍କୁ କେନ୍ଦ୍ର କରି ବହୁ ଉପାସନା ଯେପରି ପ୍ରଚଳିତ, ତହିଁରେ ଜଗତ ଯେତିକି ମୁଗ୍ଧ ସେତିକି ସ୍ତବ୍ଧ ମଧ୍ୟ। ସର୍ବମଧ୍ୟରେ ବ୍ୟାପ୍ତ ଓ ବିଦ୍ୟମାନ, ସେହି ବିଦ୍ୟମାନତା ହିଁ ତାଙ୍କ ଚେତନାର ମୂଳ କଥା। ଏ ସୃଷ୍ଟିର ଯେକୌଣସି ମତ, ପଥ ଓ ସିଦ୍ଧାନ୍ତରେ ତାଙ୍କୁ ଅନ୍ୱେଷଣ କରିବା ଏବଂ ତାଙ୍କ ମଧ୍ୟରେ ଜଗତର ସତ୍ମାର୍ଗ ଓ କର୍ମକୁ ଅବଲୋକନ କରିବାରେ ଯେଉଁ ଆନନ୍ଦାନୁଭୂତି ନିହିତ, ତାହା ହିଁ ସମସ୍ତଙ୍କର ଧ୍ୟେୟ ହେଉ।

ସେ ଦେଉଳ ମଧ୍ୟେ ରତ୍ନସିଂହାସନେ ବିଜେ ଯେ ଜଗତପତି ପାସେ ବଳରାମ ସୁଭଦ୍ରା ଦେବୀ ଲୋ ବସନ୍ତି ଡଉଲେ ଅତି। ଶ୍ରୀମନ୍ଦିରର ମହିମା ସୂଚାଇବା ପାଇଁ ତିନି ଠାକୁର ଉପବେଶନ କରିଥିବା ସିଂହାସନକୁ ଅଭିହିତ କରାଯାଏ ରତ୍ନସିଂହାସନ ନାମରେ। ରତ୍ନସିଂହାସନଟି ମଧ୍ୟ ଗୋଟିଏ ପ୍ରଶସ୍ତ କ୍ଷେତ୍ର। ଏହା ଲମ୍ବରେ 17 ଫୁଟ ଏବଂ ଓସାରରେ 7 ଫୁଟ। ଚଟାଣ ତଳୁ ଏହାର ଉଚ୍ଚତା 5 ଫୁଟରୁ ସାମାନ୍ୟ ଅଧିକ। ବଡ଼ଦେଉଳର ଗର୍ଭଗୃହ ଚଟାଣର ଗୋଟାଏ ବଡ଼ ଅଂଶରେ ରତ୍ନସିଂହାସନ ଅବସ୍ଥିତ। ପୃଥିବୀର ଅନ୍ୟତମ ମଜବୁତ ଆଳୟ ହେଲା ଶ୍ରୀମନ୍ଦିରର ଗର୍ଭଗୃହ, କାରଣ ଏହାର ପଥର କାନ୍ଥଗୁଡ଼ିକ 18 ଫୁଟ ଲେଖାଏଁ ମୋଟା। ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ପଟେ ନିରନ୍ଧ୍ର ପୃଥୁଳକାୟ କାନ୍ଥ ଗର୍ଭଗୃହକୁ ଘେରି ରହିଥିବା ବେଳେ ପୂର୍ବ ପଟେ ହିଁ ଗୋଟିଏ ପ୍ରବେଶ ଦ୍ୱାର ରହିଛି। ପ୍ରକୃତରେ ରତ୍ନସିଂହାସନରେ ତିନି ଠାକୁର କେବଳ ନୁହନ୍ତି, 4 ଠାକୁର ବା ଚତୁର୍ଦ୍ଧା ମୂର୍ତ୍ତି ଉପବେଶନ କରନ୍ତି, କାରଣ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରାଙ୍କ ସହ ସୁଦର୍ଶନ ମଧ୍ୟ ପୂଜା ପାଆନ୍ତି। ଏତତ୍ ବ୍ୟତୀତ ଲକ୍ଷ୍ମୀଙ୍କ ସୁବର୍ଣ୍ଣ ପ୍ରତିମା, ରୂପା ନିର୍ମିତ ସରସ୍ୱତୀ ପ୍ରତିମା ଏବଂ ନୀଳମାଧବଙ୍କ ମୂର୍ତ୍ତି ମଧ୍ୟ ରତ୍ନସିଂହାସନରେ ସ୍ଥାନ ପାଇଛନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ନୀଳାଦ୍ରି ବିଜେ। ଆଲୋଚନା କରିଥିଲେ ରାମଚନ୍ଦ୍ର ଦାସ ମହାପାତ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆକାଶବାଣୀ କଟକ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସର୍ବେଶ୍ୱର ବେହେରାଙ୍କ କଣ୍ଠରେ କେତୋଟି ଗୀତ, ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗୀତାଞ୍ଜଳି ପତ୍ରୀଙ୍କ ରଚନାରୁ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଶ୍ରୋତାବନ୍ଧୁ ଶୁଣୁଛନ୍ତି ସର୍ବେଶ୍ୱର ବେହେରାଙ୍କ କଣ୍ଠରେ କେତୋଟି ଗୀତ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସଂଯୁକ୍ତା କଲେନ୍ଦଙ୍କ ରଚନାରୁ।

ସର୍ବେଶ୍ୱର ବେହେରାଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଥାଚିତ୍ର ଟ୍ୟୁବ୍‌ଲାଇଟ୍‌ର ଏହି ଗୀତଟି। ଗୀତଟି ଗାଇଛନ୍ତି ଆତିଫ୍ ଆସଲାମ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପ୍ରୀତମ।

ଅରିଜିତ ସିଂଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର କ୍ରିଚର, ଗୀତ ତଥା ସଙ୍ଗୀତ ଟୋନି କକର।

ଅରିଜିତ ସିଂଙ୍କ କଣ୍ଠରେ ଆଉ ଗୋଟିଏ ଗୀତ ଶୁଣନ୍ତୁ, କଥାଚିତ୍ର ଦେ ଦେ ପ୍ୟାର ଦେ। ଗୀତ ରଚନା କୁନାଲ ବର୍ମା, ସଙ୍ଗୀତ ଅମାଲ ମଲ୍ଲିକ।

ହିରୋପନ୍ଥୀ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଅରିଜିତ ସିଂ ଓ ଶ୍ରେୟା ଘୋଷାଲ। ଗୀତ ରଚନା କୌସର ମୁନିର, ସଙ୍ଗୀତ ସାଜିଦ ୱାଜିଦ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କଥାଚିତ୍ର ପତି ପତ୍ନୀ ଅର୍ ଓଦୋରୁ ଶୁଣନ୍ତୁ। ଗୀତଟି ଗାଇଛନ୍ତି ବାଦଶା କ୍ରିସ୍ ମଣ୍ଡଲ, କିଶୋର ମଣ୍ଡଲ ଓ ଇପ୍ସିତା। ଗୀତ ରଚନା ବାଦଶା ଓ କୁନାଲ ବର୍ମା, ସଙ୍ଗୀତ ବାଦଶା ହିତେନ ଓ ଦେବ ସଦାନା।

ପଦ୍ମାବତ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟି ଉଦ୍ୟତ କଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଓ ସ୍ୱରୂପ ଖାନ। ଗୀତରଚନା ଏ ଏମ୍ ତୁରାସ, ସଙ୍ଗୀତ ସଞ୍ଜୟ ଲୀଲା ଭଂସାଲୀ।

ଅମିତା ଭଟ୍ଟାଚାର୍ଯ୍ୟଙ୍କ ରଚନାରୁ କେଦାରନାଥ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅରିଜିତ ସିଂ ଓ ନିକିତା ଗାନ୍ଧୀ। ସଙ୍ଗୀତ ଅମିତ ତ୍ରିବେଦୀ।

ସହିଦ କାଦ୍ରୀଙ୍କ ରଚନାରୁ କଥାଚିତ୍ର ମର୍ଡର୍ ଟୁର ଏ ଗୀତଟି ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଇରଫାନ, ଅରିଜିତ ଓ ଶ୍ୟାମ ଭଟ୍ଟ, ସଙ୍ଗୀତ ମିଥୁନ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ସମୀରଙ୍କ ରଚନାରୁ କଥାଚିତ୍ର ଇସ୍କ ବିସ୍କର ଏ ଗୀତଟି। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ସଙ୍ଗୀତ ଅନୁ ମଲ୍ଲିକ।

ପରବର୍ତ୍ତୀ ଗୀତଟି ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ରଚନାରୁ ଶୁଣନ୍ତୁ, କଥାଚିତ୍ର ରେସ୍। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅରିଜିତ ସିଂ ଓ ହର୍ଷଦୀପ କୌର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, OMG ଓ ମାଇ ଗଡ୍। ଗୀତଟି ଉଦୟତ କଣ୍ଠରେ ଗାଇଛନ୍ତି କୈଳାସ ଖେର ଓ ମିଟ୍ ବ୍ରସ୍। ଗୀତ ରଚନା କୁମାର, ସଙ୍ଗୀତ ମିଟ୍ ବ୍ରସ୍।

0: ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଆପଣମାନେ ଶୁଣୁଛନ୍ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ଇହାଦେ ଶୁଣୁନ୍, ସୁନା ପଞ୍ଜୁରୀ କଥାଚିତ୍ରର ଏଇ ଗୀତଟାକେ ଗୀତଟାକେ ଲେଖିଛନ୍ ନିଜାମ, ଗୀତଟାକେ ଗାଇଛନ୍ ସୋନୁ ନିଗମ ଆଉ କବିତା କୃଷ୍ଣମୂର୍ତ୍ତି, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି।

ଇନ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣୁନ୍ ଦିଲ୍ ତୋ ପାଗଲ ହେ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ଆନନ୍ଦ ବକ୍ସି ସଙ୍ଗୀତ ସଜେଇଛନ୍ ଉତ୍ତମ ସିଂ ଗୀତମାନଙ୍କୁ ଗାଇଛନ୍ ଲତା ମଙ୍ଗେସ୍କର ଆର୍ ଉଦିତ ନାରାୟଣ।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲିଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ୍, ୟୁନିଟ୍ 8, ଭୁବନେଶ୍ୱର।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ ଦିଲ୍ ତୋ ପାଗଲ ହେ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଗାଇଛନ୍ ଲତା ମଙ୍ଗେସ୍କର ଆର୍ ଉଦିତ ନାରାୟଣ। ଗୀତ ଲେଖିଛନ୍ ଆନନ୍ଦ ବକ୍ସି। ସଙ୍ଗୀତ ସଜେଇଛନ୍ ଉତ୍ତମ ସିଂ।

ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଆପଣମାନେ ଶୁଣୁଛନ୍ ଦିଲ୍ ତୋ ପାଗଲ ହେ ସିନେମାର କେତେଟା ଗୀତ ଗୀତମାନଙ୍କୁ ଗାଇଛନ୍ ଲତା ମଙ୍ଗେସ୍କର ଆର୍ ଉଦିତ ନାରାୟଣ ଗୀତ ଲେଖିଛନ୍ ଆନନ୍ଦ ବକ୍ସି ସଙ୍ଗୀତ ସଜେଇଛନ୍ ଉତ୍ତମ ସିଂ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ।

ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଇନସେନ୍ସ ହେଲା ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଦିଲ୍ ତୋ ପାଗଲ ହେ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଗାଇଥିଲେ ଲତା ମଙ୍ଗେସ୍କର ଆର୍ ଉଦିତ ନାରାୟଣ, ଲେଖିଥିଲେ ଆନନ୍ଦ ବକ୍ସି, ସଙ୍ଗୀତ ସଜେଇଥିଲେ ଉତ୍ତମ ସିଂ। ଆକାଶବାଣୀ ସମ୍ବଲପୁର ସମୟ ଦିନର 11 ବାଜବାରକେ ଯାଉଛେ। ହିନ୍ଦୀ ଥି ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ନୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ପ୍ରିୟଙ୍କା ଅରୋଡା। सरकार आज लोकसभा में लोक परीक्षा अनुचित साधन निवारण संशोधन विधेयक 2026 पेश करेगी। इसके माध्यम से 2024 के लोक परीक्षा अनुचित साधन निवारण अधिनियम में संशोधन किया जाएगा। केंद्रीय मंत्री जितेंद्र सिंह ये विधेयक सदन में प्रस्तुत करेंगे। मंत्रिमंडल ने पेपर लीक और परीक्षा में गड़बड़ियों

0: Are you constantly sneezing, have a blocked nose, or are suffering from allergy problems? Let's hear expert advice from city's renowned doctor.
1: ମୁଁ ଡାକ୍ତର ଅରବିନ୍ଦ ବେହେରା, ଶ୍ୱାସ ରୋଗ ବିଶେଷଜ୍ଞ, ବୁର୍ଲା, ସମ୍ବଲପୁର ସହରରୁ କହୁଛି। ସମସ୍ତେ ଆଲର୍ଜିକୁ ଛୋଟ ସମସ୍ୟା ଭାବନ୍ତି, କିନ୍ତୁ ଏହା ଦୈନିକ ଜୀବନକୁ ବହୁତ ପ୍ରଭାବିତ କରିପାରେ। ନାକ ବନ୍ଦ ହେଲେ ଭଲ ଭାବେ ନିଦ ହୁଏ ନାହିଁ, କ୍ଲାନ୍ତି ଲାଗେ, ମୁଣ୍ଡ ବେଦନା ହୋଇପାରେ ଏବଂ କାମ କିମ୍ବା ପଢାରେ ଧ୍ୟାନ କେନ୍ଦ୍ରିତ କରିବାରେ କଷ୍ଟ ହୁଏ। ଏହି ସମସ୍ୟା ଗୁଡିକ ବାରମ୍ବାର ହେଲେ ସେଗୁଡିକୁ ଅବହେଳା କରନ୍ତୁ ନାହିଁ, ଡାକ୍ତରଙ୍କୁ ଦେଖାନ୍ତୁ, ସମୟରେ ସଠିକ୍ ଚିକିତ୍ସା ନିଅନ୍ତୁ।
0: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor while prepared with care. Dr. Reddy's assumes no liability for its content.
2: ଏହି ଗୀତଟିକୁ ଗାଇଛନ୍ ମିତ୍ରଭାନୁ ବିଶ୍ୱାଳ, ଲେଖିଛନ୍ ବିନୋଦ କୁମାର ପସାୟତ।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ୍, ୟୁନିଟ୍ 8, ଭୁବନେଶ୍ୱର।

ଇନ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

0: Are you constantly sneezing, have a blocked nose, or are suffering from allergy problems? Let's hear expert advice from city's renowned doctor.
1: ମୁଁ ଡାକ୍ତର ଅରବିନ୍ଦ ବେହେରା, ଶ୍ୱାସ ରୋଗ ବିଶେଷଜ୍ଞ, ବୁର୍ଲା, ସମ୍ବଲପୁର ସହରରୁ କହୁଛି। ସମସ୍ତେ ଆଲର୍ଜିକୁ ଛୋଟ ସମସ୍ୟା ଭାବନ୍ତି, କିନ୍ତୁ ଏହା ଦୈନିକ ଜୀବନକୁ ବହୁତ ପ୍ରଭାବିତ କରିପାରେ। ନାକ ବନ୍ଦ ହେଲେ ଭଲ ଭାବେ ନିଦ ହୁଏ ନାହିଁ, କ୍ଲାନ୍ତି ଲାଗେ, ମୁଣ୍ଡ ବେଦନା ହୋଇପାରେ ଏବଂ କାମ କିମ୍ବା ପଢାରେ ଧ୍ୟାନ କେନ୍ଦ୍ରିତ କରିବାରେ କଷ୍ଟ ହୁଏ। ଏହି ସମସ୍ୟା ଗୁଡିକ ବାରମ୍ବାର ହେଲେ ସେଗୁଡିକୁ ଅବହେଳା କରନ୍ତୁ ନାହିଁ, ଡାକ୍ତରଙ୍କୁ ଦେଖାନ୍ତୁ, ସମୟରେ ସଠିକ୍ ଚିକିତ୍ସା ନିଅନ୍ତୁ।
0: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content.
2: Ethra sunun sanamri cinemar e gitta gaichan san. Git likhichan Manoj Muntashir, sangeet thi sajichan Jit Ganguly.

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପରାୟା ଧନ କଥାଚିତ୍ରରୁ, କଣ୍ଠଶିଳ୍ପୀ କିଶୋର କୁମାର, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଟି ବର୍ମନ୍।

0: ପୃଥିବୀର ସମସ୍ତ ମହାନ ବ୍ୟକ୍ତି ନିଜର ଧ୍ୟେୟ ନିଷ୍ଠା, ଅକ୍ଳାନ୍ତ ପରିଶ୍ରମ ଏବଂ କର୍ତ୍ତବ୍ୟ ପରାୟଣତା ଦ୍ୱାରା ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ସେମାନେ କେବେ ଭାଗ୍ୟକୁ ଭରସା କରି ଅପେକ୍ଷା କରିନାହାନ୍ତି। ସେମାନଙ୍କର ବିଶ୍ୱାସ ଥିଲା ଯେ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ବର୍ତ୍ତମାନ ଆଶା ଭୋସଲେ ଏବଂ ମହମ୍ମଦ ରଫିଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ବୈରାଗ କଥାଚିତ୍ରର ଏହି ଗୀତଟି। ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ଦେଶ ସୁରକ୍ଷିତ ରହେ। ଏଥର ଶୁଣନ୍ତୁ ଶର୍ମିଲି କଥାଚିତ୍ରର ଏହି ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ନିରଜ, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ।

କରନ୍ତି, କିନ୍ତୁ ପ୍ରକୃତ କର୍ମଯୋଗୀ କେବଳ ପୁରସ୍କାର ପାଇଁ କିମ୍ବା ପ୍ରଶଂସା ପାଇବା ପାଇଁ କାମ କରନ୍ତି ନାହିଁ। ସେ ନିଜର କର୍ତ୍ତବ୍ୟକୁ ସର୍ବୋଚ୍ଚ ସ୍ଥାନ ଦିଅନ୍ତି। ଆମ ଜୀବନରେ ସମସ୍ୟା ଆସିଲେ ମଧ୍ୟ ଆମେ ନିଜ କର୍ମରୁ ବିମୁଖ ହେବା ନାହିଁ। ଧୈର୍ଯ୍ୟ, ଅଧ୍ୟବସାୟ ଏବଂ ସତ୍ୟନିଷ୍ଠ ସହ କାର୍ଯ୍ୟ କଲେ ଦିନେ ନା ଦିନେ ସଫଳତା ନିଶ୍ଚିତ ଭାବରେ ମିଳିବ। ଏଥର ଶୁଣନ୍ତୁ ସୁହାଗ କଥାଚିତ୍ରର ଏହି ଗୀତଟି, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା, ଗୀତ ରଚନା ସୁରେଶ କୁମାର ଦାସ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣନ୍ତୁ, ଏହି ଗୀତଟି ଗାଇଛନ୍ତି ମମତା ପାଇକରାୟ। ଗୀତ ରଚନା କରିଛନ୍ତି ବୃନ୍ଦାବନ ଜେନା।

0: ଏହି ସମସ୍ୟା ଗୁଡିକ ବାରମ୍ବାର ହେଲେ ସେଗୁଡିକୁ ଅବହେଳା କରନ୍ତୁ ନାହିଁ, ଡାକ୍ତରଙ୍କୁ ଦେଖାନ୍ତୁ, ସମୟରେ ସଠିକ୍ ଚିକିତ୍ସା ନିଅନ୍ତୁ।
1: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content.
2: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ୍ SBIN00059 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241091। ସୂଚନାଟି ଏତିକିରେ ଶେଷ ହେଲା।
3: ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ବିଷ୍ଣୁଦେବ ପଣ୍ଡା ଏବଂ ମମତା ପାଇକରାଏ। ଗୀତଗୁଡ଼ିକୁ ରଚନା କରିଥିଲେ ସୁରେଶ କୁମାର ଦାସ ଏବଂ ବୃନ୍ଦାବନ ଜେନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

ଘର ସଂସାର କାର୍ଯ୍ୟକ୍ରମର ସାହିତ୍ୟ ଧର୍ମିକ୍ରମ ମନୋରମାକୁ ସ୍ୱାଗତ କରୁଛି ମୁଁ ଶିବାନୀ ଲାଲ। ଶ୍ରୋତାବନ୍ଧୁ, ପ୍ରଗତି ଏବଂ ମହିଳା ବିକାଶ ମନ୍ତ୍ରଣାଳୟ

0: ଭାରତ ସରକାରଙ୍କର ଏକ ମୁଖ୍ୟ ମନ୍ତ୍ରଣାଳୟ ଯାହା ମହିଳା ଏବଂ ଶିଶୁଙ୍କ ସଶକ୍ତିକରଣ, ସୁରକ୍ଷା, ପୋଷଣ, ଶିକ୍ଷା ଏବଂ ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥାଏ। ଏହାର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଲା ମହିଳା ସଶକ୍ତିକରଣ ଏବଂ ସୁରକ୍ଷା, ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଏବଂ ପ୍ରାରମ୍ଭିକ ଶିକ୍ଷା, ଆଙ୍ଗନୱାଡ଼ି ସେବା, ମିଶନ ଶକ୍ତି, ମିଶନ ବାତ୍ସଲ୍ୟ, ପୋଷଣ ଅଭିଯାନ, ବାଲ୍ୟ ବିବାହ, ଶିଶୁ ଶ୍ରମ ଏବଂ ମହିଳାଙ୍କ ବିରୋଧରେ ହିଂସା ରୋକିବା ପାଇଁ ନୀତି ଏବଂ କାର୍ଯ୍ୟକ୍ରମ। ଏହି ଦେଶର ପ୍ରଗତି କେବଳ ଅର୍ଥନୈତିକ ଅଭିବୃଦ୍ଧି କିମ୍ବା ବୈଜ୍ଞାନିକ ସଫଳତାରେ ମପାଯାଏ ନାହିଁ। ସେହି ଦେଶର ମହିଳା ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଏବଂ ସଶକ୍ତିକରଣ ହିଁ ପ୍ରକୃତ ପ୍ରଗତିର ପରିଚୟ। ମହିଳା ଶିକ୍ଷିତ ହେଲେ ପରିବାର ଶିକ୍ଷିତ ହୁଏ, ମହିଳା ସ୍ୱାବଲମ୍ବୀ ହେଲେ ପରିବାରର ଆର୍ଥିକ ଅଭିବୃଦ୍ଧି ହୁଏ। ଆଜି ମହିଳାମାନେ ପ୍ରଶାସନ, ବିଜ୍ଞାନ, କ୍ରୀଡ଼ା, ସେବା, ଉଦ୍ୟୋଗ, ଶିକ୍ଷା ଏବଂ ରାଜନୀତି ସମେତ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସହ କାମ କରୁଛନ୍ତି। ସେଥିପାଇଁ ତାଙ୍କର ସୁରକ୍ଷା କରିବା ଏବଂ ସେମାନଙ୍କୁ ସମାନ ସୁଯୋଗ ଦେବା ସମାଜର କର୍ତ୍ତବ୍ୟ। ଶିଶୁମାନେ ଆଗାମୀ ଭାରତର ନିର୍ମାତା। ସେମାନଙ୍କର ପୋଷଣ, ଟିକାକରଣ, ଶିକ୍ଷା, ନୈତିକ ମୂଲ୍ୟବୋଧ ଏବଂ ସୁରକ୍ଷା ଉପରେ ଦେଶର ଭବିଷ୍ୟତ ନିର୍ଭର କରେ। ଏକ ସୁସ୍ଥ ଏବଂ ସଂସ୍କାରୀ ଶିଶୁ ଆଗାମୀ ଦିନରେ ଜଣେ ଆଦର୍ଶ ନାଗରିକ ହୋଇ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥାଏ। ଯେତେବେଳେ ପ୍ରତ୍ୟେକ ମହିଳା ସୁରକ୍ଷିତ, ସମ୍ମାନିତ ଏବଂ ସ୍ୱାବଲମ୍ବୀ ହେବେ ଏବଂ ପ୍ରତ୍ୟେକ ଶିଶୁ ସୁସ୍ଥ, ଶିକ୍ଷିତ ଏବଂ ସୁସଂସ୍କୃତ ହେବେ, ସେତେବେଳେ ହିଁ ଦେଶର ପ୍ରକୃତ ପ୍ରଗତି ସମ୍ଭବ ହୋଇପାରିବ। ଆଜିର ସାହିତ୍ୟଧର୍ମୀ କ୍ରମ ମନୋରମାରେ ଶୁଣନ୍ତୁ ଆଲୋଚନା, ଓଡ଼ିଆ ସାହିତ୍ୟରେ ନାରୀ ଏକ ଦଳିତ ଅନୁଭବ। ଆଲୋଚନା କରିଛନ୍ତି ଅନନ୍ୟା ବେହେରା।
1: ନମସ୍କାର ଦର୍ଶକ ବନ୍ଧୁ, ଦଳିତ ସାହିତ୍ୟ ଉପରେ ଆଲୋଚନା ପୂର୍ବରୁ ଆମେ ଦଳିତ ସାହିତ୍ୟକୁ ବୁଝିବା ଆବଶ୍ୟକ। ଜଣେ ଦଳିତ ଦ୍ୱାରା ଲିଖିତ ସାହିତ୍ୟ କେବେ ବି ଦଳିତ ସାହିତ୍ୟ ହୋଇନପାରେ, ବରଂ ଦଳିତ ଚେତନା ସମ୍ବଳିତ ସାହିତ୍ୟକୁ ହିଁ ଆମେ ଦଳିତ ସାହିତ୍ୟ କହିପାରିବା। ଦଳିତ ସାହିତ୍ୟ ହେଉଛି ସମାନତା, ନ୍ୟାୟ, ଅସ୍ମିତା, ଗାରିମାର ସଂଘର୍ଷଗାଥା, ବିଷମତା ଓ ଅନ୍ୟାୟର ପ୍ରତିବାଦର ସ୍ୱର, ସମାଜ ସମ୍ମୁଖରେ ନିଜକୁ ମଣିଷ ଭାବେ ପ୍ରତିଷ୍ଠିତ କରିବାର ପ୍ରତିବଦ୍ଧତା, ନିଜ ପୀଡ଼ା, ଅପମାନ ଓ ଜୀବନ ସଂଘର୍ଷର ଆତ୍ମବୟାନ ହେଉଛି ଦଳିତ ସାହିତ୍ୟର ସ୍ୱର। ଏଥିରେ ରହିଛି କ୍ରୋଧ, ବିଦ୍ରୋହ, ସମାଜ ବ୍ୟବସ୍ଥା ପ୍ରତି ପ୍ରଶ୍ନ, ପରମ୍ପରା ଓ ସଂସ୍କୃତି ପ୍ରତି ବିଶୋଦ୍ଗାର। ଦଳିତ ସାହିତ୍ୟର ପରିସର ଖୁବ୍ ବ୍ୟାପକ। ଜଗତୀକରଣ, ଜମି ଆନ୍ଦୋଳନ, ଜାତି, ଧର୍ମ, ସଂଖ୍ୟାଲଘୁ ତଥା ନାରୀ ପ୍ରତି ତାର ବିଚାର, ଦୃଷ୍ଟି, ସମନ୍ୱୟର ଚରିତ୍ର ମଧ୍ୟ ଦଳିତ ସାହିତ୍ୟର ପରିସରଭୁକ୍ତ ତଥା ଜାତିବାଦୀ ଶୋଷଣ ଓ ଅପମାନର ସୂକ୍ଷ୍ମ ରୂପ ବି ଦଳିତ ସାହିତ୍ୟର ପରିସର, ଯାହା ଆମେ ଡକ୍ଟର ବାସୁଦେବ ସୁନାନୀଙ୍କ କବିତାରେ ଦେଖିବାକୁ ମିଳିଥାଏ। ଯାହାକୁ ଅକର୍ମଣ୍ୟ କରିବାର ଅଛି ତାହାକୁ ମନ୍ଦିରରେ ନେଇକି ବସାଅ, ଯାହାକୁ ଅପମାନିତ କରିବାର ଅଛି ତାହାକୁ ଜାତିର ନାଁରେ ଡାକ। ଆମ ଓଡ଼ିଆ ସାହିତ୍ୟରେ ଦଳିତ ସାହିତ୍ୟର ଆଲୋଚନା କରିବାକୁ ଗଲେ ଲକ୍ଷ୍ୟ କରିପାରିବା ଯେ ଚର୍ଯ୍ୟା ଗୀତିକା, ସାରଳା ଦାସ, ପଞ୍ଚସଖା ଓ ଭୀମଭୋଇଙ୍କ ପରେ ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଚେତନା ଦେଖିବାକୁ ମିଳେ ନାହିଁ। ସମୟକ୍ରମେ ଆମେ ସଚି ରାଉତରାୟ, ରବି ସିଂ, ଅନନ୍ତ ପଟ୍ଟନାୟକ, ଭଗବତୀ ଚରଣଙ୍କ ଲେଖାରେ ଦଳିତର ଏହି ପରିଚୟ ଓ ସେ ପରିଚୟରେ ମଣିଷ ଭୋଗୁଥିବା ଆର୍ଥିକ ଶୋଷଣ, କଷଣ, ପରିଚୟହୀନତାର କଷଣର ଚିତ୍ର ପାଇପାରିବା। ଓଡ଼ିଆ ସାହିତ୍ୟରେ ପ୍ରଥମ ଦଳିତ ସାହିତ୍ୟିକମାନେ ହେଉଛନ୍ତି ଚର୍ଯ୍ୟା ଗୀତିକାର କବି ଓ ଲେଖକମାନେ। ଏହି ଲେଖକମାନେ ପ୍ରାୟତଃ ଥିଲେ ଦଳିତ ସମ୍ପ୍ରଦାୟର, ଯଥା ଲୁଇପାଦ, ଡୋମ୍ବିପାଦ, ତନ୍ତିପାଦ ଇତ୍ୟାଦି, ଏବଂ ଏମାନଙ୍କର ଲିଖିତ ସାହିତ୍ୟକୁ ଓଡ଼ିଶାର ଆଦ୍ୟ ସାହିତ୍ୟ ବା ଆଦ୍ୟ ଦଳିତ ସାହିତ୍ୟ କୁହାଯାଇପାରେ। ଏହି ଚର୍ଯ୍ୟା ଗୀତିକାରେ ମଧ୍ୟ ଅନେକ ନାରୀ ଚରିତ୍ର ବର୍ଣ୍ଣିତ ହୋଇଛି, ଯଥା ଉଚ୍ଚା ଉଚ୍ଚା ପାବତ ତହି ବସଇ ସବରିବାଳି, ମୋ ରଙ୍ଗୀ ପିଛ ପରହୀଣ ଗୀବତ ଗୁଞ୍ଜରାମାଳି, ମୋ ରଙ୍ଗୀ ପିଛ ପରହୀଣ ଗୀବତ ଗୁଞ୍ଜରାମାଳି। ଏହି ଚର୍ଯ୍ୟା ଗୀତିକାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟରେ ଆବିର୍ଭାବ ହୁଏ ଆଦିକବି ସାରଳା ଦାସଙ୍କର। ସାରଳା ଦାସ ଦଳିତ ନୁହନ୍ତି, ମାତ୍ର ତାଙ୍କ ରଚିତ ସାହିତ୍ୟ ହେଉଛି ଦଳିତ ଚେତନା ସମ୍ବଳିତ ସାହିତ୍ୟ। ଏହା ପରେ ପରେ ପଞ୍ଚସଖା ସାହିତ୍ୟରେ ସ୍ଥାନ ପାଇଥିବା ପ୍ରତିମା ପୂଜା, ପୁରୋହିତବାଦ ଓ ଜାତି ପ୍ରଥା ବିରୋଧୀ ସ୍ୱର ହେଉଛି ଦଳିତ ଚେତନାର ମୂଳ ଆଧାର। ଏହି ପଞ୍ଚସଖା ଯୁଗରେ ଆମେ ନାରୀ ମୁକ୍ତି କଥା ବି ଦେଖିବାକୁ ପାଇଥାଉ, ଯାହାକି ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣରେ ସ୍ପଷ୍ଟ ବର୍ଣ୍ଣିତ। ସେ ଶ୍ରିୟା ଚଣ୍ଡାଳିନୀ କଥା ହେଉ ଅବା ଲକ୍ଷ୍ମୀଙ୍କ ଚାଲିଯିବା ପରେ ଶ୍ରୀଜଗନ୍ନାଥଙ୍କର ଅବସ୍ଥା ହେଉ, ଯାହା ମାଧ୍ୟମରେ କବି ନାରୀର ଭୂମିକାର ଗୁରୁତ୍ୱ ବୁଝାଇବା ସହ ନାରୀର ସମ୍ମାନ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ଏହା ପରେ ପରେ ଭୀମ ଭୋଇଙ୍କ ସାହିତ୍ୟରେ ମଧ୍ୟ ଆମେ ଦଳିତ ଚେତନାର ଏକ ସ୍ପଷ୍ଟ ଚିତ୍ର ପାଇଥାଉ। ତାଙ୍କ ସାହିତ୍ୟରେ ଆମେ ନିଃସ୍ୱାର୍ଥପରତା, ଜାତି ପ୍ରଥା ବିରୋଧରେ ସ୍ୱର, ଶୋଷଣ ବିରୋଧରେ ସ୍ୱର, ବୌଦ୍ଧିକ ବୈଷମ୍ୟ ଦୂରୀକରଣ ପାଇଁ ଆହ୍ୱାନ ଦେଇଥିଲେ। ତାଙ୍କର ନିଃସ୍ୱାର୍ଥପରତା ବା ମାନବ ପ୍ରେମ ଆମେ ଉକ୍ତ ପଦରେ ଦେଖିପାରିବା, ଯଥା ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ, ଜଗତ ଉଦ୍ଧାର ହେଉ। ସଚି ରାଉତରାୟ ମଧ୍ୟ ତାଙ୍କ କେତେକ କବିତାରେ ଦଳିତ ନାରୀର ଅସହାୟତାର ଚରିତ୍ର ଚିତ୍ରଣ କରିଛନ୍ତି, ଯେପରି ମହିଳା ଶ୍ରମିକର ପାଉଁଜି ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ, ଶ୍ରମର ତାଡ଼ନାରେ ଧନ୍ଦୀ ହେଉଥିବା ନାରୀଟି ତାର କାମନା ବାସନାକୁ ପାଉଁଜି ଭିତରେ ବିଜ୍ଞାପନ କରୁଛି, କିଡ଼େ ଭଲ ଲାଗେ ସତେ ମୂଲିଆଣୀ ଗୋଡ଼ର ପାଉଁଜ। ତାଙ୍କର ପାଉଁଜ କବିତାରେ କବିତାର ଗୋଟେ ପଦ, କିଡ଼େ ଭଲ ଲାଗେ ସତେ ମୂଲିଆଣୀ ଗୋଡ଼ର ପାଉଁଜ। ସେହିପରି ଏକବିଂଶ ଶତାବ୍ଦୀର 80 ଦଶକରେ ବିଚିତ୍ରାନନ୍ଦ ତାଙ୍କ କବିତାରେ ଦଳିତ ମଣିଷକୁ ଏକ ଦରିଦ୍ର ଶୋଷିତ ଶ୍ରେଣୀ ରୂପେ ବର୍ଣ୍ଣନା କରିଛନ୍ତି। ପ୍ରସନ୍ନ ମିଶ୍ରଙ୍କର ଟ୍ରକ୍ ଡାଲାରେ ସନାତନ ସଂକଳନରେ ଦଳିତର ଶ୍ରେଣୀ ପରିଚୟ ଗୁରୁତ୍ୱ ପାଇପାରିଛି। ଆଶୁ ପରିଡ଼ାଙ୍କର ଚଣ୍ଡାଳ କବିତା ସଂକଳନ ଓ ପରବର୍ତ୍ତୀ କେତେକ କବିତାରେ ମଧ୍ୟ ଦଳିତ ଶ୍ରେଣୀର ପରିଚୟ ସହ ଦଳିତ ଚେତନାର କଥା, ତାର ପ୍ରତିବାଦର କଥା ବର୍ଣ୍ଣିତ ହୋଇଛି। ଏହି ସମସାମୟିକ ଦଳିତ ଚେତନା ସମ୍ବଳିତ କବିତା ସୃଷ୍ଟି କରୁଥିବା କବିମାନଙ୍କ ମଧ୍ୟରେ ବାସୁଦେବ ସୁନାନୀ, ଅଖିଳ ନାୟକ, ପୀତାମ୍ବର ତରାଇ, ଗୋପୀନାଥ ବାଗ, ନରେନ୍ଦ୍ର ଭୋଇ, ଜୟଦ୍ରତ ସୁନା, ସମୀର ରଞ୍ଜନ ଇତ୍ୟାଦି ଅନ୍ୟତମ। ଏହି ଦଳିତ ସାହିତ୍ୟ ବା ଚେତନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ନାରୀ। ଏହି ପୁରୁଷ ପ୍ରଧାନ ସମାଜରେ ନିର୍ଯାତନା, ଅତ୍ୟାଚାର, ଶୋଷଣ କ୍ଷେତ୍ରରେ ନାରୀ ହିଁ ସବୁଠୁ ଅଧିକ ନିଷ୍ପେଷିତ ଭୁକ୍ତଭୋଗୀ। ତେଣୁ ଡକ୍ଟର ବାସୁଦେବ ସୁନାନୀଙ୍କ କେତେକ ନାରୀ ଚରିତ୍ରକୁ ଆମେ ଆଲୋଚନାଭୁକ୍ତ କରିପାରିବା, ଯଥା ଛେଲିଏନ୍ ବାଇ, ଡାହାଣୀ କାକି, ଗୋଠିଆ ଲେନ୍ ଇତ୍ୟାଦି। ତାଙ୍କ କରଡ଼ିହାଟ ସଂକଳନର ଛେଲିଏନ୍ ବାଇ କବିତାରୁ କିଛି ପଦ ଉଦ୍ଧାର କରାଯାଇପାରେ। ଧୁ ଧୁ ଖରାରେ ବାଡ଼ିଟିଏ ଧରି ଚିରାପଣତକୁ ମୁଣ୍ଡରେ ଘୋଡ଼ାଇ ବାଇ ଯେବେ ଅମରିବୁଦା କେନ୍ଦୁପୁଚ୍ଛା ଛାଇଁରେ ଠିଆ ହୋଇଥିବା ଦେଖିବେ ତ ସ୍ୱତଃ କହିପକାଇବେ, ଆହା ମଣିଷମାନେ ସତେ କିଡ଼େ ବିଶ୍ୱସ୍ତ ଗୋଲାପ ଛେଳିଙ୍କ ପାଖରେ। ସେହିପରି ତାଙ୍କର ଛି ସଂକଳନର ଦ୍ୱିତୀୟ ସଂସ୍କରଣର ଆରମ୍ଭ ହୁଏ ଏକ ଅଭିନବ ପ୍ରେମ କବିତାରୁ, ଯେଉଁଠି ଢୋଲିଆର କଳା ଓ ତାର ଅଛବ ଜୀବନକୁ ଏକା ସାଙ୍ଗରେ ଆପଣେଇ ନେବାର ସ୍ୱପ୍ନ ଦେଖିଛି ନାୟିକା। ଏତକ ଜାଣେ ତୁ କେତେବେଳେ ରାୟପୁର ସହରର ରିକ୍ସାବାଲା, ତ କେତେବେଳେ ନୂଆପଡ଼ା ଜିଲ୍ଲାର ଅନାମଧେୟ ଗାଁରେ କର୍ମଠ ହଳିଆ, ମୋର ସତେ କାହିଁ ସେ ଯୋଗ୍ୟତା। ଢୋଳ ତାଳ ସହ ଗାଉଥିବା ଗୀତ ପାଇଁ ଧରିବାକୁ ଘଡ଼ିଏ ପାଲିଆ। କବି ସେହିପରି ତାଙ୍କର ଦାନ୍ତୁରା ଫୁଲ କବିତାରେ ଚିରା ଫଟା ଫ୍ରକ୍ ପିନ୍ଧି ବେଫିକର ଫୁଲ ତୋଳୁଥିବା ଝିଅଟିର କଥା କହି ଠାକୁରଙ୍କୁ କାଠଗଳାରେ ଠିଆ କରାଇଛନ୍ତି। ହଠାତ୍ ପ୍ରଶ୍ନ ଉଠେ, ଏ ନିମଗ୍ନ ଫୁଲ ତୋଳା ଦୃଶ୍ୟ ଦେଖିଲା ପରେ ନିରୀହ ଫୁଲମାନଙ୍କୁ ଚୋବେଇ ଯିବା ପାଇଁ ଲହ ଲହ ଲାଳ ଗଡ଼େଇ ମନ୍ଦିର ଭିତରେ ବସିଥିବା ଠାକୁର ବାସ୍ତବରେ କେତେ ଜଘନ୍ୟ ହୋଇପାରେ। ଛି କବିତା ସଂକଳନର କିଛି କବିତାରେ ଏକ ପ୍ରତିବାଦୀ ନାରୀ ସ୍ୱର ଦେଖାଦେଇଛି, ଯାହା ପୁରୁଷ ପ୍ରାଧାନ୍ୟତାକୁ ପ୍ରଶ୍ନ କରିଛି, ମାତ୍ର ଏହାକୁ ନାରୀବାଦୀ କବିତା କୁହାଯାଇ ନପାରେ। ଏ ନାରୀମାନେ ହେଉଛନ୍ତି ପାଞ୍ଚାଳୀ, ରାମ ରାବଣ ଯୁଦ୍ଧ ପରେ ବିଭୀଷଣର ପତ୍ନୀ ମନ୍ଦୋଦରୀ, ଦଳିତ ନାରୀ ଗୋଠିଆ ଲେନ୍ ଏବଂ ବିଶ୍ୱବସୁ ଦ୍ୱାରା ପ୍ରତାରିତ ଲଳିତା। କାଳରାତ୍ରି ପାଖେଇ ଆସୁଛି କବିତାରେ ପାଞ୍ଚାଳୀର ସତୀତ୍ୱକୁ ଅସ୍ୱୀକାର ଓ ସତୀତ୍ୱ ନାଁରେ ସେ ଭୋଗିଥିବା ଶୋଷଣର ପୀଡ଼ାକୁ ବର୍ଣ୍ଣନା କରାଯାଇଛି। ବେଳେବେଳେ ଲାଗେ ଏ ସତୀ ଉପାଧି ହିଁ ନାରୀ ପାଇଁ କଳଙ୍କମୟ ରହସ୍ୟ, ଯାହାକୁ ନିରୂପଣ କରିଥାନ୍ତି କେବଳ ସେହି କଳଙ୍କାୟିତ ପୁରୁଷ। ଛି, ମୋତେ କାହିଁକି କରାଗଲା ଏ ଉପାଧିରେ ଭୂଷିତ। ଉକ୍ତ ପଦରେ ଆମେ ଜାଣିପାରିବା ପାଞ୍ଚାଳୀର ସେହି ଅସ୍ୱୀକାରପଣ ସେ ତାଙ୍କର ସତୀତ୍ୱକୁ ନେଇ। ସେହିପରି ବିକଟାଳ ମହୁରୀ କବିତାରେ ରାଜା ହେବା ଇଚ୍ଛାରେ ବିଭୀଷଣର ଯୁଦ୍ଧରୂପୀ ଧ୍ୱଂସର ପ୍ରକ୍ରିୟା ଓ ଭାଇର ପତ୍ନୀକୁ ରାଣୀ କରିବା ନେଇ ଏକ ପୁରୁଷର ଭୋଗ ଓ କ୍ଷମତା ସର୍ବସ୍ୱ ମାନସିକତାକୁ ଅସହାୟ ମନ୍ଦୋଦରୀଙ୍କ ମୁଖରୁ ବର୍ଣ୍ଣନା କରିଛନ୍ତି କବି ବାସୁଦେବ ସୁନାନୀ। ସେଇଥିରୁ ଆମେ ଗୋଟେ ପଦ ଉଦ୍ଧାର କରିପାରିବା, ଆଜି ଯେଉଁ ମୁକୁଟ ସେ ପିନ୍ଧୁଛନ୍ତି ସେଇଟା କଟାମୁଣ୍ଡ ମୋ ସ୍ୱାମୀର, ଆଜି ଯେଉଁ ମୁକୁଟ ସେ ପିନ୍ଧୁଛନ୍ତି ସେଇଟା କଟାମୁଣ୍ଡ ମୋ ସ୍ୱାମୀର, ଯେଉଁ ସିନ୍ଦୁରକୁ ସିଏ କପାଳରେ ଅଭିଷେକର ଟୀକା ମାରିଛନ୍ତି ତାହା ରକ୍ତ ମୋ ସ୍ୱାମୀଙ୍କ ଧମନୀର, ଯେଉଁ ସିଂହାସନରେ ବସିବେ ତାହା ଗଡ଼ିଯାଇଛି ହଜାର ହଜାର ନିରୀହ ପ୍ରଜାଙ୍କ ଶବ ଉପର, ସବୁରି ଉର୍ଦ୍ଧ୍ୱରେ ମୁଁ କୁଆଡ଼େ ହେବି ତାଙ୍କ ପାଟରାଣୀ। ସବୁରି ଉର୍ଦ୍ଧ୍ୱରେ ମୁଁ କୁଆଡ଼େ ହେବି ତାଙ୍କ ପାଟରାଣୀ ଶଯ୍ୟା ସଙ୍ଗିନୀ ଛି ଏକଥା ଜମା ବରଦାସ୍ତ କରିହେବନି ଛି ଏକଥା ଜମା ବରଦାସ୍ତ କରିହେବନି। କବିତା ନାରୀ ନଈତୁଠ ପୋହଳା ମାଛ ଓ ପ୍ରତାରକ ପ୍ରେମିକର କବି ବର୍ଣ୍ଣନା କରିଛନ୍ତି କିଭଳି କ୍ଷମତା ରାଜନୀତିର ଆବଶ୍ୟକତା ପାଇଁ ଈଶ୍ୱର ଚୋରି ପାଇଁ ରାଜା ଦ୍ୱାରା ପ୍ରେରିତ ସେ ବିଶ୍ୱାବସୁ ଏକ ସରଳ ବିଶ୍ୱାସୀ ଝିଅକୁ ପ୍ରତାରିତ କରୁଛି। ଧନ୍ୟ ସେଇ ନରାଧୀଶ ଧନ୍ୟ ତାଙ୍କ ତାଲିମ କୌଶଳ ଧନ୍ୟ ସେଇ ନରାଧୀଶ ଧନ୍ୟ ତାଙ୍କ ତାଲିମ କୌଶଳ ଏକ କୁଆଁରୀ କନ୍ୟାକୁ ହାତବାରିସି କରି ଏକ କୁଆଁରୀ କନ୍ୟାକୁ ହାତବାରିସି କରି ଯିଏ ଲୁଣ୍ଠନ କରିପାରନ୍ତି ଅନ୍ୟର ଦେଉଳ ଯିଏ ଲୁଣ୍ଠନ କରିପାରନ୍ତି ଅନ୍ୟର ଦେଉଳ। ଆମେ ଜୟଦ୍ରଥ ସୁନାଙ୍କ କବିତାରେ ମଧ୍ୟ ଦଳିତ ନାରୀ ଚରିତ୍ରକୁ ଦେଖିପାରିବା। ତାଙ୍କ ସେ ଝିଅଟି କବିତାରେ କୁଲି କାମ କରୁଥିବା ଝିଅଟିର ବର୍ଣ୍ଣନା କରି କବି କହିଛନ୍ତି, ବୁଝିପାରେନି ମୁଁ କୁଲି କାମ କରୁଥିବା ସେ ଝିଅଟି ଅଣ୍ଟାରେ ଗାମୁଛା ଭିଡ଼ି କଣ୍ଟ୍ରାକ୍ଟରର ଅନିଚ୍ଛା ସତ୍ତ୍ୱେ କାହିଁକି ଅଧିକ ମୁରୁମ୍ ବିଛାଏ ରାସ୍ତା ମଝିରେ। ବୁଝିପାରେନି ମୁଁ କୁଲି କାମ କରୁଥିବା ସେ ଝିଅଟି ଅଣ୍ଟାରେ ଗାମୁଛା ଭିଡ଼ି କଣ୍ଟ୍ରାକ୍ଟରର ଅନିଚ୍ଛା ସତ୍ତ୍ୱେ କାହିଁକି ଅଧିକା ମୁରୁମ୍ ବିଛାଏ ରାସ୍ତା ମଝିରେ। ତାଙ୍କର ଅନ୍ୟ ଏକ କବିତା ବର୍ଷା ହେଲା ବୋଲିରେ ମଧ୍ୟ ବର୍ଣ୍ଣନା କରିଛନ୍ତି, ହେଇ ଦେଖ ଘର ଭିତରେ ଆଉ ଜଣେ ମଣିଷ ଯାହାକୁ ତୁମେ ସ୍ତ୍ରୀ ଲୋକ ବୋଲି କୁହ ଅନେକ ବାର ଆଉଜେଇ ନେଇଛି କବାଟ। କେବଳ କବିତା ନୁହେଁ, ଗଳ୍ପ ଉପନ୍ୟାସରେ ମଧ୍ୟ ଆମେ ଏହି ଦଳିତ ଚେତନା ଓ ନାରୀ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଅନୁଭବ କରିପାରିବା। ଏହି ପୁରୁଷ ପ୍ରଧାନ ସମାଜରେ ନାରୀକୁ ଅବଳା ଦୁର୍ବଳା କରି ରଖିବାର ଷଡ଼ଯନ୍ତ୍ରରେ ଏହି ଦଳିତ ନାରୀଟି ହିଁ ଅଧିକ ଶୋଷିତ ହୁଏ। ଦାରିଦ୍ର୍ୟତା ଅସହାୟତାର ସୁଯୋଗରେ ନାରୀ ପ୍ରତି ହେଉଥିବା ନିର୍ଯାତନାର ସ୍ପଷ୍ଟ ଚିତ୍ର ଓଡ଼ିଆ ସାହିତ୍ୟରେ ପ୍ରତିଫଳିତ ହୋଇଛି। ଆମେ ଉପନ୍ୟାସରେ ଦେଖିବାକୁ ଗଲେ ଗୋପୀନାଥ ମହାନ୍ତିଙ୍କର ପ୍ରାୟତଃ ଉପନ୍ୟାସକୁ ଆଲୋଚନାଭୁକ୍ତ କରିପାରିବା, ଯେପରି ଗୋପୀନାଥ ମହାନ୍ତିଙ୍କର ପରଜା, ହରିଜନ, ଅମୃତର ସନ୍ତାନ, କାହ୍ନୁଚରଣ ମହାନ୍ତିଙ୍କର ଶାସ୍ତି, ଫକୀରମୋହନ ସେନାପତିଙ୍କର ଛମାଣ ଆଠଗୁଣ୍ଠ ଇତ୍ୟାଦି। ସେହିପରି ଅଖିଳ ନାୟକଙ୍କ ଭେଦ, ସତ୍ୟପ୍ରିୟ ମହାଲିକଙ୍କର ଗଭର୍ ଷ୍ଟୋରି ଓ ଶୂନ୍ୟକାଳ, ବାସୁଦେବ ସୁନାନୀଙ୍କର ପୋଡ଼ାପୋଡ଼ି ଓ ମଶାରୀର ସହର ଦିଲ୍ଲୀ ବେଶ ଉଲ୍ଲେଖଯୋଗ୍ୟ। ପ୍ରବନ୍ଧ କ୍ଷେତ୍ରରେ ମଧ୍ୟ ବସନ୍ତ ମଲ୍ଲିକ, ସମୀର ରଞ୍ଜନ, ସୁପ୍ରିୟା ମଲ୍ଲିକ, ଅଧ୍ୟାପକ ଗୋପବନ୍ଧୁ, କ୍ଷେତ୍ରବାସୀ ମାନସେଟ, ଡକ୍ଟର ହରେକୃଷ୍ଣ ପାତ୍ର, ଶ୍ରୀନାଥ ଜେନା, ସୀମା ହାଲଦାର, ଶାନ୍ତିପ୍ରିୟା ଜେମା ଆଦି ପ୍ରାବନ୍ଧିକମାନେ ଦଳିତ ଚେତନାକୁ ଗୁରୁତ୍ୱ ଦେଇ ପ୍ରବନ୍ଧ ରଚନା କରିଛନ୍ତି। ସେହିପରି ଆଉ କେତେଜଣ ଉଲ୍ଲେଖନୀୟ ସୃଷ୍ଟି ଓ ତାର ସ୍ରଷ୍ଟାମାନେ ହେଉଛନ୍ତି, ବାସୁଦେବ ସୁନାନୀଙ୍କର ଦଳିତ ପୁଞ୍ଜିବାଦ ଓ ଭୂମଣ୍ଡଳୀକରଣ, ଦଳିତ ସଂସ୍କୃତିର ଇତିହାସ ଓ ଓଡ଼ିଆ ଦଳିତ ସାହିତ୍ୟ, ଗୋପବନ୍ଧୁ ମହନ୍ତଙ୍କର ମାର୍କ୍ସବାଦ ବନାମ ଆମ୍ବେଦକରବାଦ ତଥା ସମୀର ରଞ୍ଜନଙ୍କର ବହ୍ନି ଇତ୍ୟାଦି ପ୍ରବନ୍ଧ। ସେହିପରି ଗଳ୍ପ କ୍ଷେତ୍ରରେ ସମୀର ରଞ୍ଜନଙ୍କର ଉଇହୁଙ୍କା ପାଲଟି ଯାଉଥିବା ମଣିଷମାନେ, ସଞ୍ଜୟ ବାଗଙ୍କର କଳା ସ୍ୟାହୀ ଓ ବର୍ଣ୍ଣବୋଧ ଓ ମଧୁବାବୁଙ୍କ କଥା, ସୁପ୍ରିୟା ମଲ୍ଲିକଙ୍କର ଏକାଏକା ଏବଂ ସତ୍ୟପ୍ରିୟ ମହାଲିକଙ୍କର ଗଳ୍ପ ସଂକଳନ ମିଛ ସହିତ ଏକ ପ୍ରୟୋଗ ଓ ସରିନଥିବା ଏକ ଲୋକକଥା ବେଶ ଉଲ୍ଲେଖଯୋଗ୍ୟ। ସାହିତ୍ୟର ବିଭିନ୍ନ ବିଭାଗ ପରି ନାଟ୍ୟ ସାହିତ୍ୟରେ ମଧ୍ୟ ଆମେ ଏହାର ପ୍ରଭାବ ଦେଖିବାକୁ ପାଇଥାଉ। ଏହି ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ଦଳିତ ନାରୀମାନଙ୍କର ଅନେକ ସମସ୍ୟା ରହିଛି ଏବଂ ଏହି ଦଳିତ ନାରୀମାନଙ୍କୁ ନେଇ ଅନେକ ନାଟକ ରଚିତ ହୋଇଛି, ଯେଉଁଥିରେ ଏମାନଙ୍କର ସମସ୍ୟାକୁ ଲୋକଲୋଚନକୁ ଆଣିବା ସହିତ ନାଟ୍ୟକାର ଏହାର ସମାଧାନ ପାଇଁ ମଧ୍ୟ ତତ୍ପର ହୋଇଉଠିଛନ୍ତି। ଏହିଭଳି କେତେକ ନାଟକର ଉଦାହରଣ ଆମେ ନେଇପାରିବା, ଯଥା ଭିକାରୀଚରଣଙ୍କର ନାଟକ ସଂସାର ଚିତ୍ର, ଯୌତୁକ ଇତ୍ୟାଦି। ଯେମିତି ଯୌତୁକରେ ଯୌତୁକ ପାଇଁ ଅତ୍ୟାଚରିତ ନାରୀର ଚରିତ୍ର ଚିତ୍ରଣ କରାଯାଇଛି, ସେହିପରି କାଳୀଚରଣଙ୍କର ଗାର୍ଲସ୍ ସ୍କୁଲ, ପରିବର୍ତ୍ତନ, ରକ୍ତ ମାଟି, ଗୋପାଳ ଛୋଟରାୟଙ୍କର ଅଭାଗିନୀର ସ୍ୱର୍ଗ, ବିକେ ନାଗଙ୍କର କନ୍ୟାଦାନ ଇତ୍ୟାଦି। ତେବେ ଆମର ଆଲୋଚନାର ବିଷୟବସ୍ତୁକୁ ଯଦି ଦେଖିବା, ଓଡ଼ିଆ ସାହିତ୍ୟରେ ନାରୀ ଏକ ଦଳିତ ଅନୁଭବରେ, ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ ଯେ ସମାଜରେ ନାରୀ ଦଳିତ କାହିଁକି, ବା ନାରୀର ଏହି ଅସହାୟତା, ନିର୍ଯାତିତା, ପୀଡ଼ିତ ହେବା ପଛରେ କେଉଁ କାରଣ ଦାୟୀ। ମୋ ମତରେ ସର୍ବପ୍ରଥମ କାରଣ ହେଉଛି ନାରୀ ଶିକ୍ଷାର ଅଭାବ। ଏହି ପୁରୁଷ ପ୍ରଧାନ ସମାଜରେ ନାରୀ ନିଜ ପାଇଁ ସ୍ୱର ଉତ୍ତୋଳନ ନକଲେ କେହି ତାର ଅଧିକାର ପାଇଁ ତତ୍ପର ନୁହନ୍ତି ଏବଂ ଜଣେ ନାରୀ ଶିକ୍ଷିତ ହେଲେ ହିଁ ନିଜର ସମ୍ମାନ, ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିପାରିବ। ଦ୍ୱିତୀୟତଃ, ସମାଜରେ ଥିବା ଲିଙ୍ଗଭିତ୍ତିକ ଭେଦଭାବ। ଏହି ଭେଦଭାବ ପାଇଁ ହିଁ ସମାଜ ଶାରୀରିକ ଗଠନ ଦୃଷ୍ଟିରୁ ନାରୀକୁ ପୁରୁଷଠାରୁ ଦୁର୍ବଳ, ଅସହାୟ ବୋଲି ଭାବନା ପୋଷଣ କରିଛି ଏବଂ ଅନୁରୂପ ଭାବେ ନାରୀକୁ ସେହି ମାନସିକତାର ପ୍ରଭାବରେ ପ୍ରଭାବିତ କରି ନାରୀକୁ ନିଜ ଆୟତ୍ତରେ ରଖିଆସିଛି। ତୃତୀୟରେ, ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ପୁରୁଷ ନାରୀକୁ ସ୍ୱତନ୍ତ୍ରତା ଦେବା ପାଇଁ ନାରାଜ ଏବଂ ଶିକ୍ଷା ଅଭାବରୁ ଆର୍ଥିକ ସ୍ୱଚ୍ଛଳତା ଅଭାବରୁ ନାରୀ ମଧ୍ୟ ବାଧ୍ୟ ହୋଇ ପୁରୁଷର ଅଧୀନସ୍ଥ ହୋଇ ରହିଆସିଛି, ଫଳରେ ସ୍ୱାଧୀନ ଭାବେ ନିଜ ମତପୋଷଣ ମଧ୍ୟ କରିପାରେ ନାହିଁ ଏହି ନାରୀ। ପୁରୁଷ ନିଜର କ୍ଷମତାର ପ୍ରଭାବରେ ନାରୀକୁ ଶିକ୍ଷାରୁ ଦୂରେଇ ରଖି ଅର୍ଥନୈତିକ ସ୍ୱାଧୀନତାରୁ ତାକୁ ବଞ୍ଚିତ କରିଛି ଏବଂ ନାରୀର ସାମାଜିକ ମାନସିକ ରାଜନୈତିକ ସ୍ୱାଧୀନତାକୁ ନିୟନ୍ତ୍ରଣ କରିଆସିଛି। ବିବାହ ପୂର୍ବରୁ ନାରୀ ପିତାର ଅଧୀନରେ ଥିଲାବେଳେ ବିବାହ ପରେ ସ୍ୱାମୀ ଅଧୀନରେ ଏବଂ ପରେ ବୃଦ୍ଧାବସ୍ଥାରେ ସେ ନିଜ ପୁତ୍ରର ଅଧୀନରେ ଜୀବନଯାପନ କରିଆସୁଛି। ନାରୀ ଜୀବନବ୍ୟାପୀ ପୁରୁଷର ଅଧୀନରେ ରହି ତାର ମାନସିକତାରେ ସ୍ୱାଧୀନ ଭାବରେ କିଛି ବ୍ୟକ୍ତ କରିପାରେ ନାହିଁ, ନିଜର ପ୍ରତିଭାକୁ ସାମର୍ଥ୍ୟକୁ ଏବଂ କ୍ଷମତାକୁ ଠିକ୍ ଭାବରେ ପ୍ରୟୋଗ ମଧ୍ୟ କରିପାରେ ନାହିଁ, ଯାହାଦ୍ୱାରା ସେ ପୁରୁଷ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରେ ନାହିଁ। ଏହାର ସୁଯୋଗ ନେଇ ପୁରୁଷ ନାରୀକୁ ନିଜର ଅଧୀନସ୍ଥ କରି ରଖିଥାଏ। ତେବେ ଆଲୋଚ୍ୟ ଦଳିତ ସାହିତ୍ୟର ସ୍ରଷ୍ଟାମାନଙ୍କର ସୃଷ୍ଟିଗୁଡ଼ିକ ଦେଖିଲେ ଜାଣିହୁଏ ଯେ ସେମାନଙ୍କ ମଧ୍ୟରୁ କିଛି ଜଣ ଏ ଉଦ୍ଦେଶ୍ୟର ସହ ସାହିତ୍ୟ ସାଧନ କରୁଛନ୍ତି। ଏ ଉଦ୍ଦେଶ୍ୟ ହେଉଛି ଦଳିତ ସାହିତ୍ୟର ରଚନା ଓ ପ୍ରଚାର ପ୍ରସାର, ଦଳିତର ଅସ୍ତିତ୍ୱ ଓ ଅସ୍ମିତାର ଅନ୍ୱେଷଣ, ନିର୍ମାଣ ତଥା ପ୍ରତିଷ୍ଠା। ତେବେ ଏହି ବିଶେଷ ଧାରାରେ ସାହିତ୍ୟ ସୃଷ୍ଟି କରୁଥିବା ସାହିତ୍ୟିକମାନେ ଆରମ୍ଭ କରିଥିବା ଏହି ଧାରା ଆଗାମୀ ଦିନରେ ଆହୁରି ସ୍ପଷ୍ଟରୁ ସ୍ପଷ୍ଟତର ହେବ ବୋଲି ବିଶ୍ୱାସ ରଖେ। ଏକ ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ଓ ବିଚାର ବିରୁଦ୍ଧରେ ସଚେତନ ହୋଇ ପ୍ରତିକ୍ରିୟା ଓ ପ୍ରତିବାଦ କରିବା ସମସ୍ୟାର ସମାଧାନ ନୁହେଁ। ଆମକୁ ଏକ ସମାଧାନର ବାଟ ଖୋଜିବାକୁ ହେବ ଯାହା ପୂର୍ବରୁ ଅନ୍ୟାୟ ସଙ୍ଗତ, ଘୃଣାଭିତ୍ତିକ, ପ୍ରେମହୀନ, କରୁଣାହୀନ, ମାନବିକତାହୀନ ବ୍ୟବସ୍ଥା ଓ ବିଚାରର ବିକଳ୍ପ ନିର୍ମାଣ କରିବାକୁ ପଡ଼ିବ। ସମୟକ୍ରମେ ଆମ ସାହିତ୍ୟ ଲୋକଙ୍କୁ ସେ ଦିଗରେ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇବ। ତେବେ ଏହିପରି ଏକ ସୁନ୍ଦର, ତର୍କସଙ୍ଗତ, ନ୍ୟାୟସଙ୍ଗତ ସମାଜ ଦେଶ ଓ ଦୁନିଆର ସ୍ୱପ୍ନ ଦେଖୁଥିବା ସମସ୍ତ ସାହିତ୍ୟିକଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ। ଓଡ଼ିଆ ସାହିତ୍ୟର ଉଭୟ ଦଳିତ ଓ ଅଣଦଳିତ ସାହିତ୍ୟିକମାନଙ୍କୁ ଏ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ, ତେବେ ଯାଇ ଭବିଷ୍ୟତ ସମାଜ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରାଯାଇପାରିବ।
0: ଶୁଣିଲେ ଆଲୋଚନା ଓଡ଼ିଆ ସାହିତ୍ୟରେ ନାରୀ ଏକ ଦଳିତ ଅନୁଭବ, ଆଲୋଚନା କଲେ ଅନନ୍ୟ ବେହେରା। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ଗୀତ, କଣ୍ଠଶିଳ୍ପୀ ସାବିତ୍ରୀ ଭୋଇ, ଗୀତ ରଚନା ଯୁଧିଷ୍ଠିର ମେହେର।

ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ ବୋଲି ଆଶା କରୁଛୁ। ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।

0: ଶୁଣୁଥିଲେ ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭା ଅପରାହ୍ନ 2 ଯାଏଁ ମୁଲତବୀ। 2030 ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କିତ କେତେକ ଆବେଦନର ଆସନ୍ତାକାଲି ଏକତ୍ର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 65 କିଲୋଗ୍ରାମ ବର୍ଗର ରୌପ୍ୟ ପଦକ ହାସଲ କରିଥିବା ରାଜା ମୁଥୁ ପାଣ୍ଡେଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ଆଜି ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ମାତ୍ରେ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର ମାତ୍ରାଧିକ ବଳ ପ୍ରୟୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍କତି ଓମ୍ ବିର୍ଲା କହିଥିଲେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ନିଟ୍ ସମ୍ବନ୍ଧରେ ଆଲୋଚନା ପାଇଁ ଦାବି କରିଥିଲେ ଏବଂ ଏହି ପଦକ୍ଷେପ ସ୍ୱରୂପ ନିଟ୍ ପରୀକ୍ଷାରେ ସଂସ୍କାର ଆଣିବା ଲାଗି ଲୋକସଭାରେ ବିଧେୟକ ଆଗତ କରାଯାଇଛି। ସେ କହିଥିଲେ ଦେଶର ଭାବାବେଗକୁ ଦୃଷ୍ଟିରେ ରଖି ଏହି ବିଧେୟକ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଶ୍ରୀ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ ଏହାଦ୍ୱାରା ଦେଶର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇପାରିବ। ବାଚସ୍କତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୂର୍ବରୁ ପୂର୍ବାହ୍ନ 11 ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ଭାରତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିବା ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ସମେତ ଋଷିକାନ୍ତ ସିଂ, ରାଜା ମୁଥୁ ପଣ୍ଡି ଏବଂ ପାରା ପାୱାରଲିଫ୍ଟର ଝଣ୍ଡୁ କୁମାରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନେ ଐତିହାସିକ ବିଜୟ ହାସଲ କରିଛନ୍ତି।
2: ଭାରତ କି ସୁଶ୍ରୀ ମୀରାବାଇ ଚାନୁ ନେ ୱେଟ ଲିଫ୍ଟିଂ କି 48 କିଲୋଗ୍ରାମ ବର୍ଗ କି ପ୍ରତିଯୋଗିତା ମେ ସ୍ୱର୍ଣ୍ଣ ପଦକ ଜିତା ହେ। ଇସ୍ ପ୍ରତିଯୋଗିତା ମେ ଶ୍ରୀ ଋଷିକାନ୍ତ ସିଂ ଚନମ ବମ୍ ତଥା ଶ୍ରୀ ରାଜା ମୁଥୁ ପାଣ୍ଡି ନେ ଉତ୍କୃଷ୍ଟ ପ୍ରଦର୍ଶନ କରତେ ହୁଏ ରଜତ ପଦକ ଜିତା ହେ। ମୈ ସଦନ କି ଓର ସେ ଜିତନେ ୱାଲେ ସଭି ଖିଲାଡ଼ିଓଁ କୋ ଇସ୍ ଐତିହାସିକ ଉପଲବ୍ଧି ପର ହାର୍ଦ୍ଦିକ ବଧାଈ ତଥା ଭବିଷ୍ୟ କେ ଲିଏ ଶୁଭକାମନାଏଁ ଦେତା ହୁଁ।
1: ବାଚସ୍କତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିଥିଲା। ବାଚସ୍କତି କହିଥିଲେ ପ୍ରଶ୍ନୋତ୍ତର କାଳରେ ଅନ୍ୟ କୌଣସି ଘଟଣା ଉତ୍ଥାପନ କରାଯାଇପାରିବ ନାହିଁ ଏବଂ ବିରୋଧୀ ସଦସ୍ୟମାନଙ୍କୁ ପ୍ରଶ୍ନକାଳ ଚଳାଇ ରଖିବା ଲାଗି ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ।
2: ऐसे मान्य सदस्यों के खिलाफ मुझे कार्रवाई करनी पड़ेगी जो सदन की मर्यादाओं परंपराओं को समाप्त करने का प्रयास कर रहे हैं। ये सदन है, सदन की मर्यादा बनाना रखना आपकी जिम्मेदारी है।
1: ରାଜ୍ୟସଭାକୁ ସମାନ ପରିସ୍ଥିତି ଲାଗି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର ପଦକ୍ଷେପ ନେଇ ହଟ୍ଟଗୋଳ କରିଥିଲେ। ଏହା ଜାରି ରହିବାରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11 ରାଜ୍ୟସଭା ଆରମ୍ଭ ହେବା ପରେ କେନ୍ଦ୍ରମନ୍ତ୍ରୀଗଣ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ। ରସାୟନ ଏବଂ ସାର ସମ୍ପର୍କିତ ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ପରେ ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଉପସ୍ଥାପନ ଲାଗି ଅନୁମତି ପ୍ରଦାନ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗୃହରେ ହଟ୍ଟଗୋଳ ସୃଷ୍ଟି କରିବା ଏବଂ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଉପରେ ଆଲୋଚନା ନ କରାଇଦେବା ନେଇ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ଗଣମାଧ୍ୟମକୁ ଶ୍ରୀ ରିଜିଜୁ କହିଛନ୍ତି ଏହି ସଂଶୋଧନ ବିଧେୟକରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାଗୁଡ଼ିକ ବିରୋଧରେ ଦୃଢ଼ ପଦକ୍ଷେପ ନେବା ସହ ଦୋଷୀମାନଙ୍କ ପାଇଁ ସମୟୋଚିତ ଦଣ୍ଡ ପ୍ରଦାନ ବ୍ୟବସ୍ଥା ରହିଛି। ଦୁଇହଜାର ତିରିଶ ମସିହା ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ଲାଗି ଭାରତ ପଦକ୍ଷେପ ନେଉଛି। ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏ କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୁହାଯାଉଛି। ବିଭିନ୍ନ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ ପୂର୍ବକ ଜନସାଧାରଣଙ୍କୁ ହେପାଟାଇଟିସ୍ ସଂକ୍ରମଣ ଚିହ୍ନଟ କରିବା ଏବଂ ଏହାର ନିରାକରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ହେପାଟାଇଟିସ୍ ହେଉଛି ଯକୃତରେ ସୃଷ୍ଟି ହେଉଥିବା ଏକ ରୋଗ। ଏ ବି ସି ଡି ଏବଂ ଇ ଭଳି ପାଞ୍ଚ ପ୍ରକାରର ହେପାଟାଇଟିସ୍ ଭାଇରସ୍ ଥିବାବେଳେ ବିଶେଷ ଭାବେ ହେପାଟାଇଟିସ୍ ବି ଏବଂ ସି ମୁଖ୍ୟତଃ ଯକୃତରେ ରୋଗ ସୃଷ୍ଟି କରିଥାଏ, ଯାହାଫଳରେ ସିରୋସିସ୍ ଏବଂ ଯକୃତ କର୍କଟ ଭଳି ରୋଗ ହୋଇଥାଏ। 2018ରେ ସରକାର ନ୍ୟାସନାଲ୍ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯେଉଁଥିରେ ଜାତିସଂଘ ସମାବେଶୀ ବିକାଶ ଲକ୍ଷ୍ୟ ଅନୁଯାୟୀ ରୋଗ ନିରୂପଣ ଏବଂ ନିରାକରଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାକୁ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହ ସାମିଲ କରାଯାଇ ହେପାଟାଇଟିସ୍ ବି ଏବଂ ସିର ମାଗଣା ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର ଅତ୍ୟଧିକ ବଳ ପ୍ରୟୋଗ ଘଟଣା ସମ୍ପର୍କିତ କେତେକ ଆବେଦନର ଆସନ୍ତାକାଲି ଏକତ୍ର ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଳା ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ବେଳେ ଆକ୍ରମଣର ଶିକାର ହୋଇଥିବା କେତେଜଣ ପୁଲିସ୍ କର୍ମଚାରୀଙ୍କ ପରିବାର ପକ୍ଷରୁ ଆଗତ ଆବେଦନର ଶୁଣାଣି କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଶାନ୍ତିପୂର୍ଣ୍ଣ ଏବଂ ନ୍ୟାୟପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସମ୍ଭିଧାନ ଦ୍ୱାରା ଗ୍ରହଣୀୟ। ସଲିସିଟର ଜେନେରାଲ୍ ତୁଷାର ମେହେଟା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନାରେ ସହଯୋଗ କରିବେ ବୋଲି ସୁପ୍ରିମ୍କୋର୍ଟକୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଗତ ମେ ମାସ 3 ତାରିଖରେ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଏହାର ପୁନଃ ପରୀକ୍ଷା ଘୋଷଣା ସମ୍ଭନ୍ଧିତ ଆର୍ଜେଡି ସାଂସଦ ସୁଧାକର ସିଂଙ୍କ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ କହିଛନ୍ତି ଅନ୍ଲାଇନ୍ ଜରିଆରେ ନିଟ୍ ପରୀକ୍ଷା କରାଇବା ନେଇ ସରକାରଙ୍କ ପ୍ରସ୍ତାବ ଉପରେ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସର ମତାମତକୁ ଅନୁଧ୍ୟାନ କରିବେ। ଜଷ୍ଟିସ୍ ପିଏସ୍ ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଅନ୍ୟ ଏକ ଖଣ୍ଡପୀଠ କହିଛନ୍ତି ଲିଖିତ ପରୀକ୍ଷା ବଦଳରେ ଅନ୍ଲାଇନ୍ ଜରିଆରେ ନିଟ୍ ପରୀକ୍ଷା କରାଇବା କ୍ଷେତ୍ରରେ ଅଧିକ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ଦେଶ ଆଜି ପୂର୍ବତନ ରାଷ୍ଟ୍ରପତି ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଡକ୍ଟର କଲାମ ଏକ ବିକଶିତ ଆତ୍ମନିର୍ଭର ଏବଂ ଦୃଢ଼ ଭାରତର ସ୍ୱପ୍ନ ଦେଖିଥିଲେ। ଦେଶର ମହାକାଶ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ ବିକାଶକୁ ଶିଖରକୁ ନେବା କ୍ଷେତ୍ରରେ ଡକ୍ଟର କଲାମଙ୍କ ଅବଦାନ ଅତୁଳନୀୟ ଥିଲା। ଶ୍ରୀ ବିର୍ଲା କହିଛନ୍ତି ଜ୍ଞାନ ଶୃଙ୍ଖଳା ସରଳତା ଏବଂ ଦେଶସେବାକୁ ସେ ତାଙ୍କ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଥିଲେ। ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବିଶ୍ୱାସ ଓ ନବସୃଜନ ମାଧ୍ୟମରେ ଦେଶ ନିର୍ମାଣର ଭାବନା ଉଦ୍ରେକ କରିବାରେ ଡକ୍ଟର କଲାମ ସଫଳ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ମହାକାଶ ଏବଂ କ୍ଷେପଣାସ୍ତ କାର୍ଯ୍ୟକ୍ରମର ଜନକ ଭାବେ ସେ ଡକ୍ଟର କଲାମଙ୍କୁ ଅଭିହିତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ସେ ଦେଶ ପାଇଁ ସବୁବେଳେ ଏକ ଆଦର୍ଶ ହୋଇ ରହିବେ। ଆସାମରେ ବନ୍ୟା ଜଳସ୍ତର ହ୍ରାସ ପାଉଥିବାରୁ ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ଶିବସାଗର ଗୋଲହାଟ ଜୋରହାଟ ଏବଂ ଚରେଇଦେଓ ଜିଲ୍ଲାର 109 ରିଲିଫ୍ କ୍ୟାମ୍ପରେ 37,000 ଅଧିକ ଲୋକ ଆଶ୍ରୟ ନେଇଛନ୍ତି। କେବଳ ଶିବସାଗର ଜିଲ୍ଲାରେ 66 ରିଲିଫ୍ କ୍ୟାମ୍ପରେ 30,000 ଲୋକ ଆଶ୍ରୟ ନେଇଥିବା ସୂଚନା ଦିଆଯାଇଛି। ସରକାର ମିଶନ ମୋଡ୍ରେ ବିଭିନ୍ନ ସଂସ୍ଥା ସହ ମିଳିତ ଭାବେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟ କରୁଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ପ୍ରଭାବିତ ଜିଲ୍ଲାରେ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ଚରେଇଦେଓ ଜିଲ୍ଲାର ସୋନାରୀରେ ବନ୍ୟା ଯୋଗୁଁ ଆଉ 2 ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 68 ବୃଦ୍ଧି ପାଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆସାମର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ତେବେ ଗୋଲହାଟ ଜିଲ୍ଲାର ନୁମାଲିଗଡ଼ଠାରେ ଘନଶ୍ରୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ 65 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ରାଜା ମୁଥୁ ପାଣ୍ଡେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ମୁଥୁ ପାଣ୍ଡେଙ୍କ ଏହି ସଫଳତା ପାଇଁ ଦେଶ ଗର୍ବ ଅନୁଭବ କରୁଛି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। 2030 ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କିତ କେତେକ ଆବେଦନର ଆସନ୍ତାକାଲି ଏକତ୍ର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ନୀଳାଦ୍ରି ବିଜେ ନୀତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ରାଜ୍ୟରେ ଅବପାତ ଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା ଏବଂ 2030 ସୁଦ୍ଧା ହେପାଟାଇଟିସ୍ ମୂଳୋତ୍ପାଟନ ଲାଗି ସରକାର ନେଉଛନ୍ତି ଦୃଢ଼ ପଦକ୍ଷେପ। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଆଜି ଅନୁଷ୍ଠିତ ହେଉଛି। ସକାଳୁ ତିନିରଥରେ ମଙ୍ଗଳାଳତୀ, ମୈଲମ, ଅବକାଶ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଦ୍ୱିପହର ଧୂପ ଆଦି ଦୈନିକ ନୀତି ସମ୍ପନ୍ନ ହୋଇଛି। ପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ନୀତି ଶେଷ କରାଯିବ। ଏହାପରେ ଚାରମଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋର ଲାଗି ଶେଷ ହୋଇ ବିଜେ କାହାଳି ବାଜିବ। ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ପହଣ୍ଡି ବିଜେ କରାଯିବ। ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିବେ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024ରେ କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ଆଜି ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ମାତ୍ରେ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ ଏହାଦ୍ୱାରା ଦେଶର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇପାରିବ। ବାଚସ୍ୱତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ 2ଟା ଏବଂ ପରେ ଅପରାହ୍ନ 5ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟସଭାକୁ ସମାନ ପରିସ୍ଥିତି ଲାଗି ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ନେଇ ହଟ୍ଟଗୋଳ କରିଥିଲେ। ଏହା ଜାରି ରହିବାରୁ ରାଜ୍ୟସଭାକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଏବଂ ପରେ 3ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟରେ ଅବପାତ ଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସଭା ଭବନରେ ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ସମ୍ଭାବ୍ୟ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛନ୍ତି। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଶୁଖିଲା ରନ୍ଧା ଖାଦ୍ୟ ବଣ୍ଟନ କରାଯିବ। ଅଗ୍ନିଶମ ଏବଂ ଓଡ୍ରାଫ୍ ଦଳକୁ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକ ହେଲେ ସେମାନଙ୍କୁ ବିଭିନ୍ନ ଜାଗାରେ ମୁତୟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: ବର୍ଷା କିମ୍ବା ତଜ୍ଜନିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାହା ଯାହା ତୃଣମୂଳ ସ୍ତରରେ ଯୋଜନାର ଆବଶ୍ୟକତା ଅଛି ସେସବୁ ସମଗ୍ର ଦିଗୁଣ ବ୍ୟବସ୍ଥା ହୋଇସାରିଛି। ଓଡ଼ିଶାବାସୀଙ୍କୁ ଆମର ନିବେଦନ, ସେମାନେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଆସନ୍ତା କାଲି ସନ୍ଧ୍ୟା ପରେ ଯଦି ବର୍ଷା ହୋଇଥିବ ବର୍ଷାର ପ୍ରକୋପ ମଧ୍ୟ କମି କମି ଯିବ। ଆଜି ସନ୍ଧ୍ୟାଠାରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ସମ୍ଭାବ୍ୟ ବର୍ଷା ଆଶଙ୍କା କରୁଛୁ, ତେଣୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ଅନୁରୋଧ।
0: ରାଜ୍ୟବାସୀଙ୍କ ସମସ୍ୟାର ସ୍ଥାୟୀ ପ୍ରତିକାର ସରକାରଙ୍କ ମୁଖ୍ୟ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ଭୁବନେଶ୍ୱର ୟୁନିଟ୍ 2ଠାରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅଭିଯୋଗର ପ୍ରତ୍ୟକ୍ଷ ଭାବେ ଶୁଣାଣି କରି ପ୍ରତ୍ୟେକଟି ଆବେଦନର ତୁରନ୍ତ ଓ ସମୟବଦ୍ଧ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ 1000 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଯୋଗଦେଇ ଅଭିଯୋଗର ଶୁଣାଣି କରି ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ନୂଆପଡ଼ା ଜିଲ୍ଲାର ବୋଡେନ୍ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆଜି 11 ପୁଣ୍ୟତିଥି। ଏହି ଅବସରରେ ସମଗ୍ର ଦେଶ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଭାରତର ମହାକାଶ ଏବଂ କ୍ଷେପଣାସ୍ତ୍ର ବିକାଶ କ୍ଷେତ୍ରରେ ଡକ୍ଟର କଲାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଡକ୍ଟର କଲାମଙ୍କୁ ମଧ୍ୟ ଭାରତର ମିଜାଇଲ୍ ମ୍ୟାନ୍ ବା କ୍ଷେପଣାସ୍ତ୍ରର ଜନକ ବୋଲି କୁହାଯାଏ। 2015 ମସିହା ଆଜିର ଦିବସରେ ସେ ଇହଲୀଳା ସମ୍ବରଣ କରିଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମପଟ୍ଟି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ରାଷ୍ଟ୍ରସେବା ବିଜ୍ଞାନ ନବସୃଜନ ଓ ଆତ୍ମନିର୍ଭର ଭାରତ ଗଠନ ପ୍ରତି ତାଙ୍କର ଦୂରଦର୍ଶୀ ନେତୃତ୍ୱ ସଦାସର୍ବଦା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ କହିଛନ୍ତି। ଭାରତରତ୍ନ ଡକ୍ଟର କଲାମଙ୍କ ସ୍କୃତିଚାରଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶର ପ୍ରତିରକ୍ଷା ଓ ମହାକାଶ ବିଜ୍ଞାନ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ଦେଶବାସୀଙ୍କ ପାଇଁ ଗୌରବର ବିଷୟ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2030 ମସିହା ସୁଦ୍ଧା ହେପାଟାଇଟ୍ସର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ପାଇଁ ଭାରତ ପଦକ୍ଷେପ ନେଉଛି। ଜାତୀୟ ଭାଇରାଲ୍ ହେପାଟାଇଟ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏ କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୁହାଯାଇଛି। ବିଭିନ୍ନ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ ପୂର୍ବକ ଜନସାଧାରଣଙ୍କୁ ହେପାଟାଇଟ୍ ସଂକ୍ରମଣ ଚିହ୍ନଟ କରିବା ଏବଂ ଏହାର ନିରାକରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ହେପାଟାଇଟ୍ସ ହେଉଛି ଯକୃତ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ନିକିତା ଗାନ୍ଧୀ, କଥାଚିତ୍ର ତୁ ଝୁଟି ମେ ମକାର, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଏଥର ଶୁଣନ୍ତୁ ପାର୍ଟନର କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ସୋନୁ ନିଗମ, କୁନାଲ ଗଞ୍ଜାବାଲା, ଶ୍ରେୟା ଘୋଷାଲ ଏବଂ ସୁଜି। ଗୀତ ରଚନା କରିଛନ୍ତି ସାଜିଦ ୱାଜିଦ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସବିର ଅହମ୍ମଦ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକ୍କା ଝକ୍କା।

0: ଓଡ଼ିଆ ନୁଣ୍ଟା କଥା ତେଙ୍ଗା ଖାତିର କିଛି ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲିକିରି ବାଜକୁନ୍ ନାମେ ହେଡ଼ୁ ହେଖା ଯଦି ଠିକ୍ ହିସାବ ନୁ ର ହେଲେ ନାମେ ଯେତେ ଦାତିଲି ବୋଲିକିରି ନାମ ଭାବତ ତାଙ୍କେ ଅର୍ଥ ମାଞ୍ଜା ଯେ ନାମ ସବୁବେଳେ ଚେଷ୍ଟା ନାନତ ଯେ ଏକାନିକିରି ଭଲ ହିସାବ ନୁ ରଥ ରୋଗ ବେମାର ଏକାନିକିରି ନାମାଲ ମାଲ ମାନ ଆ କଥାର ନାମ ଚିନ୍ତା କାମନା କଥା ହେଲେ ଇଦାନ ଭି ନାମ ମାନା ପଲଦାତ କାମା ଯେ ମେଦୁ ଅଣ୍ଟା ଆତିଲି ହେଲେ ରୋଗ ବେମାର ମାନ ହିଁ ମାନ ଏନ୍ଦ୍ରିକେ ରୋଗ ବେମାର ଆର ଇ ଜିଆ ଆର୍ ମେଦୁ ଆର୍ ଇ ଯେନ୍ ପରିବେଶ ଇଦା ଯେତେରେକେ ଯେତେରେକେ ସାଙ୍ଗେ ଇଦା ସମ୍ପର୍କ ଆତିଲି ହେଲେ ନାମ ଯେତେବେଳେ ନାମେ ମେଦୁ ନାସରି ନାମେ ସମ୍ପ୍ରଦାୟ ଉଠି ଇନ୍ନେ ଭାବଦାତ ଯେ ଏକାତ୍ର ନାଦୁ ଲାଗିଆ କାଏଁ ଏକାସାନ ଚୁରଗୁଣି ଝାପଟା ଚିଚକିଚ କାଏଁ ତା ଇନ୍ନଟା ନାମେ ବିଶ୍ୱାସ ରାଚା କିନ୍ତୁ ଧୀରେ ଧୀରେ ଯେତେବେଳେ ନାମେ ବିଜ୍ଞାନ ଉନ୍ନତି ନାଞ୍ଜା ନାମ ଆକାତ ପ୍ରକୃତିରେ ଏନ୍ଦ୍ରିକି ଲାଗା ନାମେ ମେଦୁ ନାସରି ଆରୁ ନାମ ଏକାନିକିରି ନାଣୀ ନାମେ ଅନ୍ଧରି ଇ ପ୍ରକାର କଥାବଦ ଆଗଲି ବାର୍ଚା ଆର୍ ହୁ ହିସାବନୁ ନାମ ସତର୍କ ମାନିକିରି ନାମେ ଜୀବନ ଆଗଲି ଆଗଲି ହୁଆଲଦାତ ହେଲେ ବି ନାମ ଯେତେ ସତର୍କ ମାନିକୁ ହିଁ ଇ ରୋଗ ବେମାର ବନ ନାମ ପୁରାପୁରି ମାନା କାମ ପଲଦାତ ପରିବେଶ ଯେନ୍ତା ବାଦଲାର ହୁ ହିସାବନୁ ଯଦି ନାମେ ଶରୀର ବଧ ଖାପ ଯଦି ପଲ୍ଲା ମହତା ହେଲେ ଇ ରୋଗ ବେମାରୀ ମାନ ହିଁ ସମ୍ଭାବନା ଆତିଲି ତା କଥା ମାଞ୍ଜା ଯେ ପୂର୍ତ୍ତିତ ଗି ସମିଆ ତ ବାଦଲା ରାଲି ବର୍ଷା ଆତିଲି ବିଣା ଆତିଲି ତାପରେ ପାଇଁଆ ଚେଖାବା ରାଲି ଭିନ୍ ଭିନ୍ ସମିଆନୁ ଭିନ୍ ଭିନ୍ ପ୍ରକାର ଫାଡ଼ୁ ହାକରାଲି ଭିନ୍ ଭିନ୍ ପ୍ରକାର ଖାଦ୍ୟପେୟ ହାକରାଲି ଭିନ୍ ଭିନ୍ ପ୍ରକାର ଯେନ୍ ମାନ୍ଦା ହାକରାଲି ହନ୍ନେ ଭିନ୍ ଭିନ୍ ପ୍ରକାର ମେଦୁନ୍ ନାସନା ଭି ସମ୍ଭାବନା ଆତିଲି ତ ଆକୁନ୍ ଯେନ୍ତାକି ଚେପ ପୁଇଆଲି ଇ ଚେପନୁ ଏକେନ୍ ପ୍ରକାର ରୋଗ ବେମାର ମାନ୍ନା ଏଲ୍ଚକା ଆତିଲି ଆ କଥାବନ୍ ବିଶେଷ କରି ଆଲୋଚନା କମାଗେ ଲାଗାନ୍ ଇନ୍ନା ଷ୍ଟୁଡ଼ିଓନୁ ବାର୍ଚକାନାର ଇ ନାମେ ବୁର୍ଲାସ୍ତା ବୀର ସୁରେନ୍ଦ୍ର ସାଏ ଆହୁରି ବିଜ୍ଞାନ ଆଉ ଗବେଷଣା ପ୍ରତିଷ୍ଠାନ ଯେନ୍ ଆତିଲି ଆସ୍ତା ନିଶ୍ଚିତକ ବିଭାଗ ଅନ୍ତା ସହଯୋଗୀ ପ୍ରଫେସର ଡାକ୍ତର ମହେନ୍ଦ୍ର ଏକ୍କା ଆଜ୍ଞା ଘାର ତାବାରା ତାମାନ ମେନତ୍ ଯେ ଇ ବାର୍ଷା ସାମିଆନୁ ଏନ୍ଦିର ଏନ୍ଦିର ରୋଗ ବେମାର ମାନ୍ନା ଏଲ୍ଚକା ଆତିଲି ଆରୁ ଆ ରୋଗ ବେମାର ତି ନାମ ଏକାନେକିରି ସତର୍କ ମାନତ ଆରୁ ନାମେ ଶରୀର ବନ୍ ଠିକ୍ ଇ ଆଙ୍ଗତ ଇ କଥାବନ୍ ତା ଡାକ୍ତର ଏକା ଆଜ୍ଞା ଜୁହାର
1: ଜୁହାର ଜୟ ଧର୍ମେ ବେଲାୟ
0: ଜୟ ଧର୍ମେ ବେଲାୟ
1: ନମା ସଫୁ କୁଣା ବନ୍ଧୁରିନ୍ ଜୁହାର ରେଡ଼ିଓ ଷ୍ଟେସନ୍ ତାର୍ତି ସମ୍ବଲପୁର ଆକାଶବାଣୀ ତାର୍ତି ସଫାରିନ୍ ଜୁହାର ରେଙ୍ଗା ତାର୍ତି ଜୁହାର ଆଶା କାମଦାନ ସଫାର୍ଘି ମେଦୁଦ ବାନେରଦ ଚେପୁନୁ ବହୁତ କିଛି ବିମାରିତ ପୁନା ପୁନା ବିମାରିତ ବାରାଲିଦ ତା ଏନ୍ଦର ଏନ୍ଦର ବେମାରୀ ନାମାଇ ଚେପୁ ଚେଖାନୁ ବାନିଦ ଆଦଘି ବିଷୟନୁ ଟିକେ କାଚ ଲେଖରତ
0: ନିହାତି
1: ଆରୁ ଏସ୍କେ ତାନ ନାମ ବାଛରତ ଆର ରୋଗ ବିମାରୀ ତି ଏନ୍ଦର ପ୍ରିକସନ୍ ହତ ଯେନ୍ତା ତେଙ୍ଗନାର ପ୍ରତି ମାନେ ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍ ଟ୍ରିଟମେଣ୍ଟ ମାନେ ନାମ ଯଦି ସତର୍କ ରଥ ହେଲେ ବିମାରୀ ତି ନାମ ବଛରାଙ୍ଗତ ଆରୁ ବହୁତ ମେଡିସିନ୍ ଖର୍ଚ୍ଚା ମାନଯା କା ହସ୍ପିଟାଲ ଖର୍ଚ୍ଚା ତି ବଛରାଙ୍ଗତ
0: ହେଲେ ପହଲା ଇ ଯେନ୍ ନାମେ ଚେପୁ ସାମିଆନୁ ଯଦି ବଥ ହେଲେ ଏନ୍ଦିର ଏନ୍ଦିର ରୋଗ ବେମାରୀ ମାନନା କି ବେଶୀ ସମ୍ଭାବନା ଆତିଲି ଆରୁ ଏକାନିକ୍ରି ଆଦାତ ମାନି ଆକଥାବନ
1: ସାଧାରଣ ଭାବରେ ନାମ ଯଦି ବିଚାର କାମ ଥିଲେ ନାଷ୍ଟାକ ପାଞ୍ଚଟା ବିମାରୀ ମୁଖ୍ୟତଃ ମାନିତ ଚେପୁ ଚେଖାନୁ ଅଣ୍ଟାତ ମାନାଲିତ ଇ ଯେନ୍ ମଶା ମାଛି ତା ଆଉ ବାଢ଼ିକେ ଚେପୁନୁ ବିଡ଼ନା ଚେଖା ସବ ଲୁହରି ଦାରୁ ରହି ଯେତେବେଳେ ଆମ ଗୁଠି ଚତର ମାନିତ କାମ ଟିକେ ଖାତିର ଆଡ଼ପା ଚାରିଆଡ଼େ ପୁରା ସନସନ୍ତିଆ ମାନିକେଇତ ତା ନା ମଶା ମାଛି ଗୁଟି ବହୁତ ବାଢ଼ିକେ ତା ହୁଦଘି ଲାଗନ ଅଣ୍ଟା ବେମାରୀ ବାଢ଼ିତ ଆରୁ ଅଣ୍ଟା ବେମାରୀ ମାଞ୍ଜା ଆମ ଆରୁ ନାମା ଖାଦ୍ୟ ଯେନ୍ ମନାଲଦାତ ମହାଲଦାତ ଉଦ୍ଘି ଲାଗନ ଅଣ୍ଟା ଆରୁ ଅଣ୍ଟା ମାଞ୍ଜା ଯେନ୍ ନାମା ଟେମ୍ପରେଚର୍ ବହୁତ ସଡନ୍ କମ୍ ମାଞ୍ଜା କିରାତ ତା ଆର୍ଦ୍ରତା ବାଢ଼ରା କିରାତ ତା ନୁ ନାମା ହାୱାନୁ କା ଧୁକାନୁ ଯେନ୍ କିଛିଟା ଇନଫେକ୍ସନ୍ ଆତିଲି ଯେନ୍କି ହାୱା ଲାଗନ୍ ବାଢ଼ିତ ଆରୁ ଅଣ୍ଟା ବହୁତ ମାଞ୍ଜା ଆମୁ ନାମ ନାଲ୍କୁ କାମଲ ଗହଲା ଧାରା କାନଲାର କା ବାହାରି ଗୁଠି କାମାନଲାର ତା ସବୁ କେନ୍ ହେଡ଼ୁ ହେଖା ଗୁଠି ଓଦାର ଆଲିଦ ତା ହୁଦଘି ଲାଗା ନାମା ସ୍କିନ୍ ପ୍ରୋବ୍ଲେମ ମାନଯା କା ଫଙ୍ଗାଲ ଇନଫେକ୍ସନ୍ ବାନଲାର ହୁବଦ ମାନାଲିଦ ଇ ନାଷ୍ଟା ପ୍ରକାର କମନ
0: ବିଶେଷ କରି ମାନାଲିଦ ଏ ଥ୍ରୀ ଏଦାତ ଆଏ ତା ପହଲା ନିମ ଯେନ୍ତା ତେଙ୍କାର ଜି ଇ ନାମେ ଗୁଣିଆ ଯଦି ବଢ଼ରା କେରା କା ଇ ଯେନ୍ ନାମେ ତିଙ୍ଗଲି ଯଦି ବେଶୀ ବଢ଼ରା କେରା ହେଲେ ତମେ ତାର୍ତି ରୋଗ ବେମାର ଫୈଲାରି ବୋଲିକିରି ତା ଉଇ ଯେନ୍ ଗୁଣିଆ ଆତିଲି କା ଇ ତିଙ୍ଗଲି ଆତିଲି ତମେ ତାର୍ତି ଏକା ଏକା ରୋଗ ବୋଧ ନାମେ ସେନ୍କି ଆକ୍ରମଣ କାମନା ଏଲ୍ଚକା ଆତିଲି
1: ତା ପହଲା ବିମାରୀକେ ବାରତ ତା ଗୁଣିଆ ଆରୁ ତିଙ୍ଗଲି ଘି ଲଗାନ ତା ଗୁଣିଆ ତା ହାଲଦାର ଦୁଇ ତିନ ପ୍ରକାର ଗୁଣିଆ ଆତିଲି ଅଣ୍ଟା ମଞ୍ଜାତ ଆନୋଫ୍ଲସ୍ ମସ୍କିଟୋ ବାନାର ଅଣ୍ଟା ବାନାର ଚିକୁନ୍ ଗୁନିଆ ଯେନ୍ ଡେଙ୍ଗୁ ଫିବର କାନୁ ଆଡ଼ିସେ ଜିପ୍ଟି ବାନାର କାହା ଟାଇଗର ଛାପ ଗୁଣିଆ ଯେନ୍ ବାନାର ଷ୍ଟ୍ରିପ୍ ଷ୍ଟ୍ରିପ୍ ରହିତ ବାଘ ଲେଖା ଷ୍ଟ୍ରିପ୍ ରହିତ ଆଦ ଉଲ୍ଲାଭ କେନ୍ ପାରମିତ
0: ଆଚ୍ଛା
1: ଆର ଇ ଆନୋଫିଲସ୍ ମସ୍କିଟୋ ବନ୍ ବାନାର ଆଦ ବିଡ଼କନାଗେ ପାରମତ ମାନଲେ ପାରି ବିଡ଼ି ପୁତନାଗେ ପାଇ ବିଡ଼ାରକନାଗେ ଅନ୍ଧ୍ରିଆ ଅନ୍ଧ୍ରିଆ ଯେନ୍ ଭୋର ଭୋର ଯେତେବେଳେ ଟିକେ ଅନ୍ଧାର ରହିତ କା ବିଡ଼କନା କେନ୍ ଅନ୍ଧାର ମାନିତ ହୁଦଗି ଲାଗନ ହୁଦଗି ଟିକେ ପ୍ରାଦୁର୍ଭାବ ବାଢ଼ିକେ ତା ହୁଦ କମଲି ମ୍ୟାଲେରିଆ ବନ୍ ନମାଏ କାମିତ ମ୍ୟାଲେରିଆ ବିମାରୀ ଯେନ୍ କମନ୍ ବନାର ମ୍ୟାଲେରିଆ ବନାର ତା ଆରଣ୍ଟା ମାନଯା ଚିକୁନଗୁନିଆ ତ ମ୍ୟାଲେରିଆ ଆରୁ ଚିକୁନଗୁନିଆ ଡେଙ୍ଗୁ ଘି ମେନ୍ ଡିଫରେନ୍ସ ବୋଧେନ୍ଦର ମ୍ୟାଲେରିଆ ବୋଧେନ୍ଦର ମାନତ କମ୍ପ ଜ୍ୱର ବନାର ଥଣ୍ଡା ଲାଗଦ ବହୁତ ଜୋରେ ପାଇଁ ଲାଗଦ ଆରୁ ନାଣି ଦନ୍ଦରଦ ଆରୁ ନାଣି ବଧ ଛାଡ଼ି ଛାଡ଼ି ଅନ୍ଦରଦ ପାଇରି ଅନ୍ଦରଦ ବିଡ଼କନାକି ଅନ୍ଦରଦ ମାନଲେ ଇନ୍ନା ଅନ୍ଦରାଦ ଫେର ନାନୁଲା ଅନ୍ଦରଦ କା ଦୁଇ ଦିନ ଅମ୍ବଦର ଅନ୍ଦରଦ ବୋଧ ମାନଯା ମ୍ୟାଲେରିଆ ବୋଧ ଆରୁ ଚିକୁନଗୁନିଆ ଡେଙ୍ଗୁ ଫିବର ବୋଧ କଣ୍ଟିନ୍ୟୁଅସ୍ ପ୍ରାୟ ଅନ୍ଦରିତ ମାନେ ଆରୁ ବହୁତ ଜୋରସେ ହେଡ୍ ଟୁ ହେଡ୍ ଖାତ ବୋଲି ନୁଜଦ ଜଏଣ୍ଟ ଗୁଠିତ ପେନ୍ ମାନଦ ପୁରା ମାନେ ହାଡ଼ ଭଙ୍ଗା ଦେନ୍ ପୁରା ଦେନ୍ ହେଡ୍ ଟୁ ହେଖା ପୁରା ନୁଜଦ ଏତଗନ୍ ମାନେ ପୁରା ହଚଲ ବୋଧ ପୁରା
0: ଛିଡ୍ରାକାନା
1: ଲେଖା ଲାଗଦ ତାପରେ ଡେଙ୍ଗୁ ଆରୁ ଚିକୁନଗୁନିଆ ଆରୁ ଅଣ୍ଟା ଡେଙ୍ଗୁ ଘି ସିମ୍ପଟମ୍ ଆତଲି ମେଦୁନୁ ଯେନ୍ ପାଣ୍ଡ୍ରୁ ହେସୁ ବନାର ପ୍ଲେଟଲେଟ୍ କାଉଣ୍ଟ ବନାର ଲାଲ ହେସୁ ଅଣ୍ଡା ଥିଲି ପାଣ୍ଡ୍ରୁ ହେସୁ ଅଣ୍ଡା ବନାର ତ ପାଣ୍ଡ୍ରୁ ହେସୁ ପ୍ଲେଟଲେଟ୍ ବନାର ତ ଆ ବୋଧ କମ୍ବ୍ରି କେଦ ମାତ୍ର ତାତ କମ୍ବ୍ରକୁ ନେଦର ମାନତ ବ୍ଲିଡିଂ ମାନନା ଘି ଚାନ୍ସ ଆତଲି ତା ପ୍ଲେଟଲେଟ୍ ବୋଧ ଏନ୍ଦର ରକ୍ତ ଜମାଟ ଘି ଲଗାନ ସାହାଯ୍ୟ କାମି ତାତ କମ୍ବ୍ରି କେଦ ବାକେନ୍ ହେସୁ ବୋଧ ମାନେ ଜମାଟ ମା ବାନ୍ଧି ତା ବ୍ଲିଡିଂ ଗୁଠି ଠୁଣିନ୍ତି ହାନୁନ୍ତି ହାନୁ ଗୁଠି ଲାଲ ମାନକଦ ତାକି ଚାନ୍ସ ରହେ ତ ହୁ ବୋଧ ମେନ୍ ଡିଫରେନ୍ସ ମ୍ୟାଲେରିଆ ଆରୁ ଡେଙ୍ଗୁ ଆରୁ ଚିକୁନଗୁନିଆ କି ଚିକୁନଗୁନିଆ ନୁ ତା ହତ୍କି ବ୍ଲିଡିଂ ହି ପ୍ରୋବ୍ଲେମ୍ ମଲା କିନ୍ତୁ ହେଡ୍ ବେକତ୍ ବହୁତ ନୁଜି
0: ନୁଜି ତ ଇ ପ୍ରକାର ଯଦି ବେମାରୀ ଯଦି ମାଞ୍ଜା ହେଲେ ଇଦନ୍ ଭଲ ମନା ଗିଲେ କାନେ କାନେ କାମନା କଥା
1: ଏକ ତାଣ୍ଟା ସିମ୍ପଟୋମେଟିକ ପହିଲା ତ ଯଦି ମାଞ୍ଜା କିରାଦ ବାକି ନା ମାଦାର ମହତ ପାରାସିଟାମଲ ନାଣି ଘି ଲଗନ ମହତ ଫେର ମ୍ୟାଲେରିଆ ଘି ଲଗନ କ୍ଲୋରୋକିନ କା ଆର୍ଟିସୁନେଟ୍ ଟାବ୍ଲେଟ୍ ଯେନ୍ ହକରାଲି ସଫା ହସ୍ପିଟାଲ ନୁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ନୁ ହକରାଲି ତ ଆଦାନ ମହତ ଆରୁ ଡେଙ୍ଗୁ ଫିବର ଘି ଲଗନ ଫେର ପାଣ୍ଡ୍ରୁ ହେସୁ ହି ଚଢ଼ାବାନାର ଆରୁ ବାକି ସିମ୍ପଟୋମେଟିକ ଯାହା ଯେନ୍ ଆଣ୍ଟିବାୟୋଟିକ ଚର କା ଲାଣି ଘି ଲଗାନ ପାରାସିଟାମଲ ଚର ତାଦନ ମା ମାନନା ଘି ଲଗାନ ଏନ୍ଦର କାମ ମା ମାନନା ଘି
0: ଲଗାନ ଇଜ୍ ବେଟର ଦେନ୍ କ୍ୟୁର ବୋଲିକିରି
1: ବନ୍ଦ କାମ ତାର ଇଏ ଯେନ୍ତା କି ମଶା ଗୁଠି ମା କର ଦୁଲା ଆରୁ ବିଡ଼କନାଗେ ଗୁଠି ଯେନ୍ ନାଲକୁ ଯଦି ବାହାରି ଅକଲ ଦାତ କେନ୍ଦ୍ର ଫୁଲ ସାର୍ଟ ଆତ ତାର କତକା ଫୁଲ ପ୍ୟାଣ୍ଟ ପୁରା ତ ଯେନ୍ ହାଫ୍ ପ୍ୟାଣ୍ଟ ଆରୁ ଯଦି ଖାଲି ମେଦିନ ଅକର ବାକିନ ବାଗେ ପାରମତ ତା ହୁଦାନ ଗୁଠି ଏରତ ଆରୁ ଆଖପାଖ ଯେତକି ଆତଲି ଯେନ୍ ମେନ୍ ଆମକୁ ଗୁଠି ଯେନ୍ ରାଇ କେଇଦ ଜାମ୍ରିଆରୁ କହିତ ଯେନ୍ତାକି ଟାୟାର ଖାତିର କିଛି କାସେଣ୍ଟା ଭଙ୍ଗା ବାଲ୍ଟି ଖାତିର କିଛି ଖୁରୀ ଗିନା ଖାତିର କିଛି ହୁନୁ ଗୋଟେ ଆମୁଦ ରହିକି ନାଲ ନର୍ଦ୍ଦମା ସାଇଡ୍ ନଥିଲି ସଫା ମା କାମ ଅଲଦା ବାକି ନାନୁ ମଶା କି ଉଠିକି ବାଗେ
0: ବଂଶ
1: ବିସ୍ତାର କାମି ହୁ ପରେ ଗୋଟେ ସଫାଇଅତ ଆର ଆଶା ଯେତକି କାଚରା ଗୁଠି ସାଫ ସୁତୁରା କାମତ ଆରୁ ମାହା ଚୁତନା ବାକେନ ମଶାରୀ ଯେନ୍ତା ହେଲେ ବି ଲଗାବାର ହନ୍ଦର ସେ ମଶା ଏଥର ଚେହି ମାଥର କିନ୍ତୁ ମଶାରୀ ଲଗାବାର ହନ୍ଦ୍ରନାଥ ବନେ
0: ଆରୁ
1: ଫେର ମଶା ଡେମାଗି ନା ନେଲା ଇଲେକ୍ଟ୍ରି ବାଲା ହାଖରାଲି ବ୍ୟାଡମିଣ୍ଟନ ରାକେଟ ତାଦା ନିଜା ଖାତର ତାତି ହି ଯଦି ଅଣ୍ଟା ଯୋଡ଼େ ମଶାରୀ ଲଗା କର୍ଚ୍ଛା ଘେରା ତାଦା ନାମ ଡେମାଙ୍ଗତ ଆରୁ କିଛି କ୍ରିମ ହିଆ କ୍ରିମ ମଶା ପ୍ରିଭେନ୍ସନ ଘି ଲଗାନ ମଶା କ୍ରିମ ଲଗାବାଙ୍ଗତ ମେଦନ ଯଦି କାନା ହି ନାଥିଲି ବିଡ଼କନା କେନ୍ କାହିଁକି ନା ମଶା କ୍ରିମ ଲଗାବ ତାର ନାଲଖୁ କତ କିମ୍ବା ମଶା ବତୀ ହି ଲଗାବା ଅଙ୍ଗତ ଆରୁ ଅଣ୍ଟା ବିମାରୀ ମଜା ନା ମାଛି ଘି ଲଗାନ ତିଙ୍ଗିଲି ଘି ଲଗାନ ତ ତିଙ୍ଗିଲି ଦେନ୍ଦର କାମତ ଅନ୍ନା ମହନାନୁ ଯଦି ଖୁଲା ରଦ ବାକି ନାନୁ ଅକଦ ତା ଆଦ ଅକଦ ଆରୁ ଯେନ୍ ଆଦେନ୍ଦର କାନ ବାହାରି ମାଇଲା ନକି ରଦ ଏକାସନ ଲେଟ୍ରିନ୍ ନକି ରଦ କାଚରା ନକି ରଦ ତା ହେଡ଼ୁନୁ ତାହା ଅନ୍ଦରଦ ବିମାରୀ ବନ ଫେର ଖାଦ୍ୟ ନୁ ଅକଦ ନା ଅନ୍ନା ମହନା ଯଦି ଖୁଲା ରଦ ଆନୁ ଅକଦ ବାକି ଫେର ଆଦାନ ଯଦି ନା ଅନଦ ମହତ ବାକେନ ବିମାରୀ ବନ୍ଦ ନାମା କୁଲୁଗେ ବାରଦ ଆରୁ ଝାଡ଼ା ବାନ୍ତି ହୁଡ଼ା ବିମାରୀ ଗୁଠିତ ବାନଦ ତା ହୁଦାନ ଆରୁ ଜଣ୍ଡିସି ଅଣ୍ଟା ମାନିତ ତିଙ୍ଗିଲି ଘି ଲଗାନ ତା ହୁ ଯେନ୍ ଖାଦ୍ୟପେୟ ନୁ ଅନ୍ୟ ମାନିତ ତା ହୁଦାନ ଏସ୍କେ ବାଛା ବତ ନାମ ତିଙ୍ଗିଲି ଯେନ୍ତା ସାଫ ସୁତୁରା ମେନ୍ଲି ଇଅତ ଆରୁ ଗରମ ଗରମ ଅନ୍ନା ମହନା ଗୁଠିନ ଥଣ୍ଡା ମା ମନା କଥା ଥଣ୍ଡା ନୁ ବାଗ୍ୟେ ଆର୍ ଟିକେ ଅକିତ ତା ଗରମ ଗରମ ଯେନ୍ତା ଅନତ ମହତ ଆରୁ ସାଫା ଚିନିସ ଢାପ ତାର ଇଅତ
0: ଠିକ ଠିକ ଠିକ
1: ଖୁଲା ମାଇନା କଥା ଯେତକି ବେଲେ ଢାପା ଆରୁ ଇଆଗେ ଚେଷ୍ଟା କାମତ ହେଲେ
0: ହେପାଟାଇଟିସ୍
1: ଏ ଆରୁ ଇ ଆରୁ ଅଣ୍ଟା ମନାଲି ଟାଇଫଏଡ୍ ବନାର ଟାଇଫଏଡ୍ ଜ୍ୱର ଯେନ୍ ବାନାର ଯେନ୍
0: ଆର୍
1: ଟାଇଫଏଡ୍ ଜ୍ୱର ଦି ହଉଦଣ୍ଟା ଜୀବାଣୁ ବାହକ ତାମୁନୁ ଯେନ୍ ମଇଲା ଅମ୍ମୁ ରଞ୍ଜାତ କା ମଇଲା ଖାଦ୍ୟ ନୁ ଯେନ୍ ରହିଦ ଆ ହିସାବ ନୁ ବାରିଦ ଅମ୍ମୁ ଥ୍ରୁ ନୁ ହେପାଟାଇଟିସ୍ ଏ ଇଦି ଅମ୍ମୁ ହିସାବ ନୁ ବାରିଦ ଅମ୍ମୁ ନୁ ମିଶ୍ରି ଦାରୁ ଯେନ୍ ଯଦି ମଇଲା ଅମ୍ମୁ ରଦ ଡ୍ରେନ୍ ଗୁଠି ନେକା ସେନ ଯେନ୍ ପାଇପ୍ ନା ହେ ସପ୍ଲାଏ ଲିଦା ଯଦି ମଇଲା ହଁ ଲେଟ୍ରିନ୍ ପାଇପ୍ ଗୁଠି ଦିଆଯୁନ କଦ ପକେ ନେକା ସେ ଭଙ୍କା ରଦ ପାଇପ୍ ନୁ ତା ଅମ୍ମୁ ନୁ ମିଶ୍ର କଦା ଜୀବାଣୁ ଦାରୁ ବାରଦ ନାମା କୁଲୁଗେ ତନ୍ନା ମହନାନୁ ଅମ୍ମୁ ଯେନ୍ ହାପାଲ ଦେତ ମାଇଲା ଅମ୍ମୁ ଆର୍ ନୁ ବାରିଦ ତା ହୁଦାନ ଏସ୍କେ କାମତ ନାମ ଅମ୍ମୁ ଗୁଠିନ୍ ଯଦି ନାମ ଫୁଟାବ ତାରୁ ଯଦି ହାପତ ଫୁଟାବ ତାରୁ ଢାପ ତାର ଇଅତ କିମ୍ବା ଇନା ନେଲା ଫିଲ୍ଟର ହି ହାଖରାଲି ଯେ ନାକ ଆଗାଡ଼ ହାଖରାଲି ତା ଦାନ ଫିଲ୍ଟର କାମତର ହାପତ ହେଲା ହିଁ ହୁ ବିମାରୀ ଗୁଠିନ୍ତି ବାଛରାଙ୍ଗ
0: ହେଲେ କଥା ମାନଯା ଯେ ନାମ ସଫା ମାନେ ସାଫ ସୁତରାର ଅମ୍ମୁ ବନ ହାପନା କଥା
1: ହଁ ଯେତକି ସାଫ ସୁତରା ମୁତ୍ର ଗରମ ଗରମ ମାଣ୍ଡି ଉଠିନ ନତ କା ସବଜି ଯେତକି ବି ଅନ୍ନା ମହନା ସବ ଗରମ ଅନତ ଆର ଅଣ୍ଟା ମାନେ ବାହାରିନ୍ ତା ଖାଦ୍ୟ ବନ ଯେତକି ପାରୁ ପର୍ଯ୍ୟନ୍ତ ଆଭଏଡ୍ କାମତ ବାହାରି ଯେନ୍ ରାସ୍ତା କଣ ହାଖରାଲି ଏରାଲ କାର ବହୁତ ଜାଗା ନୁ ତିଙ୍ଗିଲି ଭଣ ଭଣ ଭଣ ଭଣ ପୁରା କୁଦାଲକି ରଦ ଆ ଖାଦ୍ୟ ନୁ ଅକାଲକି ରଦ ଆଦାନ ଇନ୍ ସାଫାର ଅନାଲନାର ମହାଲନାର ତା ଆଦାନ ଗୁଠି ନାମ ଯେତକି ପାରୁ ପର୍ଯ୍ୟନ୍ତ ବ୍ୟବହାର ମା କାମ ତାତକ ଭଲ ବାଛରା ଅଙ୍ଗତ
0: ଆରେ ଏରା ଖାତିର ଯେ ଟାଉନ ନୁ ଗୁଠି ଯେନ୍ତା ଆ ଅର୍ତୁ ଆଲାସି ଭଲ କରି ମା ନର ଦାସ ଚାପଦାସ ଇନ ବଥାଲ କର ସାଇଆ ବଥାଲ କର ଦର ବି ଚିଆର କର ନାମ ବି
1: ହଉ ଦେ ଅଣ୍ଡା କଥା ଯେତେବେଳେ ନାମ ଲେଟ୍ରିନ କାଲ ଦାତ କା ବାହାରିନ ତା ଅଣ୍ଟେ ନାଲଖୁ କାମାଲ ଦାତ ତା ଅଡ଼ପାନୁ ଯେତେବେଳେ ବାରାଲ ଦାତ ଲେଟ୍ରିନ ତି କା ବାହାରିନ ତି ତ ହେଖା ଗୁଠି ନାମ ହେ ବାନେକରି ସାବୁନ୍ତି ଲଣ୍ଡା କଥା ହେଖା ହେଲା ହେଡୁ ହେଖା ସବ ବାନେକରି ଲଣ୍ଡର ତାନ୍ତିନ ଯାଇକରି ନାମ ଅନ୍ନା ମହନା ଗୁଠିନ ଏସନା କଥା ଅନ୍ନା ମନା କଥା ଯେତିକି ସାଫ ସୁତରା ର ତାତକ ବାନେ ମନ
0: ମାନେ ମନ ଇଦନ ଟାଉନ ତା କଥା ତେଙ୍କର ହେଲେ ପଦ୍ଦାନ ଗୁଠି ନିର୍ମାଣିକା ନାମ ଯେନ୍ ଆମୁ ବ୍ୟବହାର କମାଲ ଦାତ ବିଶେଷ କରି ନେଖେ ତୁଷା ତେଲି ହେଲେ ତୁଷାନ୍ତି ମଲା ହେଲେ ଯୋଡ଼ନ୍ତି ଅନ୍ଦ୍ରାଲନାର ମଲା ହେଲେ ଇ ଏକ ମୁଡ଼ାନ୍ତିକା ବନ୍ଦ କାଟାନ୍ତି ଅନ୍ଦ୍ରାଗିରି ମାନେ
1: ପାଡ଼ା ପାଟକି ନୁହଦାନ ନାମ ଫୁଟାବ ତାରୁ ହପତ ଫୁଟାବ ତାରୁ ଠାଣ୍ଡା କାମଚକାବା ଦାଦାନ ଫେର ଇଦର କପଡ଼ା ତିହ ଅଣ୍ଟା ମାନେ ଛାଣାଙ୍ଗତ ଫିଲ୍ଟର ଯଦି ମଲା ଦିନ କପଡ଼ା ଦୁଇ ତିନି ଲେୟାର ଚରାରୁ ଆଣିକି ଢାଲ ରହିଲେ ମୋଟା ମାଇଲା ବୋ ତାନୁ ଛାଣ୍ରା କେରା ତ ଯେତକି ଆରୁ ଜୀବାଣୁ ଭୂତାଣୁ ତ ମା ଛାଣ୍ରି ଦିନ ଆଦ ମା ହିଏ ଥିରି
0: କିନ୍ତୁ ଯଦି ନା ଫୁଟା ବୋଚ ଥାଲେ
1: ହଁ ଦାନ ଫୁଟା ବୋଚ ଥାଲେ ଆଦ କ୍ଷିୟକତ ଫୁଟା ବୋଧ ବାନେକିରି ପୁରା ଫୁଟା ବୋଧ ପାଞ୍ଚ ଦଶ ମିନିଟ ପୁରା ଫୁଟର ଦାନ୍ତି ନା ଦାନ ଠାଣ୍ଡା କାମଚ ତାରୁ ଢାପ ତାରୁ ହାପ ଥାଲେ ମାନଦ
0: ବୋଲେ ଇ କଥା ଟିକେ ଧ୍ୟାନ ଧ୍ୟାନ କାମଲା ଆଉ ଇଦାନ ତ ବାଜକାର ଆମୁ ଗେ ଲଗାନ ତାର ପରେ ପରେ ଆର କଥା ତେଙ୍ଗା
1: ହାୱା ଘି ଲଗାନ ନିଶ୍ୱାସ ପ୍ରଶ୍ୱାସ ଯେନ୍ ହୁଆଲ ଦାତ ହାୱାନୁ ଧୁକାନୁ ତ ହଉ ମେନଲି ଭୂତାଣୁ ଭାଇରସ ଭାଇରସ କୁଠିବ ହାୱାନୁ ବାଗ୍ୟେ ଟ୍ରାନ୍ସମିଟ ମାନିତ ଯେନ୍ତାକି ନମାଏ ଥଣ୍ଡା କାଶ ମାନେ ନର୍ମାଲ ଥଣ୍ଡା କାଶ ମାନଙ୍କ ଭାଇରାଲ ଫିଭର ଯେନ୍ ବାଦାତ ତାର ଅଣ୍ଟା ମାନେ ଯେତେ ଫ୍ଲୁ ଆକୁ ନିନା ନେଲା ବାର୍ଡ ଫ୍ଲୁ ଯେନ୍ ମାନାଲିଦ ଆରୁ ମାଝାନୁ କୋଭିଡ ଯେନ୍ ବିମାରୀ ବାର୍ଷିକି ଚାଦ ଉଗୁଡ଼ା ଗୁଠି ମେନଲି ନମା ହାୱାତି ଟ୍ରାନ୍ସମିଟ ମାନିତ ତା ହୁଦଘି ଲଗା ନେଦର କାମ ଯେତେବେଳେ ବି ନାମାଗି ଯଦି ଥଣ୍ଡା ଧରିକି ଚିତ ତା ନାମ କୋସିସ କାମ ଯେ ଭିଡ଼ ଭଟକା ଗେ ଆମତ କା ଲାଗେ କାହିଁକିନା ଭିଡ଼ ଭଟକା କହତ ନିମାଗେ ଥଣ୍ଡା ଯଦି ଧରିକି ଚିତ ଭିଡ଼ ଭଟକା ନେ ନିଭାସ୍ତି ଆର ଅଣ୍ଟା ଆଲସ୍କେ କହତ ଫେର ଆନ୍ତି ନା ଆର ଅଣ୍ଟା ଆଲସ୍କେ କହତ ତା ଯେତକି ପାରୁ ପର୍ଯ୍ୟନ୍ତ ଆଡ଼ପାନୁ ରେଷ୍ଟ ଖତ ଆର ଭିଡ଼ ଭଟକା ଗେ ଆମତର ଖା ଆର ଯଦି ବି କାଲ ଦାତ କା ନେଖା କାଚ ଲେଖରାଲ ଦାତ ହେଲେ ଥୁମଣାକୁ ଠୁଣି ନଣ୍ଟା ରୁମାଲ କା ମାସ୍କ ଅଣ୍ଟା ଚିଅତାରୁ କାଚିଲେ ଖରତ ହେଲେ ଆ ଜୀବାଣୁ ବୋଧ କା ଭୂତାଣୁ ବୋଧ ଆ ଦୁସରା ଆଲାର୍ଗେ ମା ଡେକିତ କା କମ୍ ଡେକତ ଯଦି ନାମ ଅଣ୍ଟାସ୍କେ ନାମାଗେ ଥଣ୍ଡା ଧାର୍ କିଚିତ ଆରୁ ଚାହାନୁ ଆମତ କାଚିଲେ ଖରା ଟିକେ ଗେଚ୍ଛାନ୍ତି ଆଲାସ୍କେ ନେ କାଚିଲେ ଖରତ ହେଲେ ନାମ ପ୍ରିଭେଣ୍ଟ କାମାଙ୍ଗତ ଆସ୍କେ ଟ୍ରାନ୍ସମିଟ କାମାଗେ
0: ତ ନାମ ଯଦି ଟିକେ କେୟାରଲେସ୍ ମାଞ୍ଜକାତ କେରକାତ କା ଯଦି ଅବହେଳା ମାଞ୍ଜକାତ ହେଲେ ନାମେ ତ ଅସୁବିଧା ମାନ ଦୁସରା ଆଲାର୍ଗେ ବି
1: ଦୁସରା ଆଲାର୍ଗେ
0: ତ ଇନେ ଯଦି ଧର ଯେହେତୁ ବର୍ଷା ଚେଖାନୁ ନାମ ହିଁ ଆଡ଼ପାନୁ ତା ସବୁବେଳେ ବି ରା ପଲ୍ଦା ତେନ୍ଦ୍ରକି ନାମ ଯଦି କମାଣି କୁଠାଣି କାମ ଥାଲି ଯେ ନାମେ ପରିବାର ଚାଲର ନାମ ଚାଲରତ ଆଉ ସବୁବେଳେ ଆଡ଼ପାନୁ ହିଁ ପଲ୍ଦା ତେରା ନାମ କଦ ବାହାରି ନାଲ୍କୁ କାମାଗେ ତା ଇନୁ ଇ ପ୍ରକାର ମାନେ ବେମାରୀ ମାନନା ସ୍ୱାଭାବିକ ଦୁ ଘା ଘା ମାନକ ଯଦି ମାଞ୍ଜା କେରା ହେଲେ ଏକାନିକି ଆଦିଗେ ମାନେ ଚିକିତ୍ସା କାମନା କଥା ଆଡ଼ପାନୁ କା ଡାକ୍ତର ତେରା କାନା କଥା ଇନ୍ଦ୍ରବ
1: ଯଦି ହାଲକା ଲାଣି ଧରାଲି କା ହାଲକା ମେ ହେଡ୍ ହେଖା ଗୁଠି ନୁ ଜାଲି ବାକି ଆଡ଼ପା ନୁ ହିଁ ନାମ ଟାବଲେଟ୍ ମହାଙ୍ଗତ ଆରୁ ଫୁଟାବ ତାର ଅମୁନ୍ ହାପତ କା ଗରମ ଗରମ ମାଣ୍ଡି ଆଢ଼ା ଅନତ ମହତ ଆରୁ ଆଡିକୁଏଟ୍ ରେଷ୍ଟ ହତ ରେଷ୍ଟ ବୋଧ ମଞ୍ଜା ମେନ୍ ଫେର୍ ହେଡ୍ ହେଖା ନୁ ଜାଲିକି ରତ ଫେର୍ ନାଲ୍କୁ କାମତ ବାକି ଫେର୍ ବାଢ଼ର କତ ତ ଟିକେ ରେଷ୍ଟ ଦରକାର ଆରୁ ଯଦି ବେଶୀ ଯଦି ଅସୁବିଧା ଲଗାଲି ଲଗାଲି ଯିଏ ପଲଦାନ ସାମ୍ଭଳା ଲେଖା ବାକି ଇମିଡିଏଟ୍ ହସ୍ପିଟାଲ୍କେ କାନା କଥା ଆରୁ ଡାକ୍ତର୍ସ କି ପରାମର୍ଶ କାମିକିରି ମାଦାର ଗୁଠି ମହନା କଥା ଆରୁ ଅଡ଼ପନ ମନିଚ୍ଛା ମାଦାର ମୁକୁନିମା ମାନେ ଯେନ୍ତାକି ମାଲାରିଆ ଇଲଗାନ ପାରାସିଟାମଲ୍ ଚାଲ ରହ କିନ୍ତୁ ଡେଙ୍ଗୁ ଫିଭର କି ଲଗାନ ଏନ୍ଦର ମଞ୍ଜେ ଖାଲି ପାରାସିଟାମଲ୍ ଅଣ୍ଟା ଅଣ୍ଟା ଏନ୍ଦରକା ହେଡ୍ ଡକ୍ଖାନ ଜାଲି ଦରଜ ବଟିକା ମୁହଚନ୍ ଦରଜ ବଟିକା ହଉ ଡେଙ୍ଗୁ ଫିଭର କି ଲଗାନ ବିପଦ ବ୍ଲିଡିଂ ପ୍ରୋବ୍ଲେମ୍ ମାନାଲ କି ରହ ତାହୁ ବ୍ଲିଡିଂ ମନ ଆହୁରି ବଢ଼ା ହୋଇଛି ତାହୁ ଚିନିଜ ଗୁଠିନ ଏ ନାତଲି ଯେ ନା ଲାଣି ମାନାଲି ତା ଆତଲି ଟାବଲେଟ୍ ମହଞ୍ଚନ ହୁଦାନି ବାନାକତ ବନେମାଲି
0: ବନେମାଲି ଆରୁ ହନେ ହିତା ଟାବଲେଟ୍ କା ମାଦାର ମକୁନ ଏକା ନାଣି କା ଅସୁବିଧାର ନାମେ ହେଲେ ଠିକ ମାନି କିନ୍ତୁ ଯଦି ଭୁଲ ମାଦାର ମହଚ ଭୁଲ ସମିଆନୁ
1: ଖରାପ ହେଲେ
0: ନାମେ ଆରୁ ହି ଅସୁବିଧା ମାନ ତାଦିକି ନିଶ୍ଚିତ ଭାବେ ନାମେ ଯେନ୍ ଚାହନୁ ନେଇ ଡାକ୍ତର ଆଜ୍ଞା ଘରର କାରଣ ଡାକ୍ତରୀ ଲାଇନ୍ ତାହାଲାର ଗୁଟିର ତାହେଲେ ପରାମର୍ଶ
1: ପରାମର୍ଶ ହନା
0: କଥା ଇ ମାଦାର ଗୁଟି ମହନା କଥା ଇତା ନି ହୁଣ୍ଡା ଧ୍ୟାନ ଚିନା କଥା
1: ଆରୁ ଅଣ୍ଟା ବିମାରୀ ସାଧାରଣ ମାନେ ଝାଡ଼ା ବାନ୍ତି ଯେନ୍ତା କଲେରା ଅଣ୍ଟା ମାନେ ଦିଥର ବହୁତ ଟାଇମ୍ ହୁଏ କଲେରା ବହୁତ ମାନେ ବର୍ଷା ସିଜନ ଷ୍ଟାର୍ଟ ମାନଜା ମାନେ କଲେରା ମାନ ହି ମାନ ତ ବହୁତ ମେନଲି
0: ମେନଲି
1: ଆମ୍ମୁ ହି ଲଗାନ ଆମ୍ମୁ ଯେନ୍ ମାଇଲା ଆମ୍ମୁ ଗୋଟେ ଯେନ୍ ହାପଦାତ ବାହାରି ପାହାଡ଼ ପାଟକିନୁ ବାହାରି ଗୋଟେ ଝାଡ଼ା କାନାର ଲେଟ୍ରିନ୍ ସଫାରସନ୍ ମାରିଲା ଦିନ ଲେଟ୍ରିନ୍ ରାଜକୁନି ଅଣ୍ଟା ପାହାଡ଼ ପାଟକିନ ତା ଲାଗି ଅଭ୍ୟାସ ହେଲି ବାହାରି ଡାଣ କାନାନୁ ବଢ଼ିଆ ଲାଗି ଲେଟ୍ରିନ୍ ଟିକେ ବନେବା ଲାଗି ତ ବାହାରି ଯେନ୍ ଡାଣ କାନାର ଏନ୍ଦର ବନିକା ହୁ ଡାଣ ନୁ ଗୋଟେ ବିମାରୀ ବହୁତ ବଢ଼ରି କେ ତ ଯେତେବେଳେ ବର୍ଷା ମାନିଦ ଡାଣ ଗୁଠି ସବ ଆମ୍ମୁନୁ ବଢ଼ରି ତାରୁ ଆମ୍ମୁନୁ ମିଶ୍ରିତ ତୁଷାନୁ ମଞ୍ଜା କା ନଦୀ ନାଲାନୁ କା ପୋଖରୀନୁ ସବ ମିଶ୍ରାତ ତ ଆଦାର ନାମ ଏମା କାଲଦାତ ବା କେନ୍ ଆମ୍ମୁ ଟିକେ ହାପା ଚାଲଦାତ ଆମ ଥୁମଣାନ ମୁଜରାଲ ଦାତ କୁଲକୁଚା କାମାଲ ଦାତ ଢୋକରା କାଲି କିମ୍ବା ଯେକାସନ ସୁବିଧା ମେଲା ଦିନ ନଲକୁଆ କା ପାଇପ ସପ୍ଲାଇ ଘି ତା ଆମ୍ମୁ ନିଅନ୍ତରାରୁ ଲାଦାନାର କମାଣ୍ଡି ଆଡ଼ା ଲାଦାନାର କା ହାପାଲନାର ତା ହୁତି ହି ହୁ ବହୁତ ମାନାଲି ଜୀବାଣୁ ଘି ଲେଖାନ କୋଲେରା ମାନିଦ ତା ଆଦ ମାନଜା ଦେ ତିହାଲ ଘି ଲେଖାନ ଝାଡ଼ା ମାନତ ତିହାଲ ଆମ୍ମୁ ଲେଖା ବାନାର ଯେନ୍ ରାଇସ ୱାଟର ଫିଭର ବାନାର ରାଇସ ୱାଟର ଡାଇରିଆ ବାନାର ଦାନ
0: ଆଚ୍ଛା
1: ପୁରା ତିହାଲ ଲେଖା
0: ଝାଡ଼ା ବାତି ଯେନ୍ ବାଲଦାର ଯେ ମାନେ ଝାଡ଼ା ବହୁତ ଏକାନେ ପ୍ରକାର ଝାଡ଼ା ଇଁ ଝାଡ଼ା ମାନଙ୍କୁ ଝାଡ଼ା ବନାଲି ବୋଲିକିରି ତେଙ୍ଗ
1: ଯଦି ନର୍ମାଲ କନ୍ସିଷ୍ଟେନ୍ସି ହେଲି ମାନେ ଟାନ୍ ଝାଡ଼ା ମାନେ ନର୍ମାଲ ହେଲି ତିନି ଚାରି ଥର ଗେରକୁନି ନର୍ମାଲ କିନ୍ତୁ ଯଦି ଆମ୍ମୁ ଲେଖା କାଲି ଦାରୁ ତିନି ଥର ଚାରି ଥର କାଲି ବାକି ଆଦାନ ଝାଡ଼ା ହିସାବ ନୁ ଡାଇରିଆ ହିସାବ ନୁ ଧରା ଖାତର ଆର୍ ନର୍ମାଲ ନିମ୍ ଯେନ୍ତା କହିଦ ନର୍ମାଲ ଝାଡ଼ା ଯେନ୍ତା କହିଦ ଆର୍ ନେନୁ ଦୁଇ ତିନି ଥର କେରକୁନି ଯଦି ଦୁର୍ବଳ ମାଲା ଗାଲି ତ କିଛି ଅସୁବିଧା ମେଲା କିନ୍ତୁ ଆମ୍ମୁ ଲେଖା ପୁରା ଝାଡ଼ା କାଲି ମାନେ ଦୁଇ ତିନିଟା ଝାଡ଼ା ହନ ହନ ଅଣ୍ଟା ଝାଡ଼ା ତି
0: ଦୁର୍ବଳ
1: ଦୁର୍ବଳ ଲାଗି
0: କାମନା କଥା
1: ଯଦି ଆମ୍ମୁ ଲେଖା ଝାଡ଼ା କାଲି ତାର ଦୁର୍ବଳ ଲାଗାଲି ତ ମେନ୍ ପ୍ରୋବ୍ଲେମ୍ ମାନେ ଆମ୍ମୁ ଆମ୍ମୁ ବୋଧ ବୁଙ୍ଗା କାଲି ଝାଡ଼ା ବାଟନୁ ତ ଆମ୍ମୁ ସଫିସିଏଣ୍ଟ ହାପ ତ ଖାଲି ଆମ୍ମୁ ହାପ କୁ ନିମା ମାନିଦ ତାଙ୍କ ସାଙ୍ଗେ ଇଲେକ୍ଟ୍ରୋଲାଇଟ୍

0: ଉଦ୍ଗିଲାନ ଆମକୁ ସଫିସିଏଣ୍ଟ ହାପନା କଥା ଆର ଯଦି ବି ମା ମଞ୍ଜାତ ଆନୁ ହିଁ ଯଦି ଦୁର୍ବଳ ଲାଗାଲି ବା କେନ୍ ହସ୍ପିଟାଲ କାଲିକିରି ଟ୍ରିଟମେଣ୍ଟ ମାନ ନା କଥା
1: ଅବହେଲା
0: କାମଚକୁ ନଡ଼ ଯଦି ଆମ ହାପକା ବାଧି ଫେର ଦୁର୍ବଳ ଲାଗାଲି ଜାଗାଡ ମା ବାରାଲି ବା କେନ୍ ହସ୍ପିଟାଲ ଯେତେ ଜଲ୍ଦି କାନା କଥା
1: ହେଲେ ଟିକେ ଆଗରେ ଆରୁଣ୍ଟା କଥା ଏଇ ନିମ୍ ତେଙ୍ଗାଲକାର ଯେ ଇନେ ବର୍ଷା ଚେଖାନୁ ଇ ଖୁଜରି ଭି ମାନି ବୋଲି
0: ହଁ ଖୁଜରି ଏନ୍ଦର ମାନି କା ନାମ କାପଡ଼ା ଗୁଠି ଯେନ ନାମ ଚିଢ଼ା ଗୁଠି ନ ଚୁଆଲଦାତ ସଫା କାମାଲ ଦାତ ମା ବିଡ଼ି ବିଡ଼ିନା କମ ମାନା କାଲି ତା ମା ହାଇ ଆଲିଦ ବନେକିରି ତ ମା ହାଇ ଆଲିଦ ଏନ୍ଦର ମାନିତ କା ଯେନ୍ ଟିକେ
1: ଓଲ୍ଡରା କାଲି
0: ହଁ ଓଲ୍ଡରା କାଲି ତା ଆନୁ ଏନ୍ଦର ମାନିତ ଫଙ୍ଗାଲ ଗୁଠି ଆନୁ କଲର ଗୁଠି ନୁ କା ନିନୁ କପଡ଼ା ନୁ ରା କାଲିଦ ଗ୍ରୋଥ ମାନି କେ ଦାତ ବୋଧ ବାଡ୍ରି କେ ଫଙ୍ଗାଲ ବୋଧ ମାନାର ତା ଆବଡ଼ା ଗୁଠି ଯେତେବେଲେ ନମ୍ବର ଚାମଡ଼ା ଘି ଲାଗନ କଣ୍ଟାକ୍ଟ ନୁ ବାରିଦ ଯେନ୍ ଫେର ଉଦା ଉଦା ଟିକେ ଆତଲି ଦାଦାର ନାମ ଆତ୍ତା ଚାଲଦା ତା ଆନୁ ବାଢ଼ିକି ଚିଦା ଜୀବାଣୁ ଗୁଠି ତା ଯେତେବେଲେ ଆତ୍ତା ଚାଲଦା ତା ଜୀବାଣୁ ଉଠି ଚାମଡ଼ା ନୁ ଇନଫେକ୍ସନ କାମା ଚାଲିଦ ଖୁଜଲି ମନାଲି କା ରିଙ୍ଗ ୱାର୍ମ ବନା ଯେନ୍ ଖୁଜଲି ଗୁଠି ରଖି କାଛୁ କୁଣ୍ଡିଆ ଗୁଠି ରଖି ତାଉଜନ ମା ହାଇ ନା ଘିଜ ଲଗାନ ହୁଦ ଗୁଠି ମାନି
1: ଆରୁ ଇ ଚତର ଆମ ଏକାନେ ଯଦି ହାନିର ହୁ ଆମ ନୁହିଁ ଆମେ ହାତଦାର ଗୁଠି ବେଚନା ଚାପନା ଆରୁ ତମେ ବି ଖୁସି ନୁହିଁ ମାନିକି
0: ଦୁନିଆ ବର୍ଷା ଘି ଲଗାନ ଦୁନିଆ ଆନୁ ଅତଲି ଦିନ ସବ ମହିଲା ଗୁଠି ଦାନୁ ମିଶ୍ର କିଛି ତା ହୁଦାନ ଏସ୍କେ ନାମ ବଛରତ କାପଡ଼ା ଗୁଠି ବାନେକିରି ଟିକେ ହାଇ ହାୟଦ ଆନେ ଯଦି ବାନେ ବିଡ଼ାଲି ଦେବା କାଇଁ ଟିକେ ବିଡ଼େନାନୁ ସଫିସିଏଣ୍ଟ ଟାଇମ୍ ଚ ଯେନ୍ତାକି ବାନେକିରି ହାୟଦ ଆର ଯଦି ବାହାରିନ୍ତି ବାରାଲଦାତ ନାମ ଚତର ବେଚାର ନର ହାତର ଗୁଠି ବାରାଲାର କାରଣ ନିଜେ ବି ଗହଲା ପତର କାମାରୁ ବାରାଲାର ନମାଲାର ବାକେନ୍ ବାନେକିରି ଲଣ୍ଡର ଟିକେ ବାହାରିନ୍ତି ବାରରୁ ଆରୁ କାପଡ଼ାତି ବାନେକିରି ହିଞ୍ଚରର ହେଲେ ଏନ୍ଦର ମାନଙ୍କ ମାନେ ଶୁଖା ଟିକେ ରାନା କଥା ଯଦି ଉଦା ଉଦା ରକ ଧନେ କୁଦତ ବାକେ ନମା ଯେନ୍ ଖୁରା ଗୁଠି ପାଲକ୍ରିତ ଆର ନମା ଆଙ୍ଗଲି ଉଙ୍ଗଲି ମାଝାନୁ ଯେନ୍ ହଟ୍ରି ଚାରିରେ ରହିକି ତା ହୁବୁଡ଼ା ଗୁଠି ବଛରା ଅଙ୍ଗତ ଆରୁ ମାନଲା ହେଲେ ଯଦି ମାଞ୍ଜା କିରି କିଛି ହେଲେ ମେନ୍ଲି ଆଣ୍ଟି ଫଙ୍ଗାଲ ପାଉଡର୍ କିମ୍ବା କେଣ୍ଡିଡ଼ ପାଉଡର୍ ବାନାର ହାକରିଦ ଆଦାନ ଲଗାବ କିମ୍ବା ତାହା କ୍ରିମ୍ ବନ୍ଦ ଲଗାବ ହେଲେ ଯେନ୍ ହେଖା ହେଡ଼ୁଗୁଠି ଯେନ୍ ପାଲକ୍ରିଦ ଆରୁ କେତେଟା ମୁକିରି ବାନାର ହୁଡ଼ା ଗୁଠି ବଛାବା ଅଙ୍ଗତ
1: ତ ଇ ପ୍ରକାର ନାମେ ଇ ବର୍ଷା ଚେଖା ରୋଗ ବେମାର ମାନନା ଏଲ୍ଚକା ଆତଲି
0: ଆରୁ ମଶାରି ଲଗାବତ ଆରୁ ଚୁତତ ଆରୁ ବିଡ଼କନାକା ପାଇରିବା କେନ୍ ଯଦି ନାଲକୁ ଖାଲ ଦାତ ବା କେନ୍ ଫୁଲ୍ ସାର୍ଟ ଫୁଲ୍ ପ୍ୟାଣ୍ଟ ଗୋଟିଏ ଅତରରୁ କର ଆରୁ ଯେତେବେଲେ ବି ବାହାରିନ୍ତି ବାରାଲଦାତ ମାଇଲା ନାମ ହେଜୁ ହେଜୁକା ଗହଲା ଧାରାଲ ବାରାଲଦାର କା ହାତଦାର ଗୋଟିଏ ବେଚାଲନାର ବାରାଲନାର ତାପରେ ବାନେକିରି ଲଣାରୁ କା ନିଜେ ଲଣ୍ଡରାରୁ ବାନେକିରି ତାମ ନିର୍ଗ୍ରୋତ ଆରୁ ମାନେ ପୁରା ଶୁଖା ଟିକେ ବଡ଼ିବ ନିଜାଙ୍ଗତ ଆରୁ ନମା କାପଡ଼ା ଗୁଠିନ୍ ବାନେକିରି ଶୁଖାବ ତ ରତତ ହେଲେ ଏଗୁଡ଼ା ଗୋଟିଏ ବିମାରୀନୁ ବଛାବା ଅଙ୍ଗ ଆରୁ ବାହାରିନ୍ତା ଖାଦ୍ୟ ବନ୍ ଯେତ୍କି ନାମ ମା ମହତ କା ମା ଅନତ ବାହାରିନ୍ତି ପାର୍ଟିକୁଲାର୍ଲି ଚେପୁ ଚେଖା ବିଡ଼ନା ଚେଖା ହତ୍ କି ଟିକେ ମା ମାନି ଚେପୁ ଚେଖା ଟିକେ ବାହାରିନ୍ତା ଖାଦ୍ୟ ଗୁଠି ନା ମା ମହତ ହେଲେ ବନେ
1: ତ ଯାହା ତେଙ୍କା ରାଦାନ ନାମେ ଶ୍ରୋତା ବନ୍ଧୁ ଗୁଠିଆର ନିଶ୍ଚିତ ଭାବେ ନିମେ ପରାମର୍ଶ ବନ୍ ଗ୍ରହଣ ନାନ ଆରୁ ହନେ ତମେ ଜୀବନଧାରା ବନ୍ ଆଗ୍ଲି ହୁଆଗି ଲାଗନ୍ ଚେଷ୍ଟା କାମର ଇ ଆଶା ସାଙ୍ଗେ ନିମ୍ ବାର୍ଚକାର ଆର୍ ଇନ୍ନା ବହୁତ ଉପାଦେୟ କଥା ଗୁଠିନ୍ ତେଙ୍କାର ନାମେ ଶ୍ରୋତା ବନ୍ଧୁ ଗୁଠିଆର ଗି ଲାଗନ୍ ନିମାନ ଆକାଶବାଣୀ ତାତି ଅଶେଷ ଧନ୍ୟବାଦ ଜୁହାର
0: ଧନ୍ୟବାଦ ବହୁତ ବହୁତ ଜୁହାର
1: ତା ବାରା ଇନ୍ନା ହନେ ଇକୁଣା ସମ୍ପ୍ରଦାୟର ଗେ ଗୀତୁ ମେନତ ଏ ଗୀତୁ ବନ୍ ପାହାଡ଼କାନାର ତହସିଲ ଟପୁ ଆଉ ତମେ

ଗୀତୁ ତା ମେଞ୍ଜକାତ ପାର୍କାଚାର ତସିଲ ଟପୁ ଆଉ ତମେ ଦଲ ହେଲେ ଇନ୍ନାନ୍ତା ମକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ

ଶୁଣୁଥିଲେ କିସାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ପମି ଏବଂ ସୁଜିତ ଭୋଇ, କଥାଚିତ୍ର ସଲାମ ସିନେମା, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: Are you constantly sneezing, have a blocked nose, or are suffering from allergy problems? Let's hear expert advice from city's renowned doctor.
1: ମୁଁ ଡାକ୍ତର ଅରବିନ୍ଦ ବେହେରା, ଶ୍ୱାସରୋଗ ବିଶେଷଜ୍ଞ, ବୁର୍ଲା, ସମ୍ବଲପୁର ସହରରୁ କହୁଛି। ସମସ୍ତେ ଆଲର୍ଜିକୁ ଛୋଟ ସମସ୍ୟା ଭାବନ୍ତି, କିନ୍ତୁ ଏହା ଦୈନିକ ଜୀବନକୁ ବହୁତ ପ୍ରଭାବିତ କରିପାରେ। ନାକ ବନ୍ଦ ହେଲେ ଭଲ ଭାବେ ନିଦ ହୁଏ ନାହିଁ, କ୍ଲାନ୍ତି ଲାଗେ, ମୁଣ୍ଡ ବେଦନା ହୋଇପାରେ ଏବଂ କାମ କିମ୍ବା ପଢାରେ ଧ୍ୟାନ କେନ୍ଦ୍ରିତ କରିବାରେ କଷ୍ଟ ହୁଏ। ଏହି ସମସ୍ୟା ଗୁଡିକ ବାରମ୍ବାର ହେଲେ ସେଗୁଡିକୁ ଅବହେଳା କରନ୍ତୁ ନାହିଁ, ଡାକ୍ତରଙ୍କୁ ଦେଖାନ୍ତୁ, ସମୟରେ ସଠିକ ଚିକିତ୍ସା ନିଅନ୍ତୁ।
0: Issued in public interest by Dr. Reddy's Laboratories. This information is not a substitute for medical advice. Please consult your doctor. While prepared with care, Dr. Reddy's assumes no liability for its content.
2: ଏଥର ଶୁଣନ୍ତୁ ମାୟା କଥାଚିତ୍ରର ଏହି ଗୀତଟି, କଣ୍ଠଶିଳ୍ପୀ ତପୁ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ବିଭୂତି ଭୂଷଣ ଗଡ଼ନାୟକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣନ୍ତୁ ଅଗସ୍ତ୍ୟ କଥାଚିତ୍ରର ଏହି ଗୀତଟି କଣ୍ଠଶିଳ୍ପୀ ଆର୍ଯ୍ୟନ ଦାସ, ହ୍ୟୁମାନ ସାଗର, ଆଶୁତୋଷ ମହାନ୍ତି ଏବଂ ଅନନ୍ୟା। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ

ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107525257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241961। ସୂଚନାଟି ଏତିକିରେ ଶେଷ ହେଲା।

ଏଥର ଶୁଣନ୍ତୁ ଟିକେ ଖରା ଟିକେ ଛାଇ କଥାଚିତ୍ରର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗାଇଛନ୍ତି ଅସିତ ତ୍ରିପାଠୀ ଏବଂ ଅସୀମା ପଣ୍ଡା। ଗୀତ ରଚନା ମାନସ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ବିଶ୍ୱସ୍ୱରୂପ ମହାପାତ୍ର।

0: विदुषी डॉक्टर वर्षा अग्रवाल द्वारा प्रस्तुत ये थी मिश्र राग पर आधारित मधुर धुन। आपके साथ तबले पर संगत कर रहे थे पंडित हितेंद्र दीक्षित। ये कार्यक्रम आकाशवाणी इंदौर की प्रस्तुति थी। इसके साथ ही आज की अखिल भारतीय रविवासरी संगीत सभा संपन्न होती है।
1: ଶୁଣୁଥିଲେ ରବିବାସୀର ଅଖିଳ ଭାରତୀୟ ସଙ୍ଗୀତ ସଭାର ରେକର୍ଡିଂ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
2: ଆକାଶବାଣୀ ସମ୍ବଲପୁର ଆଜିର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ଶ୍ରୀକ୍ଷେତ୍ର ପୁରୀନେ ଆଜି ଅନୁଷ୍ଠିତ ହେଉଛି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରୀ ବିଜେ ନୀତି। ଆଇବାକାଲିଠାନୁ ଭକ୍ତମାନେ ଶ୍ରୀମନ୍ଦିରର ରତ୍ନବେଦିନୀ ମହାପ୍ରଭୁମାନଙ୍କୁ କରିବେ ଦର୍ଶନ ଆଉ ପାଇବେ ଅଭଡ଼ା। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଲୋକସଭାନେ ଆଗତ। ବିରୋଧୀ ସଦସ୍ୟମାନଙ୍କର କିଲ୍ଲାଗଗା ଲାଗି ଦୁଇ ସଭା ବେଲୋ 2 ବଜେ ତକ ହେଲା ମୁଲତବୀ। 2030 ତକ ହେପାଟାଇଟିସ୍କେ ମୂଲୁ ବିନାଶ କରବାର ବ୍ୟବସ୍ଥାଗତ ପ୍ରକ୍ରିୟାକେ ବରକସ କରବାର ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ ସରକାର। ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର 11 ନମ୍ବର ଶ୍ରାଦ୍ଧବାର୍ଷିକୀ ନେ ଦେଶବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ର ସମର୍ପଣ ତ୍ୟାଗ ଆଉ ନିଃସ୍ୱାର୍ଥ ସେବା ଲାଗି ଆଜି ସିଆର୍ପିଏଫ୍ ସ୍ଥାପନା ଦିବସ ଅବସରରେ ସବୁ ଯବାନମାନଙ୍କୁ ଶୁଭେଚ୍ଛା ଜଣାଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବାର ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଜି ଜନଅଭିଯୋଗ ଶୁଣାଣି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଲ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଲ ଆଇବା ମାସ ବାହାରିବା ବୋଲି ସୂଚନା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ। ରାଜ୍ୟ ଅବପାତ ଲାଗି ହେଉଥିବାର ବର୍ଷାର ସ୍ଥିତି ନେଇକରି ଆଜି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ କଲେ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ। ନୂଆପଡ଼ା ଜିଲ୍ଲାର ବୋଡେନ୍ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷ ଆଉ ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ଜନ ଅଭିଯୋଗ ଶୁଣାଣି। ରାଜ୍ୟର ଭିନ୍ ଭିନ୍ ଭିଡ଼ ଥିବା ଜାଗାମାନଙ୍କେ 500 EV ଚାର୍ଜିଂ ଷ୍ଟେସନ କରାଯିବା ଲକ୍ଷ୍ୟ ରଖାଯାଇଛି ବୋଲି କହିଲେ ସଡ଼କ ଓ ପରିବହନ ମନ୍ତ୍ରୀ। ରାଜ୍ୟ ଓ ଜାତୀୟ ହାଇୱେର ରାସ୍ତା ତରାନେ ସ୍ଥାପନା କରାଯିବା ଇ ଚାର୍ଜିଂ ଷ୍ଟେସନ। ରାଜ୍ୟଗୋଷ୍ଠୀ କ୍ରୀଡ଼ାନେ ପହିଲା ସ୍ୱର୍ଣ୍ଣପଦକ ପାଇଥିବା ଭାର ଉତ୍ତୋଳନକାରୀ ସାଇଖୋମ ମୀରାବାଇ ଚାନୁ ଆଉ 65 କିଲୋଗ୍ରାମ ବର୍ଗଥି ରୌପ୍ୟ ପଦକ ହାସଲ କରିଥିବା ରାଜା ମୁଥୁ ପାଣ୍ଡିଙ୍କୁ ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି। ଆଉ ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ବନିଥିବା ଲଘୁଚାପ ବଲେ ରାଜା ଆଇବା 2 ଦିନ ତକ ଜବର ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫୁ ହେଲା ଅନୁମାନ। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜେ 6:05 ଥି।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଛନ୍ତି ବୃନ୍ଦାବତୀ ମରେଇ ଏବଂ ତାଙ୍କ ସାଥୀମାନେ।

କୌଣସି ଏକ ବ୍ୟାଧ ପକ୍ଷୀକୁ ସରାଘାତରେ ବିଦ୍ଧ କରିବାରୁ କ୍ରଞ୍ଚ ପକ୍ଷୀକୁ ଦେଖି ଆଜି ରାମାୟଣ ସ୍ରଷ୍ଟା ଆଦିକବି ବାଲ୍ମୀକି ଦୁଃଖରେ କାନ୍ଦି ପକାଇଲେ ଓ ଏହି ଶ୍ଳୋକଟି ଉଚ୍ଚାରଣ କରିଥିଲେ।

ଶ୍ରେଷ୍ଠ ହନୁମାନଙ୍କ ଠାରୁ ସୀତାଙ୍କର ସନ୍ଧାନ ପାଇ ସାରିଲା ପରେ ସମୁଦ୍ରକୁ ବନ୍ଧ ବାନ୍ଧିବା ପାଇଁ ଆରମ୍ଭ କଲେ। ଲେଖିଲେ ଆଜ୍ଞା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେଶ ବେଳାଶ୍ରୀ।

ସମୁଦ୍ର ଏତେ ଗଭୀରତା ଥିଲା ଯେ ଭଲ୍ଲୁକ ବାନର ପର୍ବତ ପାହାଡ ଆଣି ପକାଇଲେ ମଧ୍ୟ ସବୁ ପାଣିରେ ବୁଡ଼ିଗଲା। ରାମଚନ୍ଦ୍ର ଆଜି ବରୁଣକୁ ପ୍ରସନ୍ନ କରିବାରେ କୁଶସଜ୍ଜ କରିଛନ୍ତି। ଏ ସ୍ଥାନର କଥା।

0: ପକ୍ଷୀ ରୂପ ଧାରଣ କରି ଶୁକ ସାରଣ ସମୁଦ୍ର ଖଣ୍ଡିରେ ଯାଇ ପ୍ରବେଶ ହେଲେ। ରାମଚନ୍ଦ୍ର କୁଶସଜ୍ଜା ଦେଖି ଆସି ରାବଣଙ୍କ ଆଗରେ ଜଣାଇ ଦେଲେ, ରାବଣ ହସି ଦେଇ କହିଲା, ବିରସକୁ ମନ୍ଦ କରି ମନ୍ଦ ହାସ ଜନ୍ମେ ବୋଲେ କି କରିବେ ଏଡ଼େ ହୀନ ପରାକ୍ରମେ। ଲକ୍ଷ୍ୟ ଦିଅ ମୋର ବିଦ୍ୱାନ ମଣ୍ଡଳୀ, ବରୁଣ ପ୍ରସନ୍ନ ନ ହେବାରୁ ରାମଚନ୍ଦ୍ର ଧନୁରେ ଅଗ୍ନିଶର ସଂଯୋଗ କଲେ। ଲେଖିଲେ ମହାନଟକରେ ହନୁମାନଜୀ,
1: କଣ ଲେଖିଲେ,
0: ପ୍ରଳୟ ଦହନ ତୀବ୍ରଂ

स्वास्ति परं प्रयाहे। हे मोर श्रोता दर्शक वृंद, ଭୟରେ ବରୁଣ ସମୁଦ୍ରରୁ ବାହାରି ଆଜି ବନ୍ଧ ବାନ୍ଧିବା ପାଇଁ ବତାଇଦେଲେ। ଏଣେ ନଳ ନୀଳଙ୍କୁ ପଥର ଛୁଆଁ ବନ୍ଧ ଯେତେବେଳେ କି ଶେଷ କରିଛନ୍ତି, ଏତିକି ସମୟରେ ହେଲା କଣ? ପ୍ରତିଷ୍ଠା କର୍ମ କରିବା ପାଇଁ

0: ଲକ୍ଷ୍ୟ ରଖିବେ ମୋର ବିଦ୍ୱାନ ମଣ୍ଡଳୀ।
1: ବେଦବର
0: ବ୍ରହ୍ମା କହିଥିବା କଥା ଅନୁଯାୟୀ ଆଜ୍ଞା ରାମଚନ୍ଦ୍ରଙ୍କୁ କହିଲେ ଏ ଦେବତା ମାନଙ୍କ ଦ୍ୱାରା ମଧ୍ୟବନ୍ଧ ପ୍ରତିଷ୍ଠା କର୍ମ ହୋଇପାରିବ ନାହିଁ, ଯେହେତୁ ସୀତା ସତୀ ଆପଣଙ୍କ ପାଖରେ ନାହାନ୍ତି। ବ୍ରହ୍ମାଙ୍କର କଥା ଶୁଣି ରାମଚନ୍ଦ୍ର ଦୁଃଖରେ ଭାଙ୍ଗି ପଡ଼ିଲେ।

ଲକ୍ଷ୍ୟ ରଖିବେ ଆମର ବିଦ୍ୱାନ ମଣ୍ଡଳୀ। ବ୍ରହ୍ମା କହିଥିବା କଥା ଅନୁଯାୟୀ ଆଜ୍ଞା ଲଙ୍କାଗଡକୁ ଆଜି ଗମନ କଲେ କିଏ? ପତ୍ର ଧରି ନାରଦ। ଲଙ୍କାଗଡରେ ଯେତେବେଳେ କି ଆଜ୍ଞା ପହଞ୍ଚିଛନ୍ତି,

ଆପଣଙ୍କୁ ଦେଖି ନାରଦ ଆଜ୍ଞା ନମସ୍କାର କରି କହିଲା, ଆପଣଙ୍କ ପାଖକୁ ମୁଁ ପତ୍ର ଘେନି ଆସିଅଛି। ପତ୍ର ଯେତେବେଳେ ଅର୍ପଣ କରିଦେଲେ ଏଣେ ରାବଣ କହିଲା, କଣ ଆରେ ବରଣ ପୁଅ।

ଲଙ୍କା ଠାରୁ ପ୍ରତ୍ୟାବର୍ତ୍ତନ କଲେ ଓ ରାମଚନ୍ଦ୍ରଙ୍କ ନିକଟରେ ଯାଇ ପ୍ରବେଶ ହେଲେ। ରାମଙ୍କୁ ସୁସମ୍ବାଦ ଦେଇ କହିଲେ।

ଲକ୍ଷ୍ୟ ରଖିବେ ମୋର ବିଦ୍ୱାନ ମଣ୍ଡଳୀ। ଲେଖିଲେ ଆଜ୍ଞା ରାମେଶ୍ୱର ଦାସ ଆଜି ଚକିତେ ଚାହିଁଲା ଚକିତେ ଅନାଇ ଶ୍ରୀରାମ ଶ୍ରୀମୁଖେ।

0: ନିର୍ଭୀକ ଭାବରେ ବା ନିର୍ଭୀକ ଚିତ୍ତରେ ବୁଝାଇ କହିଲେ
1: କଣ
0: ହେ ଲକ୍ଷ୍ମଣ ଏ ବିଚାର ଅନୁଚିତ ଅଟେ।
1: ଆଚ୍ଛା
0: ଆରେ ସୀତାର ସ୍ୱତି।

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା। ପରିବେଷଣ କଲେ ବୃନ୍ଦାବତୀ ମରେଇ ଏବଂ ତାଙ୍କ ସାଥୀମାନେ। ସେମାନେ ହେଲେ କୁମୁଦା ଷଣ୍ଢ, ଆରତୀ ପଟ୍ଟା, ଗଙ୍ଗାଧର ଡନ୍ସନ ଏବଂ ମୀନା ବରିହା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

0: କିଏ କହୁଛି ଦିନଟା ବୋରିଂ ଯାଉଛି ବୋଲି? ଟିକିଏ ରେଡିଓର ଭଲ୍ୟୁମ୍ ବଢ଼ାନ୍ତୁ ତ, କାରଣ ମୁଁ ଆସିଯାଇଛି ଖାସ୍ ଆପଣମାନଙ୍କ ପାଇଁ। ହ୍ୟାଲୋ ହାଏ ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଅର୍ଥାତ୍ ଜାଣିପାରିଲେ ତ ଆପଣଙ୍କ ପ୍ରିୟର ପ୍ରିୟା ସ୍ୱାଗତ ଜଣାଉଛି ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀକୁ। ଶ୍ରୋତାବନ୍ଧୁ, ଆଜିକାଲି ଆମର ଦିନ ଆରମ୍ଭ ହେଉଛି ସ୍ମାର୍ଟଫୋନ୍ରୁ ଏବଂ ଶେଷ ମଧ୍ୟ ହେଉଛି ସେହି ସ୍ମାର୍ଟଫୋନ୍ରେ। ଆଜିକାଲିର ଆମ ଯୁବପିଢ଼ି ସୋସିଆଲ ମିଡ଼ିଆରେ ରିଲ୍ସ ଏବଂ ନାନା ଭିଡ଼ିଓ ସ୍କ୍ରୋଲ୍ କରିବାକୁ ବହୁତ ପସନ୍ଦ କରୁଛନ୍ତି, ସତ କହିଲି ନା? କିନ୍ତୁ ସାଙ୍ଗମାନେ, ସେହି ହଜାର ହଜାର ଭିଡ଼ିଓ ମଧ୍ୟରେ କିଛି ଖାସ୍ ଏମିତି କଣ୍ଟେଣ୍ଟ ଥାଏ ଯାହା ଆମକୁ ସ୍କ୍ରୋଲ୍ କରିବାକୁ ଦିଏ ନାହିଁ, ଏବଂ ତାକୁ ଦେଖି ମୁହଁରେ ଗୋଟିଏ ସୁନ୍ଦର ହସ ଆସେ। ଆଉ ଯେତେବେଳେ କଥା ଆସେ ଆମ ନିଜ ମାଟିର, ତାହେଲେ ଗର୍ବରେ ଛାତି ଫୁଲିଯାଏ। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରା ତଥା ଭାଷାର ମହକ ସାରା ଦୁନିଆରେ ପହଞ୍ଚି ପାରିଛି, ତାର ବଡ଼ ଶ୍ରେୟ ଯାଏ ଏହି କଣ୍ଟେଣ୍ଟ କ୍ରିଏଟରମାନଙ୍କୁ। ତାହେଲେ ଶ୍ରୋତାବନ୍ଧୁ, ଆଜି ଆମ ସହ ଏପରି ଜଣେ ମୁଖ୍ୟ ଅତିଥି ଉପସ୍ଥିତ ଅଛନ୍ତି ଯିଏ ନିଜର ୟୁନିକ୍ କଣ୍ଟେଣ୍ଟ କ୍ରିଏସନ୍ ଓ ନିଜର ମାଟିମା କଳା ସଂସ୍କୃତିକୁ ବିଶ୍ୱ ପ୍ରସିଦ୍ଧ କରିପାରିଛନ୍ତି। ଚାଲନ୍ତୁ ତାଙ୍କ ସହ ସାକ୍ଷାତକାର କରିବା। ସାକ୍ଷାତକାରଟି କରିଛନ୍ତି ଦିବ୍ୟାନୀ ଚୈନୀ।
1: ଶ୍ରୋତାବନ୍ଧୁ, ଆଜି ଆସି ଆମ ଗହଣରେ ଯିଏ ପହଞ୍ଚିଛନ୍ତି ସେ ହେଉଛନ୍ତି ଜଣେ ପ୍ରତିଭାଶାଳୀ କଣ୍ଟେଣ୍ଟ କ୍ରିଏଟର, ଯିଏକି ତାଙ୍କର ଭିଡ଼ିଓ ମାଧ୍ୟମରେ କେବଳ ଲୋକଙ୍କ ମନରେ ମନୋରଞ୍ଜନ ଜାଗ୍ରତ କରନ୍ତି ତାହା ନୁହେଁ, ବରଂ ସେ ଅନେକ ଲୋକଙ୍କୁ ସଚେତନ କରନ୍ତି, ତାଙ୍କର ଜୀବନଶୈଳୀକୁ ସୁଧାରନ୍ତି ଏବଂ ଅନେକ ଭଲ ଭଲ ଜାଗା ବୁଲି ସମସ୍ତଙ୍କୁ ଦେଖାନ୍ତି ସୁନ୍ଦର ସୁନ୍ଦର ଜାଗା। ତାହେଲେ ଶ୍ରୋତାବନ୍ଧୁ, ଆଜି ଆମେ ସ୍ୱାଗତ ଜଣାଇବା ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଅନୁଭବକୁ। ନମସ୍କାର।
2: ଜୁହାର ସମସ୍ତଙ୍କୁ, ମୁଇଁ ଅନୁଭବ ପଟ୍ଟନାୟକ, ଆପଣମାନଙ୍କର ସମ୍ବଲପୁରୀ କଣ୍ଟେଣ୍ଟ କ୍ରିଏଟର ଏଜ୍ ଏ ପ୍ରମୋସନାଲ କଣ୍ଟେଣ୍ଟ କ୍ରିଏଟର ଆଣ୍ଡ ଲାଇଫ୍ ଷ୍ଟାଇଲ୍ କଣ୍ଟେଣ୍ଟ କ୍ରିଏଟର। ଆଉ ମୁଇଁ ଏଛିନି ବିଟେକ୍ ବେଦାଙ୍ଗ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱରରେ ମୋର ଡିଗ୍ରୀ କମ୍ପ୍ଲିଟ୍ କରୁଛେ।
1: ଆଚ୍ଛା ଅନୁଭବ, କହିଲ ଗୋଟେ କଣ୍ଟେଣ୍ଟ କ୍ରିଏଟର ବୋଲି, କଣ୍ଟେଣ୍ଟର ଅର୍ଥ କ'ଣ?
2: କଣ୍ଟେଣ୍ଟ ମାନେ ଆମେ କିଛି ଗୋଟେ ନୂଆ ଜାଗାକୁ ଆମେ ଏକ୍ସପ୍ଲୋର କରିବାକୁ ଯାଉ, ସେଇ ଜାଗାର ପାଣି କେମିତି ଥାଏ, ସେ ଜାଗାରେ କ'ଣ ଆମେ ଲୋକମାନଙ୍କୁ ନୂଆ ବାର୍ତ୍ତା ଦେଇପାରିବୁ, ତା ପ୍ରତି ଆମେ ଏକ୍ସପ୍ଲୋର କରିକି ଆମେ ଖାଲି ଆମ ମଧ୍ୟରେ ସୀମିତ କରିପାରିବୁନି, ତାହା ଲୋକମାନଙ୍କ ପାଖକୁ କେମିତି ଯାଇପାରିବ ଗୋଟେ ଭିଡ଼ିଓ ମାଧ୍ୟମରେ
1: ସମସ୍ତେ ଯେମିତି ଜାଣିପାରିବେ।
2: ଆଜ୍ଞା, ଗୋଟେ ଇନ୍ଫ୍ଲୁଏନ୍ସର ହିସାବରେ ଗୋଟେ ପଜିଟିଭ ଇନ୍ଫ୍ଲୁଏନ୍ସ ଲୋକମାନଙ୍କ ପାଖରେ ଆମେ କେମିତି ପଠାଇ ପାରିବା ସେଟା ପ୍ରତି ଆମେ ଧ୍ୟାନ ଦେଉ ବେଶୀ।
1: ଆଜ୍ଞା, ମାନେ ଯେଉଁମାନେ ଜାଣିନଥିବେ ବିଭିନ୍ନ ଜାଗା ବିଷୟରେ, ସେଇଟା ଆପଣମାନେ ଇନଭେଷ୍ଟିଗେସନ୍ କରିକି ଖୋଜି ତୋଡ଼ିକି ବାହାର କରିକି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ନା?
2: ଆଜ୍ଞା।
1: ଆଚ୍ଛା, ତାହେଲେ ଏଇସବୁ ଯେଉଁ ଜାଗା ମାନେ, କାହିଁକି ଦେଖନ୍ତୁ ମୁଁ ଏବେ ବସିଥିବି ବେଲେ ତ ମୁଁ କହିପାରିବିନି ନା କି ଏ ଜାଗା ସେଇଠି ଅଛି ନା, ଏ ଜାଗା ମାନଙ୍କର ସବୁ ଯେଉଁ ଆପଣ କୋଉଠି ପାଆନ୍ତି ନା, ମାନେ କୋଉଠି ପାଆନ୍ତି?
2: ସେମିତି ତ ଆଜିକାଲି ରିଲ୍ସରେ ବହୁତ ଭାଇରାଲ ହେଉଛି ହିଡ଼େନ୍ ପ୍ଲେସ୍ ମାନେ, ତ ଆମେ ସେଇଟା ଗୁଗୁଲରେ ସର୍ଚ୍ଚ କରୁ କେଉଁଠି ଅଛି, ସେଇ ଅଞ୍ଚଳର ଲୋକମାନଙ୍କୁ ଯାଇକି ପଚାରୁ କି ଆଜ୍ଞା ଆମେ ଏଇ ଜାଗାକୁ ଗଲେ ଆମକୁ କେମିତି ଲାଗିବ, ସେଇଠି ସୁବିଧା କ'ଣ ଅଛି, ସେମିତି ଯାଇକି ହିଡ଼େନ୍ ପ୍ଲେସ୍ ମାନଙ୍କୁ ଆମେ ଏକ୍ସପ୍ଲୋର କରୁ ଆଉ ଲୋକମାନଙ୍କ ପାଖକୁ ଆମେ ସେଇଟା ପଠାଉ।
1: ଆଜ୍ଞା, କିଛି ସମୟ ପୂର୍ବରୁ କହୁଥିଲେ ବିଟେକ୍ କରୁଛନ୍ତି ବୋଲି, ଏଇ ଭିଡ଼ିଓ ବନେଇବା ଏବଂ ବିଟେକ୍ କରିବାର ଏଇ ଯେଉଁ ବାଲାନ୍ସଟା ଅଛି, ତାକୁ କେମିତି ଭାରସାମ୍ୟ ରକ୍ଷା କରିକି କାମ କରୁଛନ୍ତି?
2: ଆଜ୍ଞା, ମୁଁ ଦୁଇଟା ବାଲାନ୍ସ କରେ, କେମିତିକି ଇଆଡ଼େ ଏଜୁକେସନ୍ ତା ଲାଇନ୍ରେ ଅଛି, ଆଉ କଣ୍ଟେଣ୍ଟ କ୍ରିଏଟର୍କୁ ସେମିତି ପ୍ରାଧାନ୍ୟ ଆମେ ଦେଇପାରିବାନି, କ'ଣ ପାଇଁ ନା ଏଇଟା ଜଷ୍ଟ ପାର୍ଟ, ଲାଇଫ୍ର ଗୋଟେ ପାର୍ଟ, ଆମେ ନିଜ ଏନ୍ଜୟମେଣ୍ଟ ପାଇଁ ଆମେ ସେଟାକୁ ଭିଡ଼ିଓ ମାଧ୍ୟମରେ ଆମେ ଛାଡ଼ୁ।
1: ଆଜ୍ଞା, ତାହେଲେ ଏଇ ଯେଉଁ କଣ୍ଟେଣ୍ଟ କ୍ରିଏଟର୍ ଏଇ ଟେକ୍ଟା କେବେଠୁ ଲାଗିଲା ନା ପୂର୍ବରୁ?
2: ଏଇଟା ପ୍ରଥମେ ମୁଁ ତ ଫାର୍ଷ୍ଟରୁ କହିବି କି ମୁଁ କଣ୍ଟେଣ୍ଟ କ୍ରିଏଟର୍ ବନିବା ମୋର ସ୍ୱପ୍ନ ନଥିଲା, ପ୍ରଥମେ ମୋର ସ୍ୱପ୍ନ ଥିଲା ଗୋଟିଏ କଳାକାର, ଗୋଟିଏ ହିରୋ, ଆକ୍ଟର ବନିବାର,
1: ଆଜ୍ଞା
2: ଧୀରେ ଧୀରେ ସେଇଟା ବଢ଼ି ବଢ଼ି ଧୀରେ ଧୀରେ କଣ୍ଟେଣ୍ଟ କ୍ରିଏଟର୍ର ନାଁ ମୁଁ ପାଇଲି।
1: ଆଜ୍ଞା, ଯେହେତୁ ଅଭିନୟ ପ୍ରତି ମାନେ ୱିକନେସ୍ ଥିଲା କହୁଛନ୍ତି,
2: ଆଜ୍ଞା
1: ତାହେଲେ କେବେ ଅଭିନୟ କରିଛନ୍ତି କେଉଁଠି?
2: ଆଜ୍ଞା, ମୁଁ ଥିଏଟରମାନଙ୍କ ପାଖକୁ ଯାଇକି ଅଭିନୟ କରିଛି, ମୁଁ ଅଡ଼ିସନ୍ ବି ଦେଇଛି ଆମ ତରଙ୍ଗରେ।
1: ଆଜ୍ଞା
2: ଆଜ୍ଞା, ସେଇଠି ବହୁତ ସାରା ସେମାନେ ଅଡ଼ିସନ୍ ନିଅନ୍ତି, ସେଇଠି ମୁଁ କରିସାରିଛି।
1: କୋଉ ଅଡିସନ୍ ଦେଇଥିଲେ?
2: ଅଡିସନ୍ ମାନେ ସେମାନେ ଇମୋସନାଲି ତମେ କେମିତି କ'ଣ କରିପାରୁଛ, ଗୋଟେ ସିଚୁଏସନ୍ ଥାଏ ନା, ଗୋଟେ ସିରିଏଲ୍ ହଉ ୟା ଫିଲ୍ମ ହଉ ୟା ଆଲବମ୍ ହଉ, ସେଠି ଗୋଟେ ସିଚୁଏସନ୍ ଥାଏ, ତ ସେମାନେ ସେଇଠି ସ୍କ୍ରିପ୍ଟ ଦେବେ, ସେହି ହିସାବରେ ତମକୁ କହିବାକୁ ପଡ଼ିବ।
1: ଯଦି ମନେ ଥିବ ତାହେଲେ ସେ ସ୍କ୍ରିପ୍ଟ ଗୋଟେ ପଦେ ଶୁଣିବା।
2: ଆଜ୍ଞା, ସେ ସ୍କ୍ରିପ୍ଟରେ ଏଇଟା ଥିଲା କି ଗୋଟିଏ ପୁଅକୁ ତା ବାପା ମାଆ, ସେ ଭିଡ଼ିଓ କରିବା ପାଇଁ ଇଚ୍ଛୁକ ଥିଲା କିନ୍ତୁ ତା ମାଆ ବାପା ସେତେ ସପୋର୍ଟ ଦେଉନଥିଲେ, ସେଇଟା ଥିଲା। ବାପା, ମୁଇଁ କାଣା ଭିଡ଼ିଓ ଲାଇନ୍ରେ ଟିକେ ବି ଯାଇ ନା ପାରେ, ମୋତେ କାଁ ଯେ ତମେ ଏତେ ସପୋର୍ଟ ନାଇଁ ଦେବାର, ମୁଇଁ ତ ଚାହୁଁଛେ ନା ମୁଇଁ ନିଜର ଦମେ ସବୁ କର୍ମି, ତ ତମେ କାଁ ଯେ ଏତେ ଟିକେ ଚାହ କି ପିଲାଟା ଏତେ ମେହନତ କରୁଛେ ଏତେ ସବୁ କରୁଛେ, ତମେ କାଁ ଯେ ଟିକେ ତ ପିଲାକେ ଦେଖ, ତାର ସ୍ୱପ୍ନାକେ କାଣା ତମେ ଏତେ ହି ଭାଙ୍ଗି ଦେବ, ସେନ୍ତା ଟାଇପ୍ର ଗୋଟେ ଇମୋସନାଲି ଟାଇପ୍ର ଗୋଟେ ଥିଲା।
1: ଇମୋସନାଲି ଗୋଟେ ଆକ୍ଟ କରିବାର ଥିଲା କି ବାପାଙ୍କୁ ୱାନ୍ ଟାଇପ୍ ଅଫ୍ ବ୍ଲାକମେଲିଂ, ଇମୋସନାଲ ବ୍ଲାକମେଲିଂ ଥିଲା ନା। ଆଜ୍ଞା, ତାହେଲେ ଯେହେତୁ ଏବେ ବାପାଙ୍କ କଥାଟା ପଡ଼ିଛି, ଆପଣଙ୍କୁ ବାପା କେତେ ସପୋର୍ଟ କରନ୍ତି?
2: ମୋ ବାପା ବହୁତ ସପୋର୍ଟ କରନ୍ତି, ମୋତେ ବହୁତ ପ୍ରାଉଡ଼ ଫିଲ୍ କରନ୍ତି କି ମୋ ପୁଅ ଏଇ ଲାଇନ୍ରେ ଅଛି, ଆଗକୁ ବହୁତ ବଢ଼ି ଚାଲିବ, ତାଙ୍କ ସାଙ୍ଗମାନଙ୍କୁ ବି କହନ୍ତି କି ମୋ ପୁଅ ଏବେ ଗୋଟେ କଣ୍ଟେଣ୍ଟ କ୍ରିଏଟର୍ ଇନ୍ଫ୍ଲୁଏନ୍ସର୍ ବୋଲି ନିଜେ ବହୁତ ପ୍ରାଉଡ଼ ଫିଲ୍ କରନ୍ତି।
1: ଆଜ୍ଞା, ଦେଖନ୍ତୁ ମାନେ କାହା ବାପା ମାଆ କେବେ ଚାହାନ୍ତିନି କି ୟୁଟ୍ୟୁବ୍ ଜଗତରେ ହଉ କିମ୍ବା ଏଇ ଡିଜିଟାଲ ଜଗତରେ ପୁଅ ମାନେ କମାଣି କରିବ ବୋଲି, ହେଲା। ନିଶ୍ଚିତ ଭାବରେ ଚାହାନ୍ତି କି ସରକାରୀ ଚାକିରିଟେ ହେଇଯାଉ କିମ୍ବା ଇଞ୍ଜିନିୟରିଂ ଡକ୍ଟର କିଛି ବି ହେଇଯାଉ। ଯେତେବେଳେ ଆପଣ କଣ୍ଟେଣ୍ଟ କ୍ରିଏଟର ଲାଇନ୍କୁ ବାଛିଥିଲେ, ବାପା ମାଆ କେବେ ଅପୋଜ୍ କରିନଥିଲେ?
2: ଅପୋଜ୍ ମାନେ ଦେଖନ୍ତୁ, ଯେତେ ଆମେ ହେଲୁ ମିଡ଼ିଲ କ୍ଲାସ୍ ଫ୍ୟାମିଲି, ପ୍ରତି ଘର ଫ୍ୟାମିଲିରେ ବାପା ମାଆ ଚାହାନ୍ତି କି ଆମ ପୁଅ କେମିତି ଇଞ୍ଜିନିୟର ବନୁ ଡକ୍ଟର ହଉ, କିନ୍ତୁ କେବେ ବାପା ମାଆ ଚାହାନ୍ତିନି କି ଆମ ପୁଅ ଭିଡ଼ିଓ ବନେଇକି, କ'ଣ ପାଇଁ ନା ସେମାନେ ପୁରା ସିକ୍ୟୁର ନଥାନ୍ତି କି ଆମ ପୁଅ ଏତେ ଆମାଉଣ୍ଟ ରୋଜଗାର କରିବ। ତ ସବୁ ଫ୍ୟାମିଲି ପରି ମୋ ଫ୍ୟାମିଲି ବି ସେମିତି ପ୍ରଥମେ ପ୍ରଥମେ କହୁଥିଲି, ଭିଡ଼ିଓରେ ତୋତେ କ'ଣ ମିଳିବ, ତୁ ଭିଡ଼ିଓ ବନେଇକି କ'ଣ କରିବୁ, ତତେ ଆମେ ଏତେ ପଢ଼େଇଲୁ ଏତେ କଲୁ ତୁ କ'ଣ କରିବୁ ସେଇଥିରେ। ତ ମୁଁ ବହୁତ ଶୁଣିଛି ଘର ଲୋକ ବହୁତ କହନ୍ତି ସେମିତି, କିନ୍ତୁ ମୁଁ ସେମିତି କରିଚାଲେ ଭିଡ଼ିଓ ବନେଇ ଚାଲେ, ଆଉ ନୂଆ ନୂଆ ଯେମିତି ପ୍ରାଉଡ଼ ଫିଲ୍ ହେବ ସେମିତି କାମ କରିକି ଆଗକୁ ଚାଲେ, ତ ଏବେ ଷ୍ଟିଲ୍ ସପୋର୍ଟ ଦେଉଛନ୍ତି।
1: ଆଜ୍ଞା, କହୁଥିଲେ ବାପା କିଛି ସମୟରୁ ମାନେ କିଛି ସମୟରୁ କହୁଥିଲେ ବାପା ବହୁତ ସପୋର୍ଟ କରନ୍ତି ବୋଲି। ଏଇ ଯେଉଁ କଣ୍ଟେଣ୍ଟ ବନାଉଛନ୍ତି ଆପଣ ମାନେ କଣ୍ଟେଣ୍ଟ କ୍ରିଏଟର ସାଜି ଯାଇଛନ୍ତି ଏବେ, ସେଇଥିପାଇଁ ବାପା ମାଆଙ୍କୁ ଆପଣଙ୍କୁ କ'ଣ ସବୁ ଅସୁବିଧାର ସମ୍ମୁଖୀନ କରିବା ପାଇଁ ପଡ଼ିଥିଲା?
2: ବାପା ମାଆ ତ ମୁଁ ଯେତେବେଳେ ଭିଡ଼ିଓ କିଛି ପୋଷ୍ଟ କରେ, ଆମ ସାହି ପଡ଼ିଶା ଲୋକମାନେ କହନ୍ତି ତମ ପୁଅ ସେଇଟାକୁ ଯାଉଛି, ତମ ପୁଅ ତା ସହିତ, ବହୁତ ଲୋକ ବହୁତ କଥା କହନ୍ତି, କିନ୍ତୁ ଆମେ ଲୋକମାନଙ୍କ କଥା ସେତେ ଖାତିର ନ କରିକି ନିଜ ଉପରେ ବେଶୀ ଧ୍ୟାନ ଦେଲେ ଭଲ ହେବ। କ'ଣ ପାଇଁ ଲୋକ ବହୁତ ଜଣ ବହୁତ କଥା କହିବେ, କିନ୍ତୁ ସମ୍ମୁଖୀନ ମାଆ ବାପା ତ ସେତେ ସଫର କରିନାହାନ୍ତି, କିନ୍ତୁ ଗୋଟେ କଣ୍ଟେଣ୍ଟ କ୍ରିଏଟର ଲାଇନ୍ରେ ଗୋଟେ ଇନ୍ଫ୍ଲୁଏନ୍ସର୍ ଗୋଟେ କଣ୍ଟେଣ୍ଟ କ୍ରିଏଟର୍ ବହୁତ ସଫର କରିଥାନ୍ତି, କାରଣ ତାକୁ ଡିଫରେଣ୍ଟ ଡିଫରେଣ୍ଟ ଜର୍ନାଲ ଦେଖି ପାର କରିବାକୁ ପଡ଼େ, ନିଜକୁ ପ୍ରଫେସନାଲି କେମିତି ଗ୍ରୋ କରିବେ ତା ପ୍ରତି ବେଶୀ ଧ୍ୟାନ ଦେବାକୁ ପଡ଼େ। ଏଇଠି ନିଜକୁ ଯଦି ତମେ ବେଶୀ ଗ୍ରୋ କରୁଛ ୟା ବେଶୀ ତମେ ବେଶୀ ତଳେ ଅଛ, ବହୁତ ଲୋକ କହିବେ ତମକୁ ଏମିତି ସେମିତି, ମୋତେ ଆଟଲିଷ୍ଟ ବହୁତ ମାରିବା ପାଇଁ ବି ଲୋକ କହିଥିଲେ।
1: ଆଚ୍ଛା ଆଚ୍ଛା,
2: ଆଜ୍ଞା, ତ ଯେତେବେଳେ ମୁଁ ଭିଡ଼ିଓ ବନାଉଥିଲି ବେସିକାଲି ମୋର କଣ୍ଟେଣ୍ଟ ଥାଏ ସମ୍ବଲପୁରରୁ ନିଜର ଖାଇବା ନିଜ ପିନ୍ଧିବା ନିଜ ସବୁ ଜିନିଷମାନଙ୍କୁ ନେଇକି ମୁଁ ଭୁବନେଶ୍ୱରରେ ରିପ୍ରେଜେଣ୍ଟ କରେ ସେଇଟା। କ'ଣ ପାଇଁ ନା ଆମର ସମ୍ବଲପୁରର ମାଟି ସବୁ ପାଣି ସବୁ ସେଇଠି କେମିତି ଲୋକମାନେ ଜାଣିପାରିବେ ମାଆ ମାଟି କଥା ମୁଁ ସେଇଠି ରିପ୍ରେଜେଣ୍ଟ କରେ। ତ ଏମିତି ହେଇଥିଲା ନା, ତତେ କ'ଣ ପାଇଁ ସେମାନେ ଡାକିବେ, ବହୁତ ଖରାପ ଖରାପ ଭାଷାରେ ବି ସେମାନେ କହୁଥିଲେ ମୋତେ, କିନ୍ତୁ ମୁଁ ଷ୍ଟିଲ୍ ସେ ତାଙ୍କ କଥାକୁ ଇଗ୍ନୋର କରିକି ଆଗକୁ ବଢ଼ି ଚାଲିଛି। ମୋତେ ଏମିତି ବି ସିଚୁଏସନ୍ ହେଇଛି କି ଗୋଟେ ପୁଅ ସମ୍ବଲପୁରର, ସେ ବି ଗୋଟେ କଣ୍ଟେଣ୍ଟ କ୍ରିଏଟର, କିନ୍ତୁ ସେ ମୋତେ 7 ଜଣ ପିଲା ପଠେଇଥିଲା ମାରିବା ପାଇଁ।
1: ଆଚ୍ଛା,
2: ଆଉ ମୋତେ ଏମିତି ବି ଧମକି ଆସିଥିଲା କି ତୋତେ ଏଇ ରାସ୍ତାରେ ଆମେ ଚାଲିଦେବୁନି, ତୁ କ'ଣ କରିବୁ କହିକି ବହୁତ ଜଣ ଏମିତି ବି କହିଛନ୍ତି, ତୋର କଣ୍ଟେଣ୍ଟ କ'ଣ, ତୋତେ ସେମାନେ କ'ଣ ପାଇଁ ଡାକିବେ, ଏଇ କିଛି ଖରାପ କରିଥିବ ଏମିତି କରିଥିବ, ସେମିତି ନେଗେଟିଭ ଭାଇବ୍ସ ମୋତେ ପ୍ରାୟ ଲୋକ ଦିଅନ୍ତି।
1: ଆଜ୍ଞା, ତାହେଲେ ଯୋଉ ଏଇ ମାରିବା ପାଇଁ କହୁଥିଲେ ମାନେ କ'ଣ ଅହଂକାରରେ ସେଇଟା?
2: ଅହଂକାରରେ ସେଇଟା।
1: ଆଚ୍ଛା,

0: କ'ଣ ପାଇଁ ନା ନିଜେ ନିଜକୁ କେମିତି ଗ୍ରୋ କରିବା ସେଟା ପ୍ରତି ଧ୍ୟାନ ନ ଦେଇକି ସେ କ'ଣ କଲା, ତାକୁ କ'ଣ ପାଇଁ ଡାକିଲେ, ଆମକୁ କ'ଣ ପାଇଁ ଡାକିଲେନି,
1: ପ୍ରତିବାଦ
0: ପ୍ରତିବାଦ କରିକି ସେ ବହୁତ ଜଣ କଥା କଥାରେ ଡାଇରେକ୍ଟ ସେ ମାଡ଼ ଆଡ଼କୁ ପଳେଇଯାଏ କଥା।
1: ଆଜ୍ଞା, ଆପଣ କିଛି ସମୟ ପୂର୍ବରୁ କହୁଥିଲେ କି ମା ମାଟି କଥା ନେଇକି ଭୁବନେଶ୍ୱରରେ ରିପ୍ରେଜେଣ୍ଟ କରୁଛନ୍ତି, ହେଲା, ସେଇଟା ତ କେବଳ ଭୁବନେଶ୍ୱରରେ ସୀମିତ ରହୁନି,
0: ଆଜ୍ଞା,
1: ଅନେକ ଲୋକଙ୍କ ପାଖରେ ପହଞ୍ଚି ଯାଉଛି।
0: ବିଶ୍ୱ ପ୍ରସିଦ୍ଧ ପୁରା।
1: ନିଶ୍ଚିତ ଭାବରେ, ତାହେଲେ ଏବେ ଫଲୋୱର୍ସ କେତେ ଅଛନ୍ତି? ଆଜ୍ଞା
0: ଏବେ ମୋର 7,000+ ଫଲୋଅର୍ସ ଅଛନ୍ତି।
1: ଆଜ୍ଞା, ତାହେଲେ ଆଜି ପର୍ଯ୍ୟନ୍ତ କେଉଁ ଜାଗା ଯାଇଛନ୍ତି ଯେଉଁଟାକି ବହୁତ ଭଲ ଲାଗିଛି?
0: ବହୁତ ଭଲ ମାନେ ପ୍ରଥମେ ମୋତେ ବହୁତ ସେଇ ଜିନିଷ ସେଇ ମୁମେଣ୍ଟକୁ ଭାବିଲେ ବହୁତ ଇମୋସନାଲି ଆଉ ଏବଂ ପ୍ରାଉଡ଼ ଫିଲ୍ କରେ। ଯେତେବେଳେ ଆମର ଗୋଟିଏ ରିସେଣ୍ଟଲି ମୁଭି ବାହାରିଥିଲା ବରବଧୂ ଫିଲ୍ମ,
1: ହଁ ହଁ ହଁ
0: ସେଇଥିରେ ସ୍କ୍ରିନ୍ ପ୍ରିମିୟର ହେଉଥିଲା, ମାନେ ଗୋଟିଏ ଦିନ ଆଗରୁ ସେ ଫିଲ୍ମ ବାଲେ କଣ୍ଟେଣ୍ଟ କ୍ରିଏଟର ଇନ୍ଫ୍ଲୁଏନ୍ସର ଏବଂ ପଲିଟିସିଆନମାନଙ୍କୁ ଇନଭାଇଟ୍ କରନ୍ତି। ସେଇଟା ବହୁତ ଲିମିଟେଡ୍ ସିଟ୍ ଥାଏ, 50 ଲୋକଙ୍କ ପାଇଁ। ତ ସେଇଟାରେ ମୋତେ ଇନଭାଇଟ୍ ଆସିଥିଲା। ମୁଁ ଭାବିନଥିଲି କି ସେଇ ହଲ୍ରେ ବହୁତ ବଡ଼ ବଡ଼ ନେତା ଏବଂ ସିରିଏଲ୍ ଜଗତ ଫିଲ୍ମ ଜଗତର ସମସ୍ତେ ଥିବେ ଆଉ ଏକା ମୁଁ କଣ୍ଟେଣ୍ଟ କ୍ରିଏଟର, ସେଇଟା ପୁଣି ସମ୍ବଲପୁରରୁ ଗୋଟେ ଗୋଟେ ୱେଷ୍ଟର୍ଣ୍ଣ ଓଡ଼ିଶାରୁ ଗୋଟେ ପୁଅ ଯାଇଛି। ଆଉ ମୁଁ ଯେତେବେଳେ ସେଇଟା ବଡ଼ ଡ୍ରିମ୍ ହୁଏ କି ମୁଁ କେମିତି ଏଇ ଜଗତକୁ ଏଣ୍ଟ୍ରି କରିବି, ଆଉ ଯେତେବେଳେ ଦେଖୁଛି ମୋ ଚାରିପାଖରେ କି ସବୁ ହିରୋ ହିରୋଇନ୍ ବଡ଼ ବଡ଼ ନେତା ସମସ୍ତେ ଅଛନ୍ତି ସେଠି, ତ ସେଠି ଫିଲ୍ମ କମ୍ ଦେଖିଲେ ମୁଁ ବହୁତ ଇମୋସନାଲି ଆଉ ବହୁତ ପ୍ରାଉଡ଼ ଫିଲ୍ କଲି। ଆଉ ଗୋଟେ ଏବେ ରିସେଣ୍ଟଲି ମୁଁ ଯାଇଥିଲି ଭୁବନେଶ୍ୱର ମେ ଫେୟାର୍ରେ, ସେଇଠି ମୁଖ୍ୟମନ୍ତ୍ରୀ ଇନଭାଇଟ୍ କରିଥିଲେ, ସିଏମ୍ ସିଏମ୍ ଡାଇରେକ୍ଟ କନେକ୍ଟ କରନ୍ତି ଇନଫ୍ଲୁଏନ୍ସର୍ମାନଙ୍କ ସହିତ କେମିତି ଆମେ ଗ୍ରୋ କରିବା କ'ଣ କରିବା। ମୁଁ ତ ଗୋଟେ ସମ୍ବଲପୁର ଗୋଟେ ୱେଷ୍ଟର୍ଣ୍ଣ ଓଡ଼ିଶାର ଛୋଟ କଣ୍ଟେଣ୍ଟ କ୍ରିଏଟର୍, ଯେତେବେଳେ ସେତେ ବଡ଼ ଷ୍ଟେଜ୍କୁ ମୋତେ ଇନଭାଇଟ୍ କରାଗଲା, ବହୁତ ମୁଁ ନିଜକୁ ବହୁତ ପ୍ରାଉଡ଼ ଫିଲ୍ କରେ।
1: ଆଚ୍ଛା, ଆମର ଯୋଉ ରିସେଣ୍ଟ ଅଛନ୍ତି ସିଏମ୍ ମୋହନ ମାଝୀ,
0: ମୋହନ
1: ଆଜ୍ଞା
0: ମାଝୀ
1: ଆଜ୍ଞା ଆଜ୍ଞା, କ'ଣ ପାଇଁ ସେ ଇନଭାଇଟ୍ କରିଥିଲେ ଆପଣଙ୍କୁ?
0: ଆମର ଏଇଟା ଫାର୍ଷ୍ଟ ଇନିସିଏଟିଭ ଥିଲା ତାଙ୍କର ସୃଜନ ସମ୍ବାଦ,
1: ଆଜ୍ଞା,
0: ସେଇଥିରେ ଏଇଟା ଥିଲା କି ଆମେ ନିଜ କଣ୍ଟେଣ୍ଟ କ୍ରିଏଟର ଦ୍ୱାରା ଆମେ ନିଜ ଅଞ୍ଚଳକୁ କେମିତି ପ୍ରମୋଟ କରିପାରିବା, ଆଡ଼ଭାନ୍ସ କ'ଣ କରିପାରିବା, ଆମେ କଣ୍ଟେଣ୍ଟ କ୍ରିଏଟରମାନଙ୍କ ପାଇଁ କ'ଣ ସୁବିଧା କରିପାରିବା, ତା ପ୍ରତି ସମସ୍ତଙ୍କୁ ଆଲୋଚନା କରିବା ପାଇଁ ଇନଭାଇଟ୍ କରିଥିଲେ ସେମାନେ।
1: କ'ଣ ସବୁ ଆଲୋଚନା ହେଲା ଆଜ୍ଞା ସେଇଠି?
0: ଆଲୋଚନା ତ ଭିତର କଥା, ସେମିତି କିଛି କହିହେବନି, ଏଲାଉ ସେଇଟା ହେଇନି। ସେଇଠି ଯେଉଁ ଯେଉଁ ମାନେ ଇନଭାଇଟେଡ୍ ଥିଲେ ତାଙ୍କମାନଙ୍କ ପାଇଁ ବହୁତ ସୁବିଧା ଥିଲା, ସେମାନେ ବହୁତ କିଛି ଦେଖିକି ତ ଆମକୁ ଇନଭାଇଟ୍ କରିଥିବେ ନା କି କ'ଣ ହିଁ କରୁଛି କେମିତି କରୁଛି, ସେଇ ଜିନିଷକୁ ନେଇକି ଆମେ ବହୁତ ଚର୍ଚ୍ଚା ବି ତାଙ୍କ ସହିତ ଲାଗିଛୁ କି ଆମ କଣ୍ଟେଣ୍ଟ କ୍ରିଏଟରମାନଙ୍କ ପାଇଁ ଆପଣ କିଛି ଯୋଜନା କରନ୍ତୁ, କ'ଣ ପାଇଁ ନା ଆମେ ଆମ ଲାଇଫକୁ ସିକ୍ୟୁର କରିପାରିବୁ କି ଆମେ କେମିତି କରିପାରିବୁ ସେଇ ଜିନିଷ ଉପରେ,
1: କିଛି ପାଉଣା ହେଇପାରିବ
0: ପାଉଣା
1: ସେ?
0: ହେଇପାରିବ କି। ତ ସେଥିପ୍ରତି ସେମାନେ କହିଛନ୍ତି ଆମେ କଥା ଲାଗିବା ସେଇଟା ଭିତରେ, ଆମେ ଆପଣଙ୍କ ପାଖରୁ ଏକ୍ସାମ୍ପଲ୍ ନେଉଛୁ କି ଆମେ କ'ଣ କ'ଣ କରିପାରିବା ବୋଲି ଗୋଟେ ମିଟିଂ ଅର୍ଗାନାଇଜ୍ କରାହେଇଥିଲା ସେଠି।
1: ଆଚ୍ଛା, ଯେହେତୁ କଥା ପଡ଼ିଛି ଆଜ୍ଞା ପାଉଣା,
0: ଆଜ୍ଞା,
1: ଏ ଯୋଉ ଭିଡିଓ ମାନେ କରୁଛନ୍ତି କ'ଣ ମାନେ ପେଡ୍ ଥାଏ ନା କ'ଣ?
0: ହଁ ସବୁ ପେଡ୍ ଥାଏ, କେତେଟା ଅନପେଡ୍ ଥାଏ, ଯେ ଏତିକି ପଇସା ମିଳେ କି ନିଜର ପାଉଣା ସବୁ ମେଣ୍ଟାଇ ହେଇଯାଇପାରିବ।
1: ଯୋଉଟା ଆମାଉଣ୍ଟ ଯୋଉ ପେ କରା ହୁଏନି, କ'ଣ ପାଇଁ ପେ କରା ହୁଏନି?
0: ଗୋଟେ ହିଡ଼େନ୍ ସିକ୍ରେଟ୍ ହେ ସେଟା କି ବାହାର ଏରିଆକୁ ଆମେ ଗଲେ ସେଇଠି ବେଶୀ ଆମାଉଣ୍ଟ ଦିଅନ୍ତି, କିନ୍ତୁ ନିଜ ଅଞ୍ଚଳ ନିଜ ମାଆ ମାଟିରେ ଆମେ ପ୍ରମୋଟ କରୁ ଆମକୁ ସେତେ ପଇସା ମିଳେନି ଯେତେ ଆମେ ଏକ୍ସପେକ୍ଟ କରିଥାଉ। ଏକ୍ସପେକ୍ଟ ନହେଲେ ବି ଗୋଟେ ଆମେ ଭିଡ଼ିଓ ବନଉଛୁ ତ ଆମକୁ ସମ୍ ଆମାଉଣ୍ଟ ଦେବା କଥା, କିନ୍ତୁ ସେତେ ଦିଅନ୍ତିନି, ଆପଣ ଫ୍ରିରେ କରନ୍ତୁ। ଆଜିକାଲି ଜମାନାରେ ତ ଆପଣ ଜାଣିପାରୁଥିବେ ଫ୍ରିରେ ସମସ୍ତେ କରିପାରନ୍ତିନି, ନିଜ ମେହନତ ଏଡ଼ିଟିଂ ଭଏସ୍ ଓଭର ୟା ଅନ୍ ଦ ସ୍ପଟ୍ ଆମେ ଭିଡ଼ିଓ କରୁ, ତ ସେଇଠି ବହୁତ କିଛି ଆମକୁ ସମ୍ମୁଖୀନ କରିବାକୁ ପଡ଼ିବ, ଇଏ କ'ଣ ଭିଡ଼ିଓ କରିବାକୁ ଆସିଛି ଇଏ କ'ଣ, ଆମକୁ ବହୁତ ଲୋକ ବହୁତ କଥା
1: ବହୁତ
0: କହନ୍ତି।
1: ଅସୁବିଧା ସମ୍ମୁଖୀନ
0: ଆଜ୍ଞା,
1: କରିବା ପାଇଁ ପଡ଼େ।
0: ତ ଗୋଟେ କଣ୍ଟେଣ୍ଟ କ୍ରିଏଟର ବହୁତ ଅସୁବିଧା ସମ୍ମୁଖୀନ କରିକି ସବୁ କରିବାକୁ ଚାଲେ।
1: ଆଜ୍ଞା, ତାହେଲେ ଦେଖନ୍ତୁ ମାନେ ଯୋଉ ଆମାଉଣ୍ଟଟା ମିଳେ ଆପଣଙ୍କୁ ମାନେ ସୁଇଟେବଲ?
0: ହଁ ସୁଇଟେବୁଲ ତ ଆମେ ଡାଇରେକ୍ଟ କହିପାରିବାନି, କିନ୍ତୁ ମୁଁ ନିଜ ପାଇଁ କରିପାରିବୁ,
1: ଠିକ,
0: ଆମେ କାହା
1: ତାହେଲେ
0: ପ୍ରତି ଯଦି କହିବୁ କି ନା ଫ୍ୟାମିଲି ପାଇଁ ବି କିଛି କରିବୁ ସେମିତି ତ ଆମାଉଣ୍ଟ ହୁଏନି, ନିଜ ପାଇଁ ଆମେ କରିପାରୁ।
1: ନିଜ ଚଳିବା ପାଇଁ ପକେଟ୍ ମନି ହିସାବରେ
0: ଆଜ୍ଞା ଆଜ୍ଞା,
1: ହେଇଯାଏ ନା? ଆଜ୍ଞା, ତାହେଲେ ଦେଖନ୍ତୁ ଆଜିର ସମାଜରେ ମାନେ ଗୋଟେ ବହୁତ ନାଁ ଶୁଣିବାକୁ ପଡ଼ୁଛି, ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ,
0: ଆଜ୍ଞା,
1: ଆପଣଙ୍କର ଭିଡ଼ିଓରେ ସେ କ'ଣ ସହାୟତା କରୁଛି? ଆଜ୍ଞା,
0: ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ AIଟା ଆମର ଇନଫ୍ଲୁଏନ୍ସର ୟା କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ବହୁତ ବେଷ୍ଟ ବେନିଫିଟ୍ ଦିଏ। କ'ଣ ପାଇଁ ନା ଆମେ ଯେତେବେଳେ ଥମ୍ନେଲ୍ କରୁ ଆମେ ପ୍ରଥମେ କ'ଣ କରୁଥିଲୁ ନା ଆମେ ମେନୁଆଲି ଏଡ଼ିଟ୍ କରୁଥିଲୁ, AIରେ ଆମେ ପ୍ରମ୍ପ୍ଟ ଦେଇଦେଉ ସେଇଟା ସେ

0: ଜେନେରେଟ୍ କରିକି ଆମକୁ ଦେଇଦିଏ। ତ ସେଇଟା ଆମକୁ ଯେତେବେଳେ ପ୍ରଥମେ ପ୍ରଥମେ ସ୍କ୍ରିପ୍ଟ ଲେଖିବା ପାଇଁ ଆମକୁ ଘଣ୍ଟା ଘଣ୍ଟା ଟାଇମ୍ ଲାଗୁଥିଲା, ୟା କିଛି ବ୍ୟାନର୍ କିଛି ବି ଜିନିଷ ଆମକୁ ଜାଣିବାକୁ ହେଲେ ଆମେ ବହୁତ ଜିନିଷ ଜାଣି ନ ପାରିଥାଉ କି ଏଇଟା କେମିତି ହେବ ସେଇଟା କେମିତି ହେବ। ତ ଆମେ ଆର୍ଟିଫିସିଆଲ ଦ୍ୱାରା ଆମେ ବହୁତ ଜିନିଷ ଆମକୁ ବେନିଫିଟ୍ ମିଳେ ଆମକୁ।
1: ସେତେବେଳେ ଆଜ୍ଞା ମାନେ କେବେ ଜାଗା ଖୋଜିବା ପାଇଁ ଏଆଇ କୁ ବ୍ୟବହାର କରିନାହାନ୍ତି?
0: ଆଜ୍ଞା ଆଜ୍ଞା, ସିଓର ସିଓର। ମୁଁ ଏବେ ରିସେଣ୍ଟଲି ଯାଇଥିଲି ଆମର ଆପଖୋଲ, ମୁଁ ଆମେ 12ଟା ଟିମ୍ କଣ୍ଟେଣ୍ଟ କ୍ରିଏଟର ସବୁ ଯାଇଥିଲୁ, ଆମକୁ ମଝି ରାସ୍ତାରେ ହିଁ ମିଳିଲାନି ରାସ୍ତା, ଆମେ କୁଆଡ଼େ ଯିବୁ କେମିତି କରିବୁ। ତ ସେଇଠି ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ୟୁଜ୍ କରିକି ଆମେ ରାସ୍ତା ପାଇଲୁ, ଦେନ୍ ଆମେ ଗଲୁ ବରଗଡ଼ର ଆପଖୋଲ।
1: ଆଜ୍ଞା, କେମିତି ଜାଗା?
0: ସେଇଟା ବହୁତ ଶାନ୍ତିପୂର୍ଣ୍ଣ ଜାଗା, ଗୋଟେ ହିଡ଼େନ୍ ନେଚୁରାଲ ସେଇଟା ପାଣି ବାହାରୁଛି ସେଇଠୁ। ତ ସେଇଟା ବେସିକାଲି ମନସୁନ, ଆମର ଏଇ ବର୍ଷାକାଳୀନ ଋତୁରେ ଆମେ ଗଲେ ବହୁତ ଲୋକମାନଙ୍କ ପାଇଁ ବହୁତ ଭଲ, ସେଇଟା ଯେହେତୁ ନେଚୁରାଲ ସେଇଟା ପାଣି ବାହାରୁଛି
1: ପ୍ରକୃତି ଯେହେତୁ,
0: ପ୍ରକୃତିର। ଆଜ୍ଞା,
1: ତାହେଲେ ଆଉ କୋଉ କୋଉ ଜାଗା ଯାଇଛନ୍ତି ଆଜ୍ଞା?
0: ଓଡ଼ିଶା ବାହାରକୁ ମୁଁ ଯାଇକି ଏକ୍ସପ୍ଲୋର୍ କରିଛି, ଯେମିତି ଆଗ୍ରା, ଦିଲ୍ଲୀ, ମଥୁରା, ବୃନ୍ଦାବନ ଏବଂ ପଞ୍ଜାବ, ଆମର କେଦାରନାଥ, ବହୁତ ଜାଗା ମୁଁ ଏକ୍ସପ୍ଲୋର୍ କରିସାରିଛି। ସେମିତି ଆଗକୁ ବି ମୁଁ ସେଇଟା କରିଚାଲିବି, ଲୋକମାନଙ୍କ ପାଖକୁ କେମିତି ମୁଁ ଭଲ ବାର୍ତ୍ତା ପହଞ୍ଚାଇ ପାରିବି, ସେ ଜାଗାର ଭ୍ୟୁ ନେଚର ଉପରେ ଆମ କେମିତି ଲୋକମାନଙ୍କୁ ପଠାଇ ପାରିବି, ତା ପ୍ରତି ବେଶୀ ଧ୍ୟାନ ଦେଇଛି।
1: ଲୋକଙ୍କର ଡ୍ରିମ୍ ଥାଏ କେଦାରନାଥ,
0: ଆଜ୍ଞା,
1: ସେଇଠି ଯାଇକି କେମିତି ଲାଗିଲା ଆପଣଙ୍କୁ?
0: ସେଇଟା ତ ପ୍ରଥମେ ମୋର ବହୁତ ବଡ଼ ଡ୍ରିମ୍ ଥିଲା, ମୁଁ କେବେ ଭାବିନଥିଲି କି ସେଟାକୁ ଯିବି, କେମିତି କେବେ ମୋ ସ୍ୱପ୍ନରେ ବି ନଥିଲା ସେଇଟା। ସଡନ୍ଲି ଫ୍ୟାମିଲି କହିଲେ କି ଚାଲ ଆମେ କେଦାରନାଥ ଯିବା ଆଉ ଏତେ ସବୁ କରିବା, ତ ବହୁତ ଏକ୍ସାଇଟେଡ୍ ଥିଲି। ସେଇଠି ଗଲା ପରେ ବହୁତ 20 କିଲୋମିଟର ଚାଲିବାକୁ ପଡ଼ିବ ସେଇଠି, କେମିତି ସେଇଟା ବହୁତ କଷ୍ଟକର ପୁରା। ସେଇଠି ଅକ୍ସିଜେନ୍ ନେବା ପାଇଁ ବହୁତ କଷ୍ଟ, ପାଣି ମିଳିବନି, ସେଇଠି ଖାଇବା ପିଇବା ବହୁତ ପ୍ରାଇସ୍ ତା'ର ହାଇ ଥାଏ ସେଇଠି, ଏବଂ ଥଣ୍ଡା ପ୍ରଚୁର ପରିମାଣରେ ସେଇଠି
1: ସେଇଠି ତ
0: ଗାଧୋଇଲେ।
1: ରୁଟି ମିଳେ, ଭାତ ମିଳେନି ପ୍ରାୟତଃ
0: ଆଜ୍ଞା ଆଜ୍ଞା, ପୁରା ବହୁତ କଷ୍ଟକର ଜୀବନ ସେଇଠି ଯିବାକୁ ପଡ଼ିବ,
1: ଆଜ୍ଞା। ମାନେ ସକାଳୁ ଗାଧେଇକି ଭଗବାନଙ୍କୁ ଯଦି ଦର୍ଶନ କରିବା ହେଲେ,
0: ପାଣି
1: ତାହେଲେ
0: ବହୁତ,
1: ଥାଉ ଦର୍ଶନ କରିବିନି କହିବେ ନା?
0: ପାଣି ବହୁତ ଥଣ୍ଡା ସେଠି ପୁରା।
1: ଆଜ୍ଞା, କାହିଁକି ମୁଁ ଯାଇଛି ତ ସେଥିପାଇଁ ମୁଁ ଜାଣିଛି।
0: ଆଜ୍ଞା ଆଜ୍ଞା,
1: ତାହେଲେ ଆପଣ ଓଡ଼ିଶା ବାହାରେ ବହୁତ ଜାଗା
0: ଏକ୍ସପ୍ଲୋର କରି
1: ବୁଲି
0: ସାରିଛି ମୁଁ।
1: ସାରିଛନ୍ତି, ତାହେଲେ ଠିକ ଅଛି, ବୁଲିଛନ୍ତି ତ ଆଉ ଗୋଟେ ପଟକୁ ଯିବା। ଆପଣଙ୍କର ଧୈର୍ଯ୍ୟ ହେଲା, ଏତେ ଧୈର୍ଯ୍ୟ ରଖି ଏତେ ଜାଗା ବୁଲିଛନ୍ତି, କିନ୍ତୁ କ'ଣ ଏଇଟା ପସିବଲ୍ ହେଇପାରିବ କି ମାନେ ସାଙ୍ଗେ ସାଙ୍ଗ ଗୋଟେ କଣ୍ଟେଣ୍ଟ କ୍ରିଏଟର୍କୁ ପବ୍ଲିସିଟି ମିଳିଯିବ, ନା ତାକୁ ଧୈର୍ଯ୍ୟର ସହକାରେ ଅପେକ୍ଷା କରିବା ପାଇଁ ପଡ଼ିବ?
0: ନା, ସାଙ୍ଗେ ସାଙ୍ଗେ ତ ସେଇଟା ମିଳିବନି, ଆମକୁ ବହୁତ ଧୈର୍ଯ୍ୟ ରହିବାକୁ ପଡ଼ିବ। କ'ଣ ପାଇଁ ନା, ଆମେ ଗୋଟେ ଭିଡ଼ିଓରେ ଭାଇରାଲ ଯିଏ ରାତି ରାତି ହେଇଯାଏ, ସେ କଣ୍ଟେଣ୍ଟ ମେକିଂ କ'ଣ ସେ ଜାଣିପାରିନି। ଆମେ ବହୁତ କିଛି ସଫର କରିଥାଉ, ଏଡିଟିଂ ସ୍କିଲ ଗୋଟେ ରାତି ରାତି ଯଦି ହେଇଯିବ ସେ କିଛି ଜାଣିନଥିବ, ଏଡିଟିଂ କ'ଣ, ଆମେ କେମିତି ଗୋଟେ ଇନଫ୍ଲୁଏନ୍ସର କ'ଣ କରେ, ଗୋଟେ ପଜିଟିଭ ଇନଫ୍ଲୁଏନ୍ସ କରେ ଲୋକମାନଙ୍କ ପାଖକୁ, ତ ସେଇଟା ଯିଏ ଜାଣିନଥିବ କିଛି ବି ତା'ମାନେ କହିଦେବ ଆଜି ଏମିତି ହେଲା କାଲି ସେମିତି ହେଲା, ସେମିତି କୁହାଯାଏନି ସେଇଟା, କାରଣ ଧୈର୍ଯ୍ୟ ରଖିବାକୁ ବହୁତ ପଡ଼ିବ। ବହୁତ ଲୋକ କହିବେ ସେମିତି କମେଡ଼ି କରିଦେବେ ତୁମର କି ଏ କ'ଣ କରୁଛି ସେମିତି, ତାକୁ ଆଉ କିଛି ମିଳିଲାନି ସେମିତି କହିବେ, ତ ବହୁତ ଧୈର୍ଯ୍ୟ ରଖିବାକୁ ପଡ଼ିବ। ରାତି ରାତି ଫେମସ୍ ହେଲେ ହଁ ଅବଭିୟସ୍ଲି ଯାହାର ଲକ୍ ଉପରେ ସେ ନିର୍ଭର କରେ, କିନ୍ତୁ ମୁଁ ଯାଇକି ଧୀରେ ଧୀରେ ବଢ଼ିବା ବହୁତ ବେଷ୍ଟ ସେଇଟା।
1: ଆଜ୍ଞା, ଆପଣଙ୍କର ମାନେ ଗୋଟେ ଯେଉଁ ଟର୍ଣ୍ଣିଂ ପଏଣ୍ଟ ଥାଏ ଜୀବନରେ, ସେଇଟା କେଉଁ ଭିଡ଼ିଓରେ ହେଇଛି?
0: ଟର୍ଣ୍ଣିଂ ପଏଣ୍ଟ ମାନେ ମୁଁ ଯେତେବେଳେ ଗୁଜୁରାଟ ଥିଲି ସୋମନାଥରେ, ସେଇଠି ମୁଁ ଗୋଟେ ଭିଡ଼ିଓ ଛାଡ଼ିଥିଲି, ତ ସେଇଥିରୁ ବହୁତ ଲୋକ ବହୁତ ସପୋର୍ଟ ଦେଇଥିଲେ, ତ ସେଇଥିରୁ ଧୀରେ ଧୀରେ ମୁଁ କଣ୍ଟେଣ୍ଟ କ୍ରିଏସନ୍ ଲାଇନ୍କୁ ଆସିଥିଲି। ଆଉ ଗୋଟେ ହେଲା କି ଭୁବନେଶ୍ୱରରେ ମୁଁ H&M ବ୍ରାଣ୍ଡ ଯେଉଁ ଅଛି ସେ
1: ଆଜ୍ଞା,
0: ବ୍ରାଣ୍ଡର ପ୍ରମୋସନ୍ କରିଥିଲି, ତ ସେଇ ଅଞ୍ଚଳରେ ୟା ଆମ ସମ୍ବଲପୁରରେ ସେଇଟା ବହୁତ ସଉକ ଥିଲା କି ସମ୍ବଲପୁରର ପିଲା ଯେ କି H&M ସେତେ ବଡ଼ ବ୍ରାଣ୍ଡରେ ସେ ପ୍ରମୋସନ୍ କରୁଛି, ତ ସେଇଟା ମୋର ଗୋଟେ ବହୁତ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା।
1: ଆଜ୍ଞା, ତାହେଲେ ଆସିଛନ୍ତି ବହୁତ ତ କଥା ହେଲା, ଶେଷରେ ଆମର ଯୁବପିଢ଼ିଙ୍କୁ କ'ଣ ବାର୍ତ୍ତା ଦେବେ?
0: ଯୁବପିଢ଼ିକୁ ବାର୍ତ୍ତା ଏଇଟା ଦେବି ଯେ ଯେନ୍ମାନେ ବି କଣ୍ଟେଣ୍ଟ କ୍ରିଏଟର୍ ଲାଇନ୍ରେ ଆସୁଛନ୍, ସେମାନେ ତ ଏଇଟା ନାଇଁ ଭାବିବ କି ଆମେ ଗୋଟେ ଭିଡ଼ିଓ ବନେଇଦେମୁ ଆର୍ ରାତି ରାତି ଭାଇରାଲ ହେଇଯିମୁ, ୟା କଣ୍ଟେଣ୍ଟ କ୍ରିଏଟର୍ କାଣା ଏନ୍ତା ହେଇଥିସନ୍ କେ, ଆମେ ନିଜର କଣ୍ଟେଣ୍ଟ ବନେଇକିନା, ତ ସେମାନଙ୍କୁ ଆମେ ଧୈର୍ଯ୍ୟ ସବୁ ସଦାବେଳେ ରଖ୍ବ, ଯେନ୍ତାକି ଗୋଟେ ଏଡିଟିଂ କର୍ବ ୟା କିଛି ବି ପ୍ରମୋସନ୍ କର୍ବ, ତମେ ଧୈର୍ଯ୍ୟର ସହକାରେ ରଖ୍ବ, ଡିସେଣ୍ଟ ରହିବ ସଦାବେଳେ, ନିଜର କଣ୍ଟେଣ୍ଟକେ ଡିସେଣ୍ଟ କର୍ବାର୍ ଲାଗି ଚେଷ୍ଟା କର୍ବ, ସଫା ସୁତୁରା ରଖ୍ବ, ଆଉ ଗୋଟେ ୱେ ଅଫ୍ ଟକିଂ ସଦା ହେଲେ ପ୍ରଫେସନାଲି ରଖ୍ବ, ଦେନ୍ ଲୋକମାନେ ବହୁତ ଲୋକ ଇନଭାଇଟ୍ କରିବେ ତମକୁ। ଆଉ ଗୋଟେ ଭିଡ଼ିଓ କରିକିନା ଏଇଟା ନାଇଁ ଭାବିବ କି ଆମେ ସରିଗଲା ସବୁ କିଛି ହେଇଗଲା, କରି ଚାଲ। ଯେବେ ନା ଯେବେ ତ ଆପଣ ସକ୍ସେସ ତ ପାଇବେ ନା, ସେ କରିଚାଲ ଖାଲି କଣ୍ଟେଣ୍ଟ କ୍ରିଏଟର ବୋଲି ନାହିଁ, ତମର ସବୁ ଫିଲ୍ଡରେ ସବୁ ଜିନିଷ ଥି ତମେ ଆଗ୍କେ କରିଚାଲବ, ଫଳର ଆଶା ନାଇଁ ରଖବ।
1: ଠିକ୍ ଅଛି ଅନୁଭବ, ମାନେ ଆମେ ବି ମା ସମଲେଶ୍ୱରୀଙ୍କ ଠାରେ ପ୍ରାର୍ଥନା କରୁଛୁ କି ଆପଣ ଆହୁରି ଭଲ ଭଲ ଭିଡ଼ିଓ ଆମ ପାଖକୁ ପଠାନ୍ତୁ, ଆମେ ବି ମାନେ ହିଡ଼େନ୍ ପ୍ଲେସ୍ ମାନେ
0: ଆଜ୍ଞା,
1: ଯେମିତି ଦେଖୁଥିବୁ। ଆପଣଙ୍କର ସୁଭବିଷ୍ୟତ କାମନା କରି ବିଦାୟ ନେଉଛୁ, ନମସ୍କାର।
0: ଜୁହାର।
2: ଆଶା କରୁଛି ଶ୍ରୋତାବନ୍ଧୁ, ସାକ୍ଷାତକାରଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ।

କଥାଚିତ୍ର ଅମର ପ୍ରେମ ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର ଓ କିଶୋର କୁମାର। ସଙ୍ଗୀତ ଆର୍ ଡି ବର୍ମନ। ଗୀତି ରଚନା ଆନନ୍ଦ ବକ୍ସି।

ଆଚ୍ଛା ଫ୍ରେଣ୍ଡସ୍, ଯେତେବେଳେ ଆମ ଦେଶର ସୁରକ୍ଷା କଥା ଆମେ ଭାବୁ, ଯେତେବେଳେ ଆମେ ନିଜ ଘରେ ଆରାମର ନିଦରେ ଶୋଇବା କଥା ଭାବୁ, କିମ୍ବା ଯେତେବେଳେ ଦେଶ ଉପରେ କୌଣସି ବିପତ୍ତି ଆସିଲେ ସବୁଠାରୁ ଆଗରେ ଛାତି ଦେଖି ଛିଡ଼ା ହୋଇଥିବା ବୀର ଯବାନମାନଙ୍କର କଥା ଭାବୁ, ସେତେବେଳେ ଗୋଟିଏ ନାମ ସବୁଠୁ ପ୍ରଥମେ ମନକୁ ଆସେ। ହଁ, ଆପଣମାନେ ବିଲକୁଲ ଠିକ୍ ଭାବିଛନ୍ତି। ଆଜି ଆମେ କଥା ହେବାକୁ ଯାଉଛୁ ଆମ ଦେଶର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ସୁରକ୍ଷା ବାହିନୀ, କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ, ଯାହାକୁ ଆମେ ସିଆର୍ପିଏଫ୍ ବୋଲି କହିଥାଉ। ସ୍ୱାଧୀନତା ପୂର୍ବରୁ 1949 ମସିହାରେ ଠିକ୍ ଆଜିର ଦିନରେ ଏହି ବାହିନୀ କ୍ରାଉନ୍ ରିପ୍ରେଜେଣ୍ଟେଟିଭ୍ସ ପୋଲିସ ନାମରେ ଗଠିତ ହୋଇଥିଲା। ସେତେବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ରିଟିଶ

ଶାସନାଧୀନ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା, କିନ୍ତୁ ଦେଶ ସ୍ୱାଧୀନ ହେବା ପରେ 1949 ଡିସେମ୍ବର ମାସ 28 ତାରିଖରେ ଆମର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦୃଷ୍ଟି ଏବଂ ଅବଦାନ ଯୋଗୁଁ ସଂସଦରେ ଏକ ଆଇନ ଜାରିତ ହୋଇ ଏହାର ନାମକରଣ କରାଗଲା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ। ଆପଣ ଜାଣି ଗର୍ବିତ ହେବେ ଯେ ମାତ୍ର ଗୋଟିଏ ଛୋଟ ବାଟାଲିୟନରୁ ଆରମ୍ଭ ହୋଇଥିବା ଏହି ବଳ ଆଜି ପ୍ରାୟ 246 ବାଟାଲିୟନ ଏବଂ 3 ଲକ୍ଷରୁ ଅଧିକ ସମର୍ପିତ ଯବାନଙ୍କ ସହ ବିଶ୍ୱର ସର୍ବବୃହତ୍ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଭାବରେ ପରିଣତ ହୋଇଛି। ସ୍ୱତନ୍ତ୍ର ବାହିନୀ ଏବଂ ମହିଳା ସଶକ୍ତିକରଣ ସିଆର୍ପିଏଫ୍ କେବଳ ଏକ ସାଧାରଣ ପୋଲିସ ଫୋର୍ସ ନୁହେଁ, ବରଂ ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଏହା ଅଧୀନରେ ବିଭିନ୍ନ ସ୍ୱତନ୍ତ୍ର ୟୁନିଟ୍ ରହିଛି। ଦଙ୍ଗା ଓ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣ କରିବା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଆର୍ଏଫ୍ ଥିଲାବେଳେ ଘଞ୍ଚ ଜଙ୍ଗଲରେ ନକ୍ସଲମାନଙ୍କୁ କଡ଼ା ଜବାବ ଦେବା ପାଇଁ ରହିଛି କୋବ୍ରା କମାଣ୍ଡୋ ବାଟାଲିୟନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ ବାହିନୀ। ସବୁଠାରୁ ଗର୍ବର କଥା ହେଉଛି ମହିଳା ସଶକ୍ତିକରଣ କ୍ଷେତ୍ରରେ ସିଆର୍ପିଏଫ୍ ସବୁଠୁ ଆଗୁଆ। 1986 ପ୍ରଥମ ଥର ପାଇଁ ଭାରତରେ ଏକ ସମ୍ପୂର୍ଣ୍ଣ ମହିଳା ବାଟାଲିୟନ୍ ଗଠନ କରି ଏହି ବାହିନୀର ଇତିହାସ ରଚିଥିଲା। ଆଜି ଆମର ବୀରାଙ୍ଗନାମାନେ ମଧ୍ୟ ସୀମା ଓ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ପୁରୁଷ ସହ କାନ୍ଧକୁ କାନ୍ଧ ମିଳାଇ ନିଜର ପରାକ୍ରମ ଦେଖାଉଛନ୍ତି। ଆମ ଦେଶର ବିଶାଳ ଗଣତାନ୍ତ୍ରିକ ପ୍ରକ୍ରିୟା ବା ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ହେଉ କିମ୍ବା ବନ୍ୟା ବାତ୍ୟା ଭଳି କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ, ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ହେଉ ବା ଦୁର୍ଗମ ଅଞ୍ଚଳରେ ନିଜ ଦେଶବାସୀଙ୍କୁ ସାହାଯ୍ୟ କରିବା, ପ୍ରତ୍ୟେକଟି ବିପଦପୂର୍ଣ୍ଣ କ୍ଷେତ୍ରରେ ଆମର ଏହି ଯବାନମାନେ ନିଜ ଜୀବନକୁ ପଣ କରି ଆଗଧାଡ଼ିରେ ଛିଡ଼ା ହୋଇଥାନ୍ତି। ପବିତ୍ର ଅମରନାଥ ଯାତ୍ରାର ସୁରକ୍ଷାଠାରୁ ଆରମ୍ଭ କରି କାଶ୍ମୀରର ସୀମାନ୍ତ ଅଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳର ପାହାଡ଼ିଆ ସ୍ଥାନ ପର୍ଯ୍ୟନ୍ତ ସବୁଠି ଏହି ବୀର ଯବାନମାନଙ୍କର ଉପସ୍ଥିତି ଆମକୁ ଶାନ୍ତିରେ ଶୋଇବାର ବିଶ୍ୱାସ ଯୋଗାଇଥାଏ। ଆଜିର ଏହି ପ୍ରତିଷ୍ଠା ଦିବସ ଆମକୁ ସ୍ମରଣ କରାଇ ଦିଏ ଯେ ଆମେ ଉପଭୋଗ କରୁଥିବା ଶାନ୍ତି ଏବଂ ସୁରକ୍ଷା ପଛରେ ରହିଛି ଅନେକ ଅନାମଧେୟ ବୀରମାନଙ୍କର ଅସୀମ ତ୍ୟାଗ ଓ ବଳିଦାନ। ସେମାନେ ନିଜ ଘର, ପରିବାର ଓ ପର୍ବପର୍ବାଣୀଠାରୁ ଦୂରରେ ରହି ଆମ ଘର ଆଲୋକିତ କରୁଛନ୍ତି। ତେଣୁ ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ସେହି ଅସୀମ ସାହସୀ ଶହୀଦ ଯବାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ବର୍ତ୍ତମାନ ସେବାରତ ଥିବା ସମସ୍ତ ସିଆର୍ପିଏଫ୍ ଯବାନ ଓ ସେମାନଙ୍କ ପରିବାରବର୍ଗକୁ ଆମର ଗଭୀର କୃତଜ୍ଞତା ଜଣାଇବା। ଯୁବବାଣୀ ତରଫରୁ ଏବଂ ଆପଣ ସମସ୍ତ ଶ୍ରୋତାବନ୍ଧୁଙ୍କ ତରଫରୁ ସେହି ଦେଶପ୍ରେମୀ ଅମର ବୀରମାନଙ୍କୁ କୋଟି କୋଟି ପ୍ରଣାମ। ଜୟ ହିନ୍ଦ୍। ତାହେଲେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ଗୀତ। କଥାଚିତ୍ର ଉରୀ, କଣ୍ଠଦାନ ରୋମି ବିବେକ ହରିହରନ, ଶାଶ୍ୱତ ସଚଦେବ, ସଙ୍ଗୀତ ଶାଶ୍ୱତ।

ତାହେଲେ ଶ୍ରୋତାବନ୍ଧୁ, ସମୟ ଆସିଯାଇଛି ବିଦାୟର। ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆମକୁ ଏଇଠି ଶେଷ କରିବାକୁ ହେବ। ଅପେକ୍ଷାରେ ଥିବେ ପୁଣି ଦେଖାହେବା ଏଇଠି ଆପଣଙ୍କ ପ୍ରିୟର ପ୍ରିୟା ସହିତ। ଚଲୋ, ବାଏ ବାଏ, ନମସ୍କାର।

ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗୀତ ରଚନା ଅରୁଣ ମନ୍ତ୍ରୀ, କଣ୍ଠଦାନ କରିଛନ୍ତି ବବୁଲ ସୁପ୍ରିୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ବବୁଲ ସୁପ୍ରିୟ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଦେଇଛନ୍ତି ବୁଲୁ ମିଶ୍ର।

ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ବବୁଲ ସୁପ୍ରିୟ, ଗୀତ ରଚନା ଅରୁଣ ମନ୍ତ୍ରୀ।

0: ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତ, କଣ୍ଠଶିଳ୍ପୀ ଥିଲେ ବବୁଲ ସୁପ୍ରିୟ, ସଙ୍ଗୀତ ସଂଯୋଜନା ବୁଲୁ ମିଶ୍ର। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଭାବୁଛି କି ସେଟା ହଉଛି ଚିରନ୍ତନ, ସେଟା ସବୁଦିନ ଆସୁଥିବ ଆଉ ତାର କୌଣସି ଅବକ୍ଷୟ ହେବାର ନାହିଁ, ସେଇଟା ଭୁଲ ଧାରଣା। ସେସବୁ ଅବକ୍ଷୟ ହଉଛି, ସେସବୁ ସାରା ପୃଥିବୀରେ ଆମେ ଯଦି ଦେଖିବା, ଭାରତର ସ୍ଥିତି ଯଦି ଦେଖିବା, 2019 ର ଗୋଟେ ଆକଳନ କହୁଛି, ଯୋଉ ଯୋଉ ଦେଶ ଗୁଡାକ ଏକ୍ସଟ୍ରିମଲି ହାଇ ୱାଟର ଷ୍ଟ୍ରେସ୍ କଣ୍ଡିସନ ଫେସ୍ କରୁଛନ୍ତି, ବହୁତ ବିପଦଜନକ ମାତ୍ରାରେ ଯୋଉମାନଙ୍କର ଜଳକ୍ଲିଷ୍ଟତା ଦେଖାଯାଉଛି, ସେଇ ଭିତରୁ ସବୁଠୁ ବେଶୀ ଲୋକ ସେଇ ପ୍ରକାର ଜଳକ୍ଲିଷ୍ଟତା ସିଚୁଏସନକୁ ଫେସ୍ କରନ୍ତି ଭାରତରେ। ଯଦି ସାରା ପୃଥିବୀରେ 1.7 billion ପିପୁଲ ସେଇ ଜଳକ୍ଲିଷ୍ଟତାର ପୁରା ବିପଦଜନକ ସ୍ଥିତିରେ ଅଛନ୍ତି, ତାହେଲେ ତାର ଅଲମୋଷ୍ଟ 1.37 billion ସବୁଠୁ ବେଶୀ ଭାଗ ଭାରତରେ ରହୁଛନ୍ତି। ଏଇଟା ହଉଛି ଯୋଉ 17 ଦେଶକୁ ଘୋଷଣା କରାଯାଇଛି ଗୋଟେ ପ୍ରକାର ଆକଳନରେ, କି ଏମାନେ ଏକ୍ସଟ୍ରିମ୍ ୱାଟର ଷ୍ଟ୍ରେସ୍ କଣ୍ଡିସନ ରହୁଛନ୍ତି। ତା ଅର୍ଥ ହଉଛି ଏଇଟା ନୁହଁ କି ଭାରତର ସବୁ ଜାଗା ସମାନ ହିସାବରେ ଜଳକ୍ଲିଷ୍ଟତା ଫେସ୍ କରୁଛନ୍ତି, ଅନ୍ୟାନ୍ୟ ଜାଗାରେ ବିଭିନ୍ନ କାରଣ ପାଇଁ, ଯୋଉଟା ଆମେ କହୁ ସ୍ପାସିଆଲ ଡିଷ୍ଟ୍ରିବ୍ୟୁସନ ରେନ୍ଫଲ ର ସମସ୍ୟା ହଉ କି ଟେମ୍ପରାଲ ଡିଷ୍ଟ୍ରିବ୍ୟୁସନ ସମସ୍ୟା ହଉ, ବିଭିନ୍ନ ସମସ୍ୟା ପାଇଁ ବିଭିନ୍ନ ଜଳବାୟୁ ପରିବର୍ତ୍ତନ କାରଣ, ଲୋକାଲ ଏନ୍ଭାରନମେଣ୍ଟାଲ ଡିଗ୍ରେଡେସନ ହଉ ତାର କାରଣ ହଉ, ବିଭିନ୍ନ କାରଣ ପାଇଁ ଆମର ଜୋଗ୍ରାଫିକାଲ ରିଜନ ବି ହୁଏ, ବହୁତ ଜାଗାରେ ଜଳ ପହଞ୍ଚି ପାରେ ନାହିଁ, ତ ବିଭିନ୍ନ କାରଣରୁ ଏଇ ଯୋଉ ଲୋକ ଗୁଡା ଭାରତରେ ସବୁଠୁ ବେଶୀ। ଆମକୁ ଦେଖିବାର ଅଛି ଯୋଉ ଜଳ ଉତ୍ସ ଅଛି ତାକୁ ଆମେ କେମିତି ମୁକାବିଲା କରିବା, ଆମର ଯୋଉ ଜଳ ହର ଘର ନଲ କା ଜଲ ଭଳିଆ ଯୋଉ ସ୍କିମ ଆସୁଛି ତାକୁ କେମିତି ସବୁଦିନ କେମିତି ସେସବୁ ଚାଲିକି ରହିବ, ଲୋକ କେମିତି ସବୁଦିନ ତାର ସୁବିଧା ପାଇବେ, ସେଥିପାଇଁ ଜଳ ଉତ୍ସ ଗୁଡାକୁ ସୁରକ୍ଷିତ ରଖିବାର ଅଛି। ଯୋଉ ଆମର ପୋଖରୀ ହେଲା, ବନ୍ଧ, କଣ୍ଟା, ମୁଡା, ନଈ, ନାଳ ଯାହା ଆମ ପାଖରେ ଅଛି, ସେ ସବୁକୁ କେମିତି ପୁନର୍ଜୀବିତ କରିବା, ସଫା ସୁତୁରା ରଖିବା, ତାକୁ ପ୍ରଦୂଷଣ କରାଇଦେବାନି, ଆଉ ଗ୍ରାଉଣ୍ଡ ୱାଟରଟା ରିଚାର୍ଜ କରିବାରେ ସହାୟକ ହୁଅନ୍ତି ସେମାନେ, ପ୍ଲସ ଯୋଉ ଜଙ୍ଗଲ ସମ୍ପଦ ଆମର ଅଛି ସେସବୁ କେମିତି ସୁରକ୍ଷିତ ରହିବେ। ଯଦି ଆମେ ଏଇ ସବୁ ଜିନିଷକୁ ମିଳିମିଶିକିରି ସମସ୍ତେ ଚିନ୍ତା କରିବା ଆଉ ସେମାନଙ୍କର ସୁରକ୍ଷା ପାଇଁ, ସେମାନଙ୍କର ରିଚାର୍ଜ ପାଇଁ କାମ କରିବା, ସରକାରଙ୍କ ସହିତ ବି ସହାୟତା ହେବା, ଆଉ ନିଜେ ବି ଗୋଷ୍ଠୀଗତ ଉଦ୍ୟମ, ଆମ ଭାରତରେ ବହୁତ ଗୋଷ୍ଠୀଗତ ଉଦ୍ୟମ ଅଛି ନିଜେ ନିଜେ ଲୋକ କରିବାର, ଏଇ ଜଳ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ତ ମୁଁ ଭାବୁଛି ସେସବୁକୁ ଆମକୁ ବର୍ତ୍ତମାନ ଦେଖିବା କଥା। ତ ଆସନ୍ତୁ ଆମେ ପ୍ରତିଜ୍ଞା ନେବା କି ଆମେ ସମସ୍ତେ ମିଶିକିରି ଆମର ଜଳ ଉତ୍ସ ଗୁଡାକର କେମିତି ସଂରକ୍ଷଣ କରିବା, ଯୋଉ ସ୍କିମ ଗୁଡାକ ସରକାରଙ୍କ ତରଫରୁ ଆମ ପାଖକୁ ପାଣି ଯୋଗାଇବା ପାଇଁ ଆସୁଛି ତାକୁ କେମିତି ପ୍ରପର ମେଣ୍ଟେନ କରିବା ଜନଭାଗିଦାରୀରେ। ଆଉ ଗୋଟେ ହେଲା, ଆମେ ଗୋଟେ କ୍ୟାମ୍ପେନ୍ ଚଲେଇଛୁ ୟୁଥ୍ ଫର୍ ୱାଟର ଇଣ୍ଡିଆ ବୋଲି, ସେଥିରେ ବେଶୀ ବେଶୀ ଯୁବା ପିଢ଼ିକୁ ଆମେ ଯୋଡିବାକୁ ଚାହୁଁଛୁ ଏସବୁ କାର୍ଯ୍ୟରେ। ତ ମୁଁ ଭାବୁଛି ଆସନ୍ତୁ ଯୁବା ପିଢ଼ିକୁ ଆମେ ବେଶୀ ସେମାନଙ୍କୁ ପ୍ରେରିତ କରିବା ଜଳ ସଂରକ୍ଷଣ ଦିଗରେ।

0: ଶୁଣୁଥିଲେ ଆଲୋଚନା କେନ୍ଦ୍ର ସରକାରଙ୍କ ଯୋଜନା ସମସ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଏ ସମ୍ପର୍କରେ କହୁଥିଲେ ରଞ୍ଜନ ପଣ୍ଡା। ତେବେ ଶ୍ରୋତା ବନ୍ଧୁ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା।

0: ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ନୀଳାଦ୍ରି ବିଜେରେ ଆଜି ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଲୋକସଭାରେ

0: ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବର୍ଷାଜନିତ ପରିସ୍ଥିତିର ପ୍ରସ୍ତୁତି ସମୀକ୍ଷା କରି 24 ଘଣ୍ଟିଆ ସତର୍କତା ଓ ରିଲିଫ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଜସ୍ୱ ମନ୍ତ୍ରୀ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ, 3ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେଉଛି। ସକାଳୁ 3 ରଥରେ ମଙ୍ଗଳ ଆଳତୀ, ମୈଲମ, ଅବକାଶ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଦ୍ୱିପ୍ରହର ଧୂପ ଆଦି ଦୈନିକ ନୀତି ସମ୍ପନ୍ନ ହୋଇଛି। ପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ନୀତି ଶେଷ କରାଯାଉଛି। ଏହାପରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋର ଲାଗି ଶେଷ ହୋଇ ବିଜେ କାହାଳି ବାଜିବ। ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ପହଣ୍ଡି ବିଜେ କରାଯିବ। ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିବେ। କାଳିଆ ସାନ୍ତଙ୍କ ପହଣ୍ଡି ସମୟରେ ଆଉ ଏକ ମାନବୀୟ ଲୀଳା ଦେଖିବାକୁ ମିଳିବ। ରଥଯାତ୍ରାରେ ମା ଲକ୍ଷ୍ମୀଙ୍କୁ ସାଥିରେ ନେଇନଥିବାରୁ ଅଭିମାନିନୀ ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ଦ୍ୱାର ବନ୍ଦ କରିଦେବେ। ପରେ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ନୀଳାଦ୍ରୀ ବିଜେ ପାଇଁ ପୁରୀରେ ଜନସମାଗମ ଲାଗି ରହିଛି। ଏଥିଲାଗି ପୁଲିସ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶ୍ରୀ ଗଣେଶ ଚକ୍ରରାଜ ସୁଦର୍ଶନ ରଥରୁ ମନ୍ଦିରକୁ ବିଜେ ହୋଇଥିଲେ। ପରେ ଶ୍ରୀ ବଳଦେବ, ମା ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲଗାଯାଇ ଆରତୀ ନୀତି ସମ୍ପାଦନ ହୋଇଥିଲା। ଢାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୀଳାଦ୍ରୀ ବିଜେ କରାଯାଇଥିଲା। ନୟାଗଡ଼ ଜିଲ୍ଲାର ରଣପୁରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରୀ ବିଜେ ନୀତି ସମ୍ପନ୍ନ ହୋଇଛି। ମଙ୍ଗଳାରତି ପରେ ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନୀଳାଦ୍ରୀ ବିଜେ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମନ୍ଦିରକୁ ବିଜେ କରାଯାଇଥିଲା। ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସମୟରେ ମା ଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସିବା ପରେ ମନ୍ଦିର ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଠାକୁରମାନଙ୍କୁ ରତ୍ନସିଂହାସନରେ ବିଜେ କରାଯିବା ପରେ ମାଘ ସ୍ନାନ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପାଦନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର କୋଟ ସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ନୀଳାଦ୍ରୀ ବିଜେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ନବଦିନାତ୍ମକ ରଥଯାତ୍ରା ସମ୍ପନ୍ନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରକୁ ବିଜେ କରିଛନ୍ତି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024ରେ କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର ପଦକ୍ଷେପ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ଏ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିଥିଲା। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗର ଶୁଣାଣି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର 6 ଜଣ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରାଯାଉଛି। ଏଥିପାଇଁ ସମାଧାନର ହାର ବୃଦ୍ଧି ପାଉଛି। ପୂର୍ବରୁ ଅନୁଷ୍ଠିତ 18ଟି ପାଳିରେ ଆସିଥିବା ଅଭିଯୋଗ ମଧ୍ୟରୁ 96% ଅଭିଯୋଗର ସମାଧାନ କରାଯାଇଛି।
1: ପ୍ରାୟ 700ରୁ ଅଧିକ ଲୋକ ଏଠି ଉପସ୍ଥିତ ରହି ବିଭିନ୍ନ ଅଭିଯୋଗରେ ବିଭିନ୍ନ କଥାକୁ ଏଠି ତାଙ୍କର ଉପସ୍ଥାପନା କରିକି ଯାଇଛନ୍ତି। ପ୍ରାୟ 14,941 ଅଭିଯୋଗ ଉପସ୍ଥାପନା କରିଛନ୍ତି ଏବଂ ତା ଭିତରୁ 14,331 ଅର୍ଥାତ 96% ଏହି ଅଭିଯୋଗର ସଫଳ ସମାଧାନ ମଧ୍ୟ କରେଇଛୁ। ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉଛି। 99% ଅଭିଯୋଗ ଗୁଡ଼ିକର ବିଭିନ୍ନ ଜିଲ୍ଲାରେ ଜିଲ୍ଲାସ୍ତରରେ ସମାଧାନ କରାଯାଇ ପାରିଛି।
0: ଶ୍ରୀ ମାଝି ଆଜି ବିଭିନ୍ନ ରୋଗରେ ପୀଡ଼ିତ 12 ଜଣଙ୍କ ପାଇଁ 6,15,000 ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଗଭୀର ଅବପାତଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ଆକଳନ କରିବା ସହ ସମସ୍ତ ଜିଲ୍ଲା ପ୍ରଶାସନକୁ 24 ଘଣ୍ଟିଆ ସତର୍କତା ଅବଲମ୍ଭନ କରିବା ସହ ରିଲିଫ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କୁ ଜୀବନର ସୁରକ୍ଷା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଆବଶ୍ୟକତା ଅନୁଯାୟୀ ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କ ସ୍ଥାନାନ୍ତରଣ, ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ, ପାନୀୟ ଜଳ ବ୍ୟବସ୍ଥା ଆଦି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଶ୍ରୀ ପୂଜାରୀ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ତଥା ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ 7 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ 11 ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। 17 ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବା ସହ 21 ତାରିଖରେ ସ୍ନାତକୋତ୍ତର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର 135 ଉଚ୍ଚଶିକ୍ଷାନୁଷ୍ଠାନରେ 32,531 ସିଟ୍ ରହିଛି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ 2 ବର୍ଷିଆ ବିଏଡ୍, ବିଏଚ୍ଏଡ୍, ଏମ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ନିଜ ପସନ୍ଦର ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ 11 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। 25 ତାରିଖରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ଚଳିତ ଶିକ୍ଷାବର୍ଷରେ 31 ଉଚ୍ଚ ଶିକ୍ଷାନୁଷ୍ଠାନରେ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 2,800 ସିଟ୍ ରହିଛି। ରାଜ୍ୟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ 120 ଜଣ ଅଂଶଗ୍ରହଣ କରିଥିଲେ। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ବିଧାନସଭା ପରିସରକୁ ଶେଷ ଦର୍ଶନ ପାଇଁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ବରଗଡ଼ ଅଭିମୁଖେ ନିଆଯାଉଛି। ଆସନ୍ତାକାଲି ପୂର୍ବାହ୍ନ 9ଟାରେ ଜନ୍ମମାଟି ବାଉସେନମୁରା ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସୂଚନା ଅନୁସାରେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ 2.0ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଦଶପଲ୍ଲା ଏନ୍ଏସ୍ସିର 16 ୱାର୍ଡରୁ 300 ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରଥମ ଦିନରେ 32 ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ପରବର୍ତ୍ତୀ ସମୟରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ତହସିଲଦାର କହିଛନ୍ତି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ, ଖଲିକୋଟ ବିଜ୍ଞପିତ ଅଞ୍ଚଳ, ପୋଲସରା ଏନ୍ଏସ୍ସି ଏବଂ ଗୋପାଳପୁର ବିଜ୍ଞପିତ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରାଣୀ ଉଦ୍ଧାର ଯାନ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ପ୍ରାଣୀ ଉଦ୍ଧାର ଯାନର ଶୁଭାରମ୍ଭ କରିଥିଲେ। ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ, ଖଲିକୋଟ ଓ ପୋଲସରା ବିଜ୍ଞପିତ ଅଞ୍ଚଳରେ ପ୍ରାଣୀ ଉଦ୍ଧାର ଯାନ କାର୍ଯ୍ୟକାରୀ ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ନୀଳାଦ୍ରୀ ବିଜେରେ ଆଜି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ, 3 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ପରୀକ୍ଷା ସଂସ୍କାର କ୍ଷେତ୍ରରେ ପ୍ରମୁଖ ସରକାରୀ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସରିତା ସାହୁ
1: ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମାଜ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀନ ଆଜି ହେଉଛି ନୀଳାଦ୍ରି ବିଜେ ନୀତି। ଲୋକସଭାନ ଆଗ ଥିଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ରାଇଜେ ଅବପାତ ଲାଗି ହେଉଥିବା ବର୍ଷା ସ୍ଥିତିକେ ନେଇକରି ସମୀକ୍ଷା କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଉ 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ଆଉ ବିଏଡ୍ ପାଠ୍ୟକ୍ରମଥି ନାଁ ଲେଖା ଲାଗି ବାହାରିଲା ବିଜ୍ଞପ୍ତି। ଏଥର ପୁରା ଖବର। ନଅଦିନିଆ ରଥଯାତ୍ରା ସାରିକରି ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଆଉ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ରତ୍ନ ସିଂହାସନକେ ଫିରବେ। ଆଉ କିଛି ସମୟ ଉତ୍ତରୁ ଗୋଟି ପହଣ୍ଡିଥି ମହାପ୍ରଭୁମାନେ ନୀଳାଦ୍ରି ବିଜେ କରବେ। ମହାପ୍ରଭୁମାନଙ୍କ ନୀଳାଦ୍ରି ବିଜେ ହେଉଛି ଘୋଷ ଯାତ୍ରାର ଶେଷ ନୀତି। ଏ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ଗୋଟିଏ ରିପୋର୍ଟ।
1: ଶ୍ରୀକ୍ଷେତ୍ର ପୁରୀନ ଆଜି ସକାଳୁ ତିନି ରଥନ ମଙ୍ଗଳ ଆଲତି ମୈଲମ ତଡ଼ପ ଲାଗି ଅବକାଶ ପୂଜା, ଗୋପାଳ ବଲ୍ଲଭ ସକାଳ ଧୂପ ନୀତି ଉତ୍ରୁ ମହାସ୍ନାନ ପୂଜା, ସର୍ବାଙ୍ଗ ଦ୍ୱିପହର ଧୂପ ନୀତି ହୋଇଥିଲା। ତାର ଉତ୍ରୁ ସନ୍ଧ୍ୟା ଆଳତି ଆଉ ସନ୍ଧ୍ୟା ଧୂପ ନୀତି କରାଯାଇକରି ରଥଟି ଚାରମାଳ ବନ୍ଧାଯାଇଥିଲା। ଶେଷେ ବନ୍ଦାପନା ଆଉ ଡୋର ଲାଗି କରାଯାଇଥିଲା। ଆଉ କିଛି ସମୟ ଉତ୍ରୁ ବିଜେ କାହାଳି ବାଜିକରି ପହଣ୍ଡି ନୀତି ମୂଲ ହେବା। ପହେଲା ମଦନମୋହନ ଆଉ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକେ ପହଣ୍ଡି କରାଯିବା। ଗୋଟି ପହଣ୍ଡିଥି ପହେଲା ସୁଦର୍ଶନ, ତାର ଉତ୍ରୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପହଣ୍ଡି କରାଯିବା। ଶେଷେ ପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିଥି ଯାଇକରି ରତ୍ନ ସିଂହାସନକେ ବିଜେ କରବେ। ମହାପ୍ରଭୁମାନଙ୍କୁ ଦେଖିକରି ଅଭିମାନିନୀ ମହାଲକ୍ଷ୍ମୀ ଦୁଆର ବାଟ ବନ୍ଦ କରିଦେବେ। ପଛେ ବୁଝାସୁଝା କରିକରି ରସଗୁଲା ଆର୍ ପାଟବସ୍ତ୍ର ଦେଇକରି ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରବେ। ତାର ସହିତ 16 ଦିନ ତକ ଗୁପ୍ତ ଗୁଣ୍ଡିଚା ଯାତ୍ରାଥି ନେବାରକେ ପ୍ରତିଶ୍ରତି ବିଲ୍ ଦେବେ। ଇ ସମୟଥି ସ୍ୱତନ୍ତ୍ର ବଚନିକା ହେବାର ସହିତ ପ୍ରତିଶ୍ରତି ମିଲ୍ବାର ଉତ୍ରୁ ମହାଲକ୍ଷ୍ମୀ କବାଟ ଖୋଲ୍ବେ। ମହାପ୍ରଭୁମାନଙ୍କ ନୀଳାଦ୍ରି ବିଜେ ଆଉ ଶ୍ରୀଜଗନ୍ନାଥ ଆଉ ଦେବୀ ଲକ୍ଷ୍ମୀଙ୍କର ଅନନ୍ୟ ଲୀଳାଥି ସାମିଲ ହେବାରକେ ଶ୍ରୀକ୍ଷେତ୍ର ପୁରୀନ ଆଜି ଲାଖ ଲାଖ ଭକ୍ତଙ୍କର ଭିଡ଼ ଲଗିଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ମୁଇଁ ସୁପ୍ରୀତି ମିଶ୍ର।
0: ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର ଆଜି ମହାପ୍ରଭୁମାନଙ୍କ ନୀଳାଦ୍ରି ବିଜେ ହୋଇଛି। ନଅଦିନିଆ ରଥଯାତ୍ରା ଶେଷ କରବାର ଉତ୍ରୁ ତିନି ମହାପ୍ରଭୁ ଗମ୍ଭୀରାକେ ବିଜେ କରିଛନ୍। ତ୍ରିକୁଟ ପାହାଡ଼ ତଲୁ ତିନି ମହାପ୍ରଭୁଙ୍କୁ ଛଳିଆ ଶିଖରକେ ଗୋଟିଏ ପହଣ୍ଡିତେ 108 ପାହୁଞ୍ଚ ଦେଇକରି ନିଆଯାଉଥିବାର ବେଳେ ନୀଳାଦ୍ରି ବିଜେ ଦେଖବାର ଲାଗି ହଜାର ହଜାର ଭକ୍ତଙ୍କର ଭିଡ଼ ହୋଇଛି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଜି ଲୋକସଭାନ ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 କେତେଟା ସଂଶୋଧନ କରାଯାଇକରି ଏ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ଆଜି ମଧ୍ୟାହ୍ନ 12 ବଜେ ପହିଲା ମୁଲତବୀ ଉତ୍ରୁ ଲୋକସଭା ସମ୍ମିଳିତ ହେବାର କ୍ଷୀନ ସାଧାରଣ ଅଭିଯୋଗ ଆଉ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟଥି ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାଥି ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀମାନଙ୍କର ଉପରେ ପୁଲିସର ପଦକ୍ଷେପ ବାବଦେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାଥି ଭାଗ ନେଇକରି ସେମାନଙ୍କର ମୂଲ୍ୟବାନ ମତାମତ ଦେବାରକେ ଆହ୍ୱାନ

0: ଦେଇଥିଲେ। ସେ କହିଥିଲେ ଇତାର ଜରିଏ ଦେଶର ପରୀକ୍ଷା ବ୍ୟବସ୍ଥାତି ସଂସ୍କାର ଆନବାର କ୍ଷେତ୍ରଟି ସକ୍ରିୟ ପଦକ୍ଷେପ ନିଆଯାଇପାରବା। ବାଚସ୍ପତିଙ୍କର ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାନୁ ଗୃହକେ ଥରଥର କରି ଆଇବା କାଲ ତକ ମୁଲତବୀ ରଖାଯାଇଛି। ରାଜ୍ୟସଭାନ ଭିଲ୍ ସମାନ ସ୍ଥିତି ଲାଗି ରହିବାନୁ ଗୃହକେ ଆଇବା କାଲ ତକ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟବାସୀଙ୍କର ସମସ୍ୟା ସ୍ଥାୟୀ ପ୍ରତିକାର ସରକାରଙ୍କର ମୁଖ୍ୟ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱର ୟୁନିଟ୍ ଦୁଇଠାରେ ଆଜି ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଅଭିଯୋଗମାନଙ୍କର ପ୍ରତ୍ୟକ୍ଷ ଭାବେ ଶୁଣାଣି କରିକରି ସବୁ ଆବେଦନର ତୁର୍ତ୍ତି ଓ ସମୟାଥି ସମାଧାନ ଲାଗି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶିବିରଟି 1000 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ରାଜ୍ୟସ୍ତରନ ଆଗରୁ ଆସିଥିବା 14941 ଅଭିଯୋଗରୁ 96% ଅଭିଯୋଗର ସମାଧାନ ହୋଇସାରିଛି। ଆଜି ଅଭିଯୋଗ ଶୁଣାଣି ଶିବିରଟି ଦିବ୍ୟାଙ୍ଗ ଓ ଜଟିଳ ରୋଗଥି ପୀଡ଼ିତ 12 ଜଣ ରୋଗୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଏ 615,000 ଟଙ୍କା ଚିକିତ୍ସା ସାହାଯ୍ୟକେ ତୁର୍ତ୍ତି ମଞ୍ଜୁର କରିଛନ୍। ଅନ୍ଲାଇନ୍ ଓ ଅଫ୍ଲାଇନ୍କେ ମିଶାଇକରି ଆଜି 700 ଅଧିକା ଅଭିଯୋଗ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭିନ୍ ଭିନ୍ ବିଭାଗର ମନ୍ତ୍ରୀମାନେ ଯୋଗ ଦେଇକରି ଅଭିଯୋଗର ଶୁଣାଣି କରିକରି ତାର ତୁର୍ତ୍ତି ସମାଧାନ ଲାଗି ପଦକ୍ଷେପ ନେଉଛନ୍। ରାଜ୍ୟର 20 ଜିଲ୍ଲାର 71 ମାଧ୍ୟମିକ ବିଦ୍ୟାଳୟକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକେ ଉନ୍ନୀତ କରାଯିବା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ଏଥିଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ଲାଗି 140,73,80,000 ଟଙ୍କା ମଞ୍ଜୁର କରିଛନ୍। 60 ବିଦ୍ୟାଳୟନ କଳା ଓ 11 ବିଦ୍ୟାଳୟନ ବିଜ୍ଞାନ ବିଭାଗ ମୂଲ ହେବା। ଗଞ୍ଜାମ ଜିଲ୍ଲାର ସବୁନୁ ଜହ 12 ମାଧ୍ୟମିକ ବିଦ୍ୟାଳୟକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଟି ଉନ୍ନୀତ କରାଯିବା। 2030 ତକ ହେପାଟାଇଟିସ୍କେ ମୁଲୁ ସଫା କରବାର ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ବର୍କସ୍ କରବାରକେ ଭାରତ ପଦକ୍ଷେପ ନେଉଛି। ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନ ଏହି କ୍ଷେତ୍ରଟି ଭିନ୍ ଭିନ୍ ବ୍ୟବସ୍ଥା କରାଯାଉଛି। ଜାତୀୟ ସ୍ତରଟି ସ୍ୱାସ୍ଥ୍ୟ ପଦକ୍ଷେପମାନ ଗ୍ରହଣ କରାଯାଇକରି ଲୋକ ହେପାଟାଇଟିସ୍ ସଂକ୍ରମଣ ଚିହ୍ନଟ କରବାର ଆଉ ତାର ନିରାକରଣ ଲାଗି ଭିଲ୍ ବ୍ୟବସ୍ଥା କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଅବପାତ ଲାଗି ହେଉଥିବା ବର୍ଷା ସ୍ଥିତିକେ ନେଇକରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ କରିଛନ୍। ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ସମ୍ଭାବ୍ୟ ବର୍ଷାକେ ନଜରଥି ରଖିକରି ସରକାର ଆଉ ଜିଲ୍ଲା ପ୍ରଶାସନ ସବୁ ପ୍ରକାରର ପ୍ରସ୍ତୁତି କରିଛନ୍। ଦରକାର ସ୍ଥଳଥି ତଲିଆ ଇଲାକାନ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବାର ସହିତ ଶୁଖ୍ଲା ରନ୍ଧା ଖାଇବାରଟା ବଣ୍ଟାଯିବା। ଅଗ୍ନିଶମ ଓ ଡ୍ରାଫ୍ ଦଳକେ ପ୍ରସ୍ତୁତ କରାଯାଇକରି ରଖାଯାଇଛି। ଦରକାର ହେଲେ ସେମାନଙ୍କୁ ଭିନ୍ ଭିନ୍ ଜାଗାନ ମୁତୟନ କରାଯିବା ବୋଲି ମନ୍ତ୍ରୀ କହିଛନ୍।
1: ବର୍ଷା କିମ୍ବା ତଜନିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାହା ଯାହା ତୃଣମୂଳ ସ୍ତରରେ ଯୋଜନାର ଆବଶ୍ୟକତା ଅଛି ସେସବୁ ସମଗ୍ର ଦିଗଣ ବ୍ୟବସ୍ଥା ହୋଇସାରିଛି। ଓଡ଼ିଶାବାସୀଙ୍କୁ ଆମର ନିବେଦନ, ସେମାନେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଆସନ୍ତା କାଲି ସନ୍ଧ୍ୟା ପରେ ଯଦି ବର୍ଷା ହୋଇଥିବ, ବର୍ଷାର ପ୍ରକୋପ ମଧ୍ୟ କମି କମି ଯିବ। ଆଜି ସନ୍ଧ୍ୟାଠାରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ସମ୍ଭାବ୍ୟ ବର୍ଷା ଆଶଙ୍କା କରୁଛୁ, ତେଣୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ଅନୁରୋଧ।
0: ରାଜ୍ୟର ଭିନ୍ ଭିନ୍ ଗହଳି ଜାଗାମାନଙ୍କେ 500 ଇଭି ଚାର୍ଜିଂ ଷ୍ଟେସନ କରାଯିବାରକେ ଲକ୍ଷ୍ୟ ରଖାଯାଇଛି ବୋଲି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ରାଜ୍ୟ ଓ ଜାତୀୟ ରାଜପଥ ତରାଥି ଇ ଚାର୍ଜିଂ ଷ୍ଟେସନ ସ୍ଥାପନା କରାଯିବା। ପିଏମ୍ ଇ ଡ୍ରାଇଭ୍ ଯୋଜନା ଜରିଏ କେନ୍ଦ୍ର ସରକାର ରାଜ୍ୟକେ ପ୍ରୋହାହନ ଦେଉଛନ୍। ଏହାଦେ ରାଇଜେ 100 ଇଭି ଚାର୍ଜିଂ ଷ୍ଟେସନ କାର୍ଯ୍ୟକାରୀ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ପାଠ୍ୟକ୍ରମଟି ନାଁ ଲେଖାବାରକେ ଉଚ୍ଚଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଛାତ୍ରଛାତ୍ରୀମାନେ ଆଇବା ମାସର 2 ତକ ସେମ୍ସ ପୋର୍ଟାଲଥି ଚଏସ୍ ଲକିଂ କରିପାରିବେ। ଅଗଷ୍ଟ ମାସର 7 ପହିଲା ମେଧା ତାଲିକା ବାହାରବା। ସେନ୍ତା ଅଗଷ୍ଟ 17 2 ମେଧା ତାଲିକା ବାହାରିକରି 21 ପହିଲା ବଛର ପାଠପଢ଼ା ମୂଲ ହେବା। ଇ ବଛର 135 ଉଚ୍ଚଶିକ୍ଷା ଅନୁଷ୍ଠାନ ମୋଟ 32,531 ପିଜି ସିଟ୍ ରହିଛି। 2026-27 ଶିକ୍ଷାବର୍ଷ ଲାଗି 2 ବିଏଡ୍ ବିଏଚ୍ଏଡ୍ ଆଉ ଏମ୍ଏଡ୍ ପାଠ୍ୟକ୍ରମଟି ନାଁ ଲେଖାବା ଲାଗି ଉଚ୍ଚଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ପାଠ୍ୟକ୍ରମମାନଙ୍କେ ନାଁ ଲେଖା ପ୍ରବେଶିକା ପରୀକ୍ଷା ମାର୍କ ଆଧାରତି କରାଯିବା। ছাত্রছাত্রীমানে স্যামস পোর্টাল জরিয়ে আয়বা মাসর পাঁচ তারিখ রাতের এগার বাজি করে পঁয়চাল্লিশ মিনিট তক নিজের পছন্দর উচ্চ শিক্ষা অনুষ্ঠান এডমিশন লাগি চয়েস লকিং করে আইবা মাসর এগার তারিখ পহেলা মেধা তালিকা বাহারবা। বছা যাইথিবার ছাত্রছাত্রী মানে অগস্ট চৌদ তারিখ তক স্যামস পোর্টালকে যাইকরি ফ্রিজ নাহেত স্লাইড বিকল্প বাছি পারবে। সেন্তা অগস্ট কুড়ে তারিখ সকাল

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ଘଟଣାର ତଦନ୍ତରେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ।

0: ରସଗୋଲା ଏବଂ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ନୀତି ଅନୁଷ୍ଠିତ ହେବ। ଏଥିସହ ଶ୍ରୀଜୀଉଙ୍କ ନବଦିନାତ୍ମକ ରଥଯାତ୍ରା ଶେଷ ହେବ। ବାଣିଜ୍ୟିକ ଜାହାଜ ଏମ୍ଭି ଓମର୍ଫି ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଭାରତରେ ଅବସ୍ଥାପିତ ୟୁକ୍ରେନ୍ର ରାଷ୍ଟ୍ରଦୂତ ଡକ୍ଟର ଓଲେକ୍ଜାଣ୍ଡର ପୋଲିସ୍ଚୁଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ ଜାରି କରିଛି। ଏ ଘଟଣାରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣକୁ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ସାମୁଦ୍ରିକ ନୌଚାଳନା ସୁରକ୍ଷା, ଏ କ୍ଷେତ୍ରରେ ସ୍ୱାଧୀନତା ଏବଂ ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ର ଉପରେ ଏଭଳି ପଦକ୍ଷେପ ପ୍ରତିକୂଳ ପ୍ରଭାବ ସୃଷ୍ଟି କରୁଛି ବୋଲି ମନ୍ତ୍ରଣାଳୟ କହିଛି। ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଭାରତର ଏହି ଚିନ୍ତାଧାରାକୁ ୟୁକ୍ରେନ୍ ସରକାରଙ୍କୁ ଜଣାଇବା ପାଇଁ ରାଷ୍ଟ୍ରଦୂତ ଓଲେକ୍ଜାଣ୍ଡରଙ୍କୁ କୁହାଯାଇଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସାମିଲ କରିବା ଲକ୍ଷ୍ୟ ନେଇ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଏୟାର ଇଣ୍ଡିଆ ସହିତ ସହଯୋଗ ମାଧ୍ୟମରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ପର୍ଯ୍ୟଟନ ବଜାରରେ ସ୍ଥାନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏୟାର ଇଣ୍ଡିଆର ବ୍ୟାପକ ବିଶ୍ୱ ନେଟୱାର୍କ ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆଣିବାରେ ଏହି ପଦକ୍ଷେପ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ଆଶାବ୍ୟକ୍ତ କରିଛନ୍ତି। ନ୍ୟାସନାଲ୍ ହେରାଲ୍ଡ ସହିତ ଜଡ଼ିତ ବେଆଇନ ଆର୍ଥିକ କାରବାର ମାମଲାରେ ଜବାବ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଜି କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଅନ୍ୟ ପ୍ରତିପକ୍ଷଙ୍କୁ ତିନି ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଟ୍ରାଏଲ୍ କୋର୍ଟଙ୍କ ନିଷ୍ପଭି ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ମାସ 10 ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ପାରା ଭାରୋତ୍ତୋଳନକାରୀ ଝଣ୍ଡୁ କୁମାରଙ୍କୁ ଆଜି ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ କୁମାର ପୁରୁଷ ବିଭାଗ ଭାରୋତ୍ତୋଳନ ପ୍ରତିଯୋଗିତାରେ 190 କିଲୋଗ୍ରାମ ଭାରୋତ୍ତୋଳନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଡକ୍ଟର ମାଣ୍ଡବ୍ୟ ତାଙ୍କୁ 10 ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଚୀନ୍ର ହ୍ୟାଙ୍ଗଝୋଠାରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାର 25 ମିଟର ମହିଳା ପିସ୍ତଲ ବିଭାଗରେ ଭାରତର ଇଶା ସିଂ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସେ ଭାରତର ଅନ୍ୟତମ ଅଲମ୍ପିକ୍ ପଦକ ବିଜେତା ମନୁ ଭାକରଙ୍କଠାରୁ ଅଧିକ ପଏଣ୍ଟ ହାସଲ କରିଛନ୍ତି। ମନୁ ଭାକର ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଉଭୟ ଇଶା ସିଂ ଓ ମନୁ ଭାକରଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇଥର ଅଲମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 200 ମିଟର ପୁରୁଷ ବିଭାଗ ବଟରଫ୍ଲାଏ ଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ଲାସ୍ଗୋଠାରେ ଆଜି ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ରାତିରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ 65 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ରାଜା ମୁଥୁପାଣ୍ଡିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ମୁଥୁପାଣ୍ଡିଙ୍କ ଏହି ସଫଳତା ପାଇଁ ଦେଶ ଗର୍ବ ଅନୁଭବ କରୁଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ଘଟଣାର ତଦନ୍ତରେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନୁଷ୍ଠିତ ହେଉଛି ନୀଳାଦ୍ରି ବିଜେ। ଏବଂ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 25 ମିଟର ମହିଳା ପିସ୍ତଲ ବର୍ଗରେ ଭାରତର ଇଶା ସିଂଙ୍କ ସ୍ୱର୍ଣ୍ଣପଦକ ହାସଲ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ଭାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରର ଭିତ୍ତିଭୂମି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ରାଜ୍ୟ ସରକାର ପୌରାଞ୍ଚଳ ପାଇଁ 7 କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କଲ୍ୟାଣ ମଣ୍ଡପ, ଟାଉନ୍ହଲ୍, ମାର୍କେଟ୍ କମ୍ପ୍ଲେକ୍ସ ଓ ନୂତନ ଡ୍ରେନ୍ ନିର୍ମାଣ ସମେତ ବିଭିନ୍ନ ବିକାଶମୂଳକ କାମ ଚାଲିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

0: ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଢେଙ୍କାନାଳ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ କହିଛନ୍ତି,
1: ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ତାକୁ ତଦାରଖ କରିଥିଲେ। ଆମର ଯୋଉ ରହିଛି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଯେଉଁଥିରେ ଆମର କୌଣସି ଲିମିଟ୍ ନାହିଁ ଫଣ୍ଡସର, ଯେ ଆପଣ ଯଦି ଭଲ ପ୍ରୋଜେକ୍ଟ ଚାହୁଁଛନ୍ତି 100 କୋଟି ପର୍ଯ୍ୟନ୍ତ ବି ସେଥିରେ ଆପଣ ଫଣ୍ଡସ ପାଇପାରିବେ, ଯେଉଁଥିରେ କି ଆପଣ ବଡ଼ ବଡ଼ ପ୍ରୋଜେକ୍ଟ ବି ନେଇପାରିବେ, ଛୋଟ ପ୍ରୋଜେକ୍ଟ ବି ନେଇପାରିବେ, ଇନଫ୍ରାଷ୍ଟ୍ରକ୍ଚର, ଏମିତି ବହୁତ ଗୁଡ଼ିଏ ପ୍ରୋଜେକ୍ଟ ଅଛି ଯେଉଁଟାକି ଆମେ ଢେଙ୍କାନାଳ ବି ଯାହା ଆମେ ଡିମାଣ୍ଡ ବି ଦେଇଥିଲୁ ତାକୁ ବି ସରକାର ସେହି ଅନୁସାରେ ବି ଭଲ ଆମକୁ ଫଣ୍ଡସ ବି ପ୍ରୋଭାଇଡ୍ କରିଥିଲେ। ଆମର ପାଖାପାଖି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଆମେ ପ୍ରଥମେ ଫାର୍ଷ୍ଟ ଫେଜ୍ରେ ଆମେ 10 କୋଟି ମାଗିଥିଲୁ, ଆମକୁ 7 କୋଟି ସମଥିଙ୍ଗ ରାଜ୍ୟ ସରକାର ପ୍ରୋଭାଇଡ୍ କରିଛନ୍ତି। ଏଇଟା ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଯାହା ବି ଅଛି ଆମର ସେ ଯୋଜନା ମଧ୍ୟରେ ଯେଉଁଟା କଭର କରୁଛି ସେଗୁଡ଼ା ସବୁ ପାଇଁ ଆମର ଦେଇଥିଲେ, ଅଲରେଡି ଦେଇଛନ୍ତି। ପ୍ଲସ୍ ଆଡିସନାଲ ଆମେ ବି ଯେଉଁ ପଇସା ବି ମାଗିଛୁ ସେଥିରୁ ବି 50% ଆମକୁ ସରକାର ଦେଇଛନ୍ତି। ଏବଂ ଏଥିରେ ଆମର ଗୋଟେ ଭଲ ମାର୍କେଟ କମ୍ପ୍ଲେକ୍ସ ହେଉଛି ରଥଗଡ଼ା ପାଖରେ, ଯେଉଁଥିରେ କି ଆମେ ପାଖାପାଖି 4.5 କୋଟି ଟଙ୍କାର ମାର୍କେଟ କମ୍ପ୍ଲେକ୍ସ କରୁଛି, ଯେଉଁଟାକି ମ୍ୟୁନିସିପାଲିଟିର ଇନକମକୁ ବଢ଼େଇବ। ଆଉ ଗୋଟେ ଟାଉନ ହଲ ମାନ୍ୟବର ମନ୍ତ୍ରୀଙ୍କର ସ୍ୱପ୍ନ ଥିଲା ଯେ ଗୋଟେ ଭଲ ଟାଉନ ହଲ କରିବା, ଯେଉଁଥିରେ କି ଗୋଟେ ମିନିମମ 1500-2000 ଲୋକ ବସିକି ଗୋଟେ ପ୍ରୋଗ୍ରାମ ହେଇପାରିବ, ଯେଉଁଟାକି ବହୁତ ହାଇ ଷ୍ଟାଣ୍ଡାର୍ଡର ହେବ। ଆଉ ଗୋଟେ ଭଲ ମଡେଲ ଟାଉନ ହଲ ହବ, ଯେଉଁଟାକି ଆମେ ଅଲରେଡି ତା ପାଇଁ ଗଭର୍ଣ୍ଣମେଣ୍ଟ ପଇସା ବି ଦେଇସାରିଲେଣି, 3 କୋଟି ଟଙ୍କା ଅଲରେଡି ଫାର୍ଷ୍ଟ ଫେଜ୍ରେ ଦେଇସାରିଛନ୍ତି, ତାର ବି ଫାଉଣ୍ଡେସନ ଷ୍ଟୋନ୍ ମାନ୍ୟବର ମନ୍ତ୍ରୀ ଦେଇସାରିଛନ୍ତି। ବହୁତ ଶୀଘ୍ର ସେଟା ଟେଣ୍ଡରକୁ ଯାଉଛି, ଅଲରେଡି ଟେକ୍ନିକାଲ ସାଙ୍କସନ ଲାଷ୍ଟ ଷ୍ଟେଜ୍ରେ ଅଛି, ଟେକ୍ନିକାଲ ଆସିଲା ପରେ ଆମେ ତାର ଟେଣ୍ଡର କରିବୁ। ଆମର ଇ ଲାଇବ୍ରେରୀ ବି ଗୋଟେ ହେଉଛି ଢେଙ୍କାନାଳରେ, ଗୋଟେ ବହୁତ ଭଲ ଲାଇବ୍ରେରୀ ଇ ଲାଇବ୍ରେରୀ କରାଯାଉଛି।
0: ଶ୍ରାବଣ ମାସରେ କପିଳାସ ଶୈବପୀଠରେ କାଉଡ଼ିଆଙ୍କ ଜଳାଭିଷେକକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ କରିଛି। ସେହିପରି ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଛି। ରଥଯାତ୍ରା ଓ ବାହୁଡ଼ା ଅବସରରେ ଜିଲ୍ଲାରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ବାଜିଚୌକସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ 7 ଦିନ ଧରି ଭଜନ ସମାରୋହ ଆୟୋଜିତ ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଓଡ଼ାପଡ଼ା ବ୍ଲକର ଏକଘରିଆ ଗ୍ରାମରୁ ବାହୁଡ଼ା ଉପଲକ୍ଷେ 391 ଫୁଟ ଲମ୍ବର ତୁଳସୀମାଳା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ପଠାଯାଇଥିଲା। ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ଆଞ୍ଚଳିକ ପରିବହନ ବିଭାଗର ସ୍ୱତନ୍ତ୍ର ଚଢ଼ାଉରେ 3 ଦିନ ମଧ୍ୟରେ 7,80,599 ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି 3 ଦିନରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ, ବେପରୁଆ ଗାଡ଼ି ଚାଳନା, ଫିଟ୍ନେସ୍ ଆଦି ଯାଞ୍ଚ କରାଯାଇଥିଲା ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ କହିଛନ୍ତି। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ମତଦାତା ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଜିଲ୍ଲାର 9,62,826 ଜଣ ଭୋଟରଙ୍କୁ ଏନ୍ୟୁମେରେସନ ଫର୍ମ ବଣ୍ଟନ କରାଯାଇଛି। ବାଲ୍ୟ ବିବାହ ନିରାକରଣ ପାଇଁ 2026-2029 ପର୍ଯ୍ୟନ୍ତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ବାଲ୍ୟ ବିବାହ, ଶିଶୁ ଓ ମାନବ ଚାଲାଣ, ପକ୍ସୋ ଆଇନ ଓ ଅଭିଯୋଗ ନିଷ୍ପତ୍ତି ବ୍ୟବସ୍ଥାକୁ ନେଇ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନା କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା 18 ବର୍ଷରୁ କମ୍ ଭାରତୀୟ ଭଲିବଲ ଦଳର ଖେଳାଳି ସୌମ୍ୟରଞ୍ଜନ ସାମଲଙ୍କୁ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଅନ୍ତର୍ଜାତୀୟ ଚନ୍ଦ୍ର ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି। ଜିଲ୍ଲାରେ ବିକଶିତ ଭାରତ ଜି ରାମଜୀ ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମ ଚଳିତ ମାସ 2 ତାରିଖରେ ଶୁଭାରମ୍ଭ ହୋଇଛି। ସାଂସଦ ରୁଦ୍ରନାରାୟଣ ପାଣି ସରକାରୀ କାର୍ଯ୍ୟକ୍ରମରେ ମୋଦି ସରକାର ଶ୍ରମିକମାନଙ୍କ ପାଇଁ 125 ଦିନ ନିଶ୍ଚିତ କର୍ମନିଯୁକ୍ତିର ବ୍ୟବସ୍ଥା କରିଥିବା କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି।
5: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ଫୋନି ଭାଇ ବିଜେପୁର ଜିଲ୍ଲା ବରଗଡ଼ ରୁ।
1: ଜୁହାର ଜୁହାର, ଆଉ କାଣ ଚାଷ ଚାଷ ବାସ ଏଥିନି କା କାଣ କରୁଛନ?
0: ହଁ, ଚାଷ ବାସ ଏଇଟା ଧାନ ବିଉଡ଼ା କାମ ଚାଲିଛି, ଆଉ ପଲା ରୁଆ ରୁଇ ବି ଯେନ୍ ଆଗ ପଲା ପୁଲି ପକେଇଦେଲେ ନାନୀ, ସେଟା ମାନେ ରୁଆ ରୁଇ ଚାଲିଛି। ଆଉ ଆପଣ କେନ୍ତା ଅଛନ୍ ନାନୀ?
1: ହଁ, ବନେ ବନେ ସବୁ ଭଲ ଅଛୁ
0: ଆଜ୍ଞା, ଆମେ ମାନେ ବଢିଆ ଅଛୁ ଆଜ୍ଞା।
1: ଆଉ ଆପଣ ମାନଙ୍କର ସାଙ୍ଗେ ତ କଥାବାର୍ତ୍ତା ହେଇକରି ବହୁତ ଖୁସି ଲାଗ୍ସି, ବନେ ଲାଗ୍ସି।
0: ହଁ, ଆମର ମାନଙ୍କ ସାଙ୍ଗେ କଥା ଲାଗିକିରି ଆପଣ ମାନଙ୍କୁ ଭଲ ଯେନ୍ତା ଲାଗ୍ସି ଆଜ୍ଞା, ଆମକୁ ବି ପୁରା ତା ଡବଲ ବଢିଆ ଲାଗି ଆସେ ଆଜ୍ଞା ପୁରା।
1: ହଁ, ଯେ ଭାଇ ଇ ଯେନ୍ ଧାନ ଚାଷ କରୁଛନ୍, ଧାନ ଚାଷ ବାହାରେ ଆଉ କାଁକଣା ଚାଷ ବାସ କରୁଛନ୍? କେ
0: ଧାନ ଚାଷ ବାହାରେ ପନିପରିବା ବେଲେ ତ ବେଶୀ ତ ନି କର ନାନୀ, କିନ୍ତୁ ଖାଇବାର ନାଇଁ ହେଲା, ଝୁଲେର ହେଲା, ଭେଣି ହେଲା, କି ଆମ ଦିନ କୁକୁର ହେଲା,
1: ଖାଲି ଘରେ ଖାଇବାର ଲାଗି କରସନ୍ କି ବାହାରେ ବିକ୍ରି ବଟା ଗଲେ?
0: ଘରେ ଖାଇବାର ନାଇଁ, ଏନ୍ତା ବିକ୍ରି ବଟା ଲାଗି ତ ଏନ୍ତା ଟିକେ ନାଇଁ କରବାର ନାନୀ, ଘରେ ଖାଇବାର ଲାଗି କରା ହଉଛି। ଆଉ ଦୁଇ ଦିନ ହେଲାନ ବର୍ଷା ହଉଛି ଯେ ଜୋର ଜାର ବର୍ଷା, ଇହାଦେ ବି ଏସିଆନ ବି ପ୍ୟାନ ବର୍ଷୁଛି ନାନୀ, ଆଉ ଘରୁ ବାହାରି ନି ହବା।
1: ଆଉ ଅଲଗା ଚାଷ ବାସ କଲେ କଲେ ଦେଖୁନ, ଆମେ ଯେନ୍ ବାହାର ବଜାର ଉପରେ ଯେନ୍ ଆମେ ନିର୍ଭର କରବାର ଲାଗି ନାଇଁ ପଡୁଛି, କେ ଫଲ ହେଲା ଫୁଲ ହେଲା ଆମେ ବାହାର ମାର୍କେଟ ଉପରେ ଆମେ ଯେନ୍ଟା ବି ଇଏ କରୁଛୁ, ସେଟା ଆମେ ନିଜେ ଯଦି କଲେ ଆମେ ନିଜେ ପାଇବାର ସାଙ୍ଗେ ଆମର ଅଞ୍ଚଳ ନ ବି ଆମେ ସେଥିର ଅଭାବଟାକେ ପୂରଣ କରିପାରତା। ବେଲେ ଚେଷ୍ଟା କରୁନ୍ ଆମର ଚାଷୀ ଭାଇମାନଙ୍କୁ ସମକୁ ଅନୁରୋଧ କି ଯେନ୍ଟା ହେଲେ ବି ଧାନ ସାଙ୍ଗେ ଆଉ କାଙ୍କଣା ବି ସବୁ ଚାଷ କରୁନ୍, ଯେନ୍ଟା କି ଆମର ଅଞ୍ଚଳ ଲାଗି ଚାହିଦା ବେଶୀ ରହିବା, ହେନ୍ତା ଜିନିଷ ମାନେ କଲେ ବନେ ହେବା।
0: ଖାଲି ଧାନର ବାହାରେ ନାନୀ ପୁନିପରିବା ନି କଲେ ବି ଆମର ମଡ଼ିଆ ମୁଇଁ ଡିସମିଲ କରେ, ମଡ଼ିଆ ତାର ମାନେ ପଲା ପକି ଜାନେ, ସେ ପଲା ନେ ହବା ତେ ମଡ଼ିଆ ଆଟେ ତାର ମା ଜମିରେ ସେଟା ରୁଇମି।
1: ବଢିଆ ହେ, ହଉ ଭାଇ କଥା ହେଇ କରି ବହୁତ ବଢିଆ ଲାଗଲା।
0: ହଁ ନାନୀ, ଏଇଟା ଆପଣଙ୍କ ସାଙ୍ଗେ କଥା ଲାଗିଲେ ବହୁତ ବଢିଆ ଲାଗଲା ବି।
1: ହଁ, ଧନ୍ୟବାଦ ଭାଇ। ଆଉ ଆମର ଚାଷୀ ଭାଇ ବହିନ ମାନଙ୍କର ସାଙ୍ଗେ ସମକିର ସାଙ୍ଗେ କଥା ହେଇକରି ବହୁତ ଖୁସି ଲାଗ୍ସି। ସମସ୍ତେ ଯେନ୍ ଯେନ୍ ଉପାୟ ମାନେ ସବୁ ଚାଷ ଥି କରୁଛନ୍, କାଣା କାଣା ଚାଷ କରୁଛନ୍, ଇ ବିଷୟ ନ କଥାବାର୍ତ୍ତା ହେଲେ ବହୁତ ବନେ ଲାଗ୍ସି। ଏଛିନିକା ଆଉ ଗୋଟେ ଗୀତ ଶୁଣମା, ଯେଉଁ ଇ ଗୀତ କେ ଗାଇଛନ୍ ବୈଲୋଚନ ମଲ୍ଲିକ ଆର୍ ଲେଖିଛନ୍ ବାଲକୃଷ୍ଣ ଦାସ।

ଆଜିର୍ ପାଏନ୍ପାଗ୍ ଲାଗି, ଇ ବର୍ଷା ପାଗ୍ ଲାଗି ବୋଲିକରି ଆମର୍ ସାଙ୍ଗେ ଆମର୍ ଯେନ୍ ଶ୍ରୋତା ଭାଇ ବହିନ୍ମାନେ, ଚାଷୀ ଭାଇ ବହିନ୍ମାନେ ଯୋଡ଼ି ହେବାର୍ ଲାଗି ଚାହୁଁଛନ୍, ନାଇଁ ଯୋଡ଼ି ହେଇପାର୍ବାର୍, ଅସୁବିଧା ଟିକେ ହଉଛେ। ବେଲେ ଯେନ୍ ଚାଷୀମାନେ ଆମର୍ ଛେଲ୍ ଚାଷ୍ କି ଗାଏ ଦାମୁର୍ ଛେଲ୍ ମେଢ଼ି ଏନ୍ତା ସବୁ ରଖିଛନ୍, ସେମାନେ ଏଛିନି ତ ବର୍ଷା ହେଲାନ, ବର୍ଷା ଦିନେ ଠିକ୍ ସେ ତାକର୍ ଯତନ ପାତନ କର୍ବେ ଆର୍ ରୋଗ ବେମାରନୁ କେନ୍ତା କରି ତାଙ୍କୁ ବଚେଇ ପାର୍ବେ, ହେଥିର୍ଲାଗି ବୋଲି ଆମର୍ ଯେନ୍ ପଶୁ ଡାକ୍ତରମାନେ ଅଛନ୍ ତାଙ୍କର ସାଙ୍ଗେ ସାକ୍ଷାତ କରି କରି ପଚରେଇ କରି ଟିକେ ତାଙ୍କର ଯତ୍ନ ପାତନ କଲେ ମନେ ହେବା। ବେଲେ ଏଛିନି ତ ସମୟ ଅଛି, ଆମେ ଆର୍ ଗୋଟିଏ ଗୀତ ଶୁଣମା। ଇ ଗୀତକେ ଗାଇଛନ୍ ଦୁଃଖୀଶ୍ୟାମ ତ୍ରିପାଠୀ ଆର୍ ଲେଖିଛନ୍ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

0: ପାଇନ୍ ପାଗ୍ ଲାଗି ବୋଲିକରି ଆଜି ଆମର୍ ଯେନ୍ମାନେ ଯୁଡ଼ି ହେବାର୍ ଲାଗି ଚାହୁଁଥିଲେ ଗଲେ ଆମର୍ ସାଙ୍ଗେ ଯୁଡ଼ି ହେଇନାଇଁ ପାର୍ଲେ। ସେଥିର୍ଲାଗି ଆଉ କାଣା କର୍ମା, ଇଟା ତ ପ୍ରକୃତିର୍ ଖେଲେ, ବର୍ଷା ମାସେ ବର୍ଷା ହେବା। ଆଉ ଆମର୍ ସମ୍କିରର୍ ଚାଷ୍ବାସ୍ ସାଙ୍ଗେ ଦେହେ ପାହା ବନେଇ ରହୁ, ସମ୍କିରର୍ କୁଟୁମ୍ ମିଲିମିଶି କରି ରହୁନ୍, ବନେଇ କରି ନୂଆ ନୂଆ ପଦ୍ଧତିଥି ଚାଷ୍ କରି କରି ଆର୍ଥିକ ଦିଗ୍କେ ମଜବୁତ୍ କରୁନ୍, ଆର୍ ଅଲଗାମାନଙ୍କର୍ ଲାଗି ଗୋଟେ ଉଦାହରଣ ସାଜୁନ୍। ହେନ୍ତା କଲେ ପରିବାର ମଜବୁତ୍ ହେବାର୍ ସାଙ୍ଗେ ଗାଁ ଗଲେ ମଜବୁତ୍ ହେବା, ଗାଁର ସମ୍ବଲ ଗଲେ ବଢ଼୍ବା। ଏନ୍ତା କାମନା କରି କରି ଆଜି ଡାଇଲ୍ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମକେ ଇନ ରଖୁଛୁଁ। ଜୁହାର।
1: ଶୁଣନ୍ତୁ ଆଜିର ଦୈନିକ ବଜାର ପରିସ୍ଥିତି ସମ୍ପର୍କିତ ସୂଚନା। ପ୍ରଥମେ ଶୁଣନ୍ତୁ ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି। ମୋଟା ଚାଉଳ କ୍ୱିଣ୍ଟାଲ ପ୍ରତି ମୂଲ୍ୟ 3,000 ଟଙ୍କାରୁ 3,600 ଟଙ୍କା, ମୋଟା ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ କ୍ୱିଣ୍ଟାଲ ପ୍ରତି ମୂଲ୍ୟ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 17,000 ଟଙ୍କାରୁ 22,857 ଟଙ୍କା, ଗୁଡ଼ 4,800 ଟଙ୍କାରୁ 4,500 ଟଙ୍କା ଏବଂ ଆଳୁ କ୍ୱିଣ୍ଟାଲ ପ୍ରତି ମୂଲ୍ୟ 770 ଟଙ୍କାରୁ 1,060 ଟଙ୍କା। ଏଥର ଶୁଣନ୍ତୁ ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି। ମୋଟା ଚାଉଳ କିଲୋଗ୍ରାମ ପ୍ରତି ମୂଲ୍ୟ 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 175 ଟଙ୍କାରୁ 235 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 35 ଟଙ୍କାରୁ 48 ଟଙ୍କା। ଏଥିଲା ଆଜିର ଦୈନିକ ବଜାର ପରିସ୍ଥିତି ସମ୍ପର୍କିତ ସୂଚନା।

ଶୁଣୁଥିଲେ ହିନ୍ଦୀ ଭକ୍ତି ସଙ୍ଗୀତ। କଣ୍ଠଶିଳ୍ପୀ ଥିଲେ ରାଜଲକ୍ଷ୍ମୀ ସଞ୍ଜୟ, ଗୀତ ରଚନା ସୁରେଶ ତିୱାରୀ ଯଶ, ସଙ୍ଗୀତ ସଂଯୋଜନା ଶୈଳେଶ ଦାନୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ, ଶିଳ୍ପୀ ବିଦୁଷୀ ସିପ୍ରା ବୋଷ। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲିକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 9:30 ଶୁଣିବେ ପବ୍ଲିକ୍ ସ୍ପିକ୍, ରିଲିକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:10 ଶୁଣିବେ ଗୀତିନାଟ୍ୟ ନୀଳାଦ୍ରି ବିଜେ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ, ଶିଳ୍ପୀ ହେଉଛନ୍ତି ବିଦୁଷୀ ସିପ୍ରା ବୋଷ। ପ୍ରଥମେ ପରିବେଷଣ କରିବେ ପାହାଡ଼ି ଦାଦ୍ରା।

ଶୁଣୁଛନ୍ତି ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ। ଶିଳ୍ପୀ ହେଉଛନ୍ତି ବିଦୁଷୀ ସିପ୍ରା ବୋଷ। ବର୍ତ୍ତମାନ ପରିବେଷଣ କରୁଥିଲେ ପାହାଡ଼ି ତାତରା। ଶିଳ୍ପୀ ବର୍ତ୍ତମାନ ପରିବେଷଣ କରିବେ ରାଗ ମିଶ୍ର ଭୈରବ ଭାଗ।